ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 29 ଦିନ 2026 ମସିହା ଜୁନ୍ ମାସର 18 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜରେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:59।

ଦୀନବନ୍ଧୁ ହେ ମୋ ଦୁଃଖ ନ କଲ ଯେ, ତୁମ୍ଭେ ଦୀନବନ୍ଧୁ ମୋ ବନ୍ଧୁ ନ ହୋଇଲେ ମୋ ବନ୍ଧୁ ହୋଇପକେ। ଏଥର ଶୁଣନ୍ତୁ ପୁରାତନ ରଚନାରୁ, ଗାଇଛନ୍ତି ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଯୁଗଳ କିଶୋର ପାତ୍ର। ଗୀତ ରଚନା କରିଛନ୍ତି

ଗଙ୍ଗାଧର ମେହେର। ବିଶ୍ୱ ଜୀବନ ହେ ତୁମ୍ଭକୁ କରୁଣା ସିନ୍ଧୁ, ବୋଲିବାକୁ ମନା ପଡ଼ୁନାହିଁ ଯେଣୁ ସିନ୍ଧୁ ତବ କୃପା ବିନ୍ଦୁ।

ଦୁଃଖ ଦେଲା ପ୍ରଭୁ ଜନମେ ଜନମେ ଦୁଃଖ ଟିକେ ଦେଲା ନାହିଁ। ଲୁହ ଦେଲା ପ୍ରଭୁ ଜନମେ ଜନମେ ହସ ଟିକେ ଦେଲା ନାହିଁ। ଏଥର ସୌଭାଗ୍ୟଲକ୍ଷ୍ମୀ ଆଚାର୍ଯ୍ୟଙ୍କ ଗୀତ ରଚନାରୁ ଗାଇଛନ୍ତି ଅର୍ଚ୍ଚନା ଲାଠ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଗୀତ ରଚନାରୁ ଗାଇଛନ୍ତି ଶଙ୍କର ପ୍ରସାଦ ଦତ୍ତ ଓ ମମତା ମିଶ୍ର। ବିମଳୈ ବିମଳୈ ହେଉଥାଏ ମୁହିଁ, ବିମଳଙ୍କ ଠାରୁ ମୋତେ ଅନ୍ୟ ଗତି ନାହିଁ।

ଶୁଣିଲେ ଭକ୍ତିଗୀତାର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା କରୁଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ପୁରାଣ ବର୍ଣ୍ଣନା ଅନୁସାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ମହାଯୋଗୀ ଶିବ ନିଜର ସେବାଗଣ ନନ୍ଦୀ ଆଉ ଭ୍ରୁକୁଟିଙ୍କ ଗହଣରେ ମହାସମାରୋହରେ ଯାଇ ଗୌରୀଙ୍କୁ ବିବାହ କରିଥିଲେ। ଶିବଙ୍କୁ ମୂଳ ଦେବତା ବା ଆଦିଦେବ ଭାବରେ ଗ୍ରହଣ କରିଥିବା ଶୈବ ଉପାସନା ବହୁ ପ୍ରାଚୀନ। ମହେଞ୍ଜୋଦାରୁ ଏବଂ ହରପ୍ପା ସଭ୍ୟତାରେ ମଧ୍ୟ ଶିବଙ୍କର ଧ୍ୟାନୀ ବିଗ୍ରହ ମୂର୍ତ୍ତି ଥିଲା। ଶିବ ଚେତନାର ଉନ୍ମେଷ ପ୍ରାକ୍ ବୈଦିକ ଯୁଗରୁ ବୋଲି ଆଲୋଚକମାନେ ମତ ଦିଅନ୍ତି। ସଂସ୍କୃତ ସାହିତ୍ୟରେ ଶିବଙ୍କୁ ମହାଯୋଗୀ ବ୍ରହ୍ମମୟ ତେଜ ଭାବରେ ବର୍ଣ୍ଣନା କରାଯାଇଛି। ଶିବଙ୍କୁ ପରମ ପିତା ପରମେଶ୍ୱର ବୋଲି ମଧ୍ୟ କୁହାଯାଇଛି। ତାଙ୍କରି ଇଚ୍ଛାରେ ବ୍ରହ୍ମା ସୃଷ୍ଟି ସର୍ଜନା କରନ୍ତି ଏବଂ ବିଷ୍ଣୁ ପାଳନ କରନ୍ତି। ତେଣୁ ତାଙ୍କୁ ଆଦିଦେବ ବା ଦେବଦେବ ମହାଦେବ ବୋଲି ମଧ୍ୟ କୁହାଯାଏ। ଉଭୟ ବ୍ରହ୍ମା ଏବଂ ବିଷ୍ଣୁ ତାଙ୍କୁ ପୂଜା କରନ୍ତି। ଶକ୍ତିଯୁକ୍ତ ନହେଲେ ଶିବ ମଧ୍ୟ ଶବତୁଲ୍ୟ ହୋଇଯାଆନ୍ତି ବୋଲି କୁହାଯାଇଛି। ପ୍ରକୃତରେ ଶକ୍ତି ନଥିଲେ ତ ଯେ କେହି ବି ଶବ ଭଳି ହୋଇଯିବ। ସେଇଥିପାଇଁ ସମସ୍ତେ ସବୁବେଳେ ଶକ୍ତି ସମ୍ପନ୍ନ ହୋଇ ରହିବା ପାଇଁ ଚେଷ୍ଟା କରନ୍ତି ବା ଚାହାନ୍ତି। ଶିବ ହେଉଛନ୍ତି ମଙ୍ଗଳ ଚେତନାର ପ୍ରତୀକ। ଏହି ମଙ୍ଗଳ ଚେତନା କ୍ରିୟାଶୀଳ ହେଲେ ସୃଷ୍ଟିର ମଙ୍ଗଳ ହୁଏ। କିନ୍ତୁ ଏ ମଙ୍ଗଳ ଚେତନାଟିକୁ କାମରେ ଲଗାଇବା ପାଇଁ ଯେଉଁ ଶକ୍ତିର ଆବଶ୍ୟକ ହୁଏ ସେ ଶକ୍ତି ହିଁ ହେଉଛନ୍ତି ମାତା ପାର୍ବତୀ। ଜଣେ ବହୁତ ଭଲ ଲୋକ ହୋଇଥିବ, ଲୋକଙ୍କର ଅନେକ କଲ୍ୟାଣ କରିବା ପାଇଁ ଚାହୁଁଥିବ, କିନ୍ତୁ ତା ପାଖରେ ଶକ୍ତି ନଥିବ, ସେ କ'ଣ ବା କରିପାରିବ କହିଲେ? ସେଇଥିପାଇଁ ମଙ୍ଗଳ ଚେତନା ସହିତ ଶକ୍ତି ଚେତନାଟି ସବୁବେଳେ ମିଶି ରହିଲେ ହିଁ ସୃଷ୍ଟିର କଲ୍ୟାଣ ହୁଏ। ସାଧାରଣ ଜୀବନରେ ମଧ୍ୟ ଜଣେ ଲୋକ ଯାହା ପାଖରେ କିଛି ଭଲ କାମ କରିବାର ଇଚ୍ଛା ଅଛି ଏବଂ ଭଗବାନଙ୍କ କୃପାରୁ ତା ପାଖରେ ଅର୍ଥଶକ୍ତି ଅଛି, ଲୋକବଳ ଅଛି, ସବୁକିଛି ଅଛି, ସେ ସମାଜର ସଂସାରର ଅନେକ ଭଲ କାମ କରିପାରୁଛି। ଟିକିଏ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ମଙ୍ଗଳ ଚେତନା ସହିତ ଶକ୍ତି ଚେତନାର ସଂଯୋଗର ପ୍ରତୀକ ହେଉଛି ଏହି ଶିବ ବିବାହ ବା ଶୀତଳ ଷଷ୍ଠୀ। ଶିବ କେତେବେଳେ ମଧ୍ୟ ଏହି ଶକ୍ତି ଚେତନାକୁ ଛାଡ଼ନ୍ତି ନାହିଁ ବୋଲି ତାଙ୍କୁ ଅର୍ଦ୍ଧନାରୀ ସ୍ୱର ବୋଲି କୁହାଯାଏ। ଅର୍ଥାତ୍ ତାଙ୍କର ସ୍ୱରୂପଟି ହେଉଛି ଅର୍ଦ୍ଧେକ ମଙ୍ଗଳ ଚେତନା ଏବଂ ଅର୍ଦ୍ଧେକ ଶକ୍ତି ଚେତନା। ଏହି ଦୁଇଟି ଚେତନାର ମଧୁର ସମନ୍ୱୟ ହେଉଛି ଶିବ ପାର୍ବତୀଙ୍କର ବିବାହ। ଏହି ଦୁଇଟି ଚେତନାକୁ ଏକା କରିଦେଲେ ସୃଷ୍ଟିରେ ଯେଉଁ କଲ୍ୟାଣମୟ ସମ୍ଭାବନା ସୃଷ୍ଟି ହୁଏ ତାହାକୁ ହିଁ ଉତ୍ସାହ ଆନନ୍ଦର ସହ ପାଳନ କରିବା ପାଇଁ ଶୀତଳ ଷଷ୍ଠୀ ଉତ୍ସବର ପରିକଳ୍ପନା। କବିମାନେ ଲେଖକମାନେ ଭାବାବେଗରେ ଶିବ ପାର୍ବତୀଙ୍କ ବିବାହକୁ ବହୁ ଭାବରେ ବର୍ଣ୍ଣନା କରିଛନ୍ତି। ବହୁ ଆଡ଼ମ୍ବରରେ ଯାହା ପାଳନ କରାଯାଉଛି, ଆମ ରାଜ୍ୟର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ। ଜଗନ୍ନାଥଙ୍କର ଶ୍ରୀମନ୍ଦିରଠାରୁ ଆରମ୍ଭ କରି ପୁରପଲ୍ଲୀରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଅତି ଉନ୍ମାଦନାର ସହିତ ଲୋକେ ଏହି ଶୀତଳ ଷଷ୍ଠୀ ପର୍ବଟିକୁ ପାଳନ କରୁଛନ୍ତି। ସବୁଠୁ ବଡ଼ କଥା ଏବଂ ସବୁଠୁ ଭଲ କଥା ହେଉଛି ଆମେ ଏହାର ଗଭୀର ଆଧ୍ୟାତ୍ମିକ ଏବଂ ମହତ୍ତ୍ୱଟିକୁ ବୁଝିବା। ଆମର ପ୍ରତ୍ୟେକ ସାମାଜିକ ପର୍ବପର୍ବାଣୀ ଭିତରେ

0: ଏଭଳି କେଉଁ କେଉଁ ଆଧ୍ୟାତ୍ମିକ ତତ୍ତ୍ୱଗୁଡ଼ିକ ଲୁଚି ରହିଛି ତାକୁ ଆମେ ଜାଣିବା ପାଇଁ ଚେଷ୍ଟା କରିବା। କିନ୍ତୁ ଆମେ ଏହି ପର୍ବପର୍ବାଣୀର ପାଳନ ବିଧିର ଉପର ଅଂଶଟିକୁ ଯେତିକି ଦେଖୁଛୁ ଏବଂ ନାଚ ଗୀତଟାକୁ ଯେତିକି ଗୁରୁତ୍ୱ ଦେଇ ସେଥିରେ ପଶୁଛୁ ତାର ମୂଳ ଉଦ୍ଦେଶ୍ୟକୁ ଆମେ ଦୃଷ୍ଟି ଦେଉନାହୁଁ, ଯାହାଫଳରେ ଆମର ସମୟ ଶ୍ରମ ଏବଂ ସାଧନ ସବୁ ବ୍ୟୟ ହେଉଛି, ଆମର ଆଧ୍ୟାତ୍ମିକ ସ୍ତରରେ କୌଣସି ଉନ୍ନତି ଘଟୁନାହିଁ। ଯେମିତି ଏହି ଶୀତଳ ଷଷ୍ଠୀଟି ଗୋଟିଏ ମହାନ ଉତ୍ସବ, ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛି ମଣିଷ, ତା ଭିତରେ କେତେ ଭଲ ଭାବନା ମଧ୍ୟ ସେ ଭରିଦେଇଛନ୍ତି। ମଣିଷ ଚାହିଁଲେ ସଂସାର ହସିବ, ମଣିଷ ଚାହିଁଲେ ସଂସାର ଭାଙ୍ଗିବ। ତେବେ ହସେଇବା ଶକ୍ତି ଥାଇ ଭସେଇବା କାମରେ ଆମେ ସେ ଶକ୍ତିକୁ ଲଗାଉଛୁ ଏବଂ ବ୍ୟର୍ଥରେ ସମୟ ଟିକକ କାଟିଦେଉଛୁ, ଜୀବନ ଟିକକ କାଟିଦେଉଛୁ। ସେଇଥିପାଇଁ ଆମ ଭିତରେ ଯେତେ ଶୁଭ ମଙ୍ଗଳ ଏବଂ କଲ୍ୟାଣକର ଭାବନା ଅଛି ତା ସହିତ ଆମର ସମସ୍ତ ଶକ୍ତିକୁ ଯୋଡ଼ିବା ଏବଂ ସୃଷ୍ଟିର କଲ୍ୟାଣରେ ଯେତିକି ପାରିବା ଆମର ଯୋଗଦାନ ଦେବା। ଶୀତଳ ଷଷ୍ଠୀର ପ୍ରକୃତ ମହତ୍ତ୍ୱ ବୋଧେ ଏଇଆ ରହିଛି ଏବଂ ଏଥିପାଇଁ ସେହି ପରମାତ୍ମା ଶିବ ଏବଂ ମାତା ଶକ୍ତିଙ୍କୁ ଆଜି ପ୍ରାର୍ଥନା କରିବା। ଏବଂ ସେଇଥିପାଇଁ ଶଙ୍କରାଚାର୍ଯ୍ୟ ଉମା ମହେଶ୍ୱର ସ୍ତୋତ୍ରରେ ଶିବ ପାର୍ବତୀଙ୍କର ଏକ ମୂର୍ତ୍ତିକୁ ବନ୍ଦନା କରି କହିଛନ୍ତି, ନମଃ ଶିବାଭ୍ୟଂ ନମଃ ଯୌବନାଭ୍ୟଂ ପରସ୍ପରାଶ୍ଲିଷ୍ଟ ବର୍ପୁର ଧରାଭ୍ୟଂ ନଗେନ୍ଦ୍ରକନ୍ୟାଂ ବୃଷକେତନାଭ୍ୟଂ ତମୋ ନମଃ ଶଙ୍କର ପାର୍ବତୀଭ୍ୟଂ।
1: ଶୁଣିଲେ ଚେତନା ଚିନ୍ତନ, ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି।

ଶ୍ରୀକୃଷ୍ଣ ବୁଝାଇଛନ୍ତି ଯେ ଯାହାର ପ୍ରାଣ, ଇନ୍ଦ୍ରିୟ, ମନ, ବୁଦ୍ଧି ଏବଂ ସମସ୍ତ ଚେଷ୍ଟାରେ ଅହଙ୍କାର ସଂକଳ୍ପ ନଥାଏ, ସେ ଦେହ ଧାରଣ କରିବି ଦେହର ଗୁଣରୁ ମୁକ୍ତ ଥାନ୍ତି। ଆତ୍ମାରାମ ପୁରୁଷ ନିନ୍ଦା ସ୍ତୁତିରେ ଭେଦ ଦେଖନ୍ତି ନାହିଁ। ଏହି ବୁଦ୍ଧି ଯୋଗୁଁ ନିଜ ମଧ୍ୟରେ ସେ ପରମ ଆନନ୍ଦ ପାଆନ୍ତି ଏବଂ ଜଡ଼ ପରି ବିଚରଣ କରିଥାନ୍ତି। ଯେଉଁ ବ୍ୟକ୍ତି ବିଦ୍ୱାନ ଅଥଚ ପରମ ବ୍ରହ୍ମଙ୍କୁ ଚିହ୍ନେ ନାହିଁ, ସେହି ବ୍ୟକ୍ତିଙ୍କର ଶାସ୍ତ୍ରଶ୍ରମ ଦୁଧ ଦେଉନଥିବା ଗାଈ ପାଳିବା ପରି ବ୍ୟର୍ଥ ହୁଏ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଜୋର୍ ଦେଇଛନ୍। ଗଲାକାଲି ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବୈଠକଟି ଯୋଗ ଦେଇକରି ସେ କହିଛନ୍, ସୌରଚାଳିତ ଜଳସେଚନ ପମ୍ପ ଚାଷୀମାନଙ୍କ ଖର୍ଚ୍ଚା କମାବାର ସହିତ କମାନିକେ ବଢ଼ାବା ଓ ରାଜ୍ୟର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ସାହାଯ୍ୟ କରିବା, ପିଏମ୍ କୁସୁମ ଯୋଜନାର ପ୍ରଚାର ପ୍ରସାର ତୁର୍ତ୍ତି କରିକିରି ପାରମ୍ପରିକ ପମ୍ପ ବଦଲେ ସୌରଚାଳିତ ପମ୍ପ ବ୍ୟବହାର ବଢ଼ାବାର ଲାଗି ରଣନୀତି ପ୍ରସ୍ତୁତ କରବାରକେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ବଜେଟ୍ରେ ଜଳସମ୍ପଦ ଲାଗି 14,500 କୋଟି ଟଙ୍କାର ବ୍ୟବହାରକେ ରାଜ୍ୟପାଳ ପ୍ରଶଂସା କରିଛନ୍। ଭୁବନେଶ୍ୱର ଖାରବେଳ ଭବନର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଗଲାକାଲି ହୋଇଯାଇଛି। ସୁଶାସନ ଆଉ ଫଲାଫଲ ଭିତ୍ତିକ ପ୍ରଶାସନକେ ବରକସ କରବାର ତୁର୍ତ୍ତି ମୂଲ୍ୟାୟନ ଜରିଏ ଦକ୍ଷ ସ୍ୱଚ୍ଛ ଆଉ ଜନକୈନ୍ଦ୍ରିକ ପ୍ରଶାସନ ଉପରେ ଶ୍ରୀମତୀ ଗର୍ଗ ଜୋର୍ ଦେଇଥିଲେ। ଓଡ଼ିଶା ଜନ ଅଭିଯୋଗ ଆଇନର କାର୍ଯ୍ୟକାରିତା ଆଉ ଗଲା ମେ ମାସର ବିଭାଗୀୟ ସଫଳତା ବାବଦେ ବିଲ୍ ବୈଠକଟି ସମୀକ୍ଷା ହୋଇଥିଲା। ଆଇବା 20 ତାରିଖ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ ଲାଗି ଶୃଙ୍ଖଳିତ ବ୍ୟବସ୍ଥାକେ ସୁନିଶ୍ଚିତ କରିବା ଲାଗି ବୈଠକଟି ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଭିନ୍ ଭିନ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଗଲାକାଲି ବରଗଡ଼ ଶକ୍ତିନଗର କଲ୍ୟାଣ ମଣ୍ଡପଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସାମ୍ବାଦିକ ସମ୍ମିଳନୀ କରିକି ସରକାରଙ୍କ ସଫଳତା ଆଉ ଜିଲ୍ଲାର ଭିନ୍ ଭିନ୍ ଯୋଜନାମାନଙ୍କର କାର୍ଯ୍ୟାନ୍ୱୟନ ବାବଦେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍। ମନ୍ତ୍ରୀ ଡକ୍ଟର ମହାଲିଂ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକେ ଉଦ୍ଘାଟନ କରିକି କହିଛନ୍, ବରଗଡ଼ ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କଳା ଆଉ ସଂସ୍କୃତି କ୍ଷେତ୍ରରେ ପ୍ରଗତିର ରାହାତି ଆଗକେ ବଢ଼ି ଚାଲିଛି। ଧନୁଯାତ୍ରାର ଭବ୍ୟ ଆୟୋଜନ, ସ୍ଥାୟୀ

0: ମହଲ ତିଆର ବୁଣାକାରମାନଙ୍କ ଲାଗି ସତେଇଶ କୋଟି ଅଧିକା ଟଙ୍କା ଖର୍ଚ୍ଚ ଥି ବୁଣାକାର ହାଟ ତିଆର ସିଏମ୍ କିଷାନ ସୁଭଦ୍ରା ଲକ୍ଷ୍ୟପତି ଦିଦି ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବାଗି ଯୋଜନାମାନଙ୍କେ ଜିଲ୍ଲାର ଉଲ୍ଲେଖନୀୟ ଅଗ୍ରଗତି ବାବଦେ ମନ୍ତ୍ରୀ କହିଛନ୍ତି। ଜବରଖରାକେ ନଜରତି ରଖିକରି ସମ୍ବଲପୁର ଜିଲ୍ଲାର ସବୁ ବିଦ୍ୟାଳୟ ଆଜିଠାନୁ ଆଇବା 20 ତାରିଖ ତକ ବନ୍ଦ ରହିବା। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ କେତେଟା ଜାଗାନ ଆଜ ଖରା ଛୁଟି ଉତ୍ତରୁ ବିଦ୍ୟାଳୟ ଖୋଲୁଥିବାର ବେଳେ ଜିଲ୍ଲାନ ଛୁଟି ସମୟକେ 20 ତାରିଖ ତକ ବଢ଼ାଯାଇଛି। ଏଥିଲାଗି ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲା ନଭେ ଜବରଖରା ଲାଗି ବିଦ୍ୟାଳୟମାନଙ୍କୁ 20 ତାରିଖ ତକ ଛୁଟି ଘୋଷଣା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଥି ଆଜି ଦେବଦେବ ମହାଦେବ କନ୍ୟା ପକ୍ଷ ଘରକେ ବରାତି ଯିବେ ଆର୍ ବ୍ରାହ୍ମ ମୁହୂର୍ତ୍ତ ଥି ଦେବଦମ୍ପତିଙ୍କ ଲୌକିକ ବିହା ହେବା। ଆଇବାକାଲି ଅଧାରାତି ଦେବଦମ୍ପତି ନଗର ପରିକ୍ରମା ଯାତ୍ରା ଥି ବାହାରିକରି ଉପରବେଲା ନିଜର ମନ୍ଦିରକେ ଫିରବେ। ସେଆଡ଼େ ଗଲାକାଲି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ବିହା ଲାଗି ହନୁମାନ ମହାପ୍ରଭୁ ଅଲଗା ଅଲଗା ଶୋଭାଯାତ୍ରାଥି ଯାଇକରି ଦେବ ବିବାହଥି ଯୋଗ ଦେବା ଲାଗି ନିୟୁତା ଦେଇଛନ୍। ବଲାଙ୍ଗୀର ସହରନ ଶୀତଳଷଷ୍ଠୀ ଯାତ୍ରା ଲାଗି 9 ପୂଜା କମିଟିକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଦେଇ ସଂସ୍କୃତି ବିଭାଗ ତରଫରୁ 4 ଲକ୍ଷ ଟଙ୍କା ଲେଖା ଅନୁଦାନ ଘୋଷଣା କରାଯାଇଛି। ଗାନ୍ଧୀନଗରପଡ଼ା ସୁଦପଡ଼ା ରାଧାରାଣୀପଡ଼ା ଏବିଏସ୍ଏସ୍ ରୋଡ୍ ବିବିଏସ୍ଏସ୍ ସାଗରପଡ଼ା ପ୍ୟାଲେସ୍ ଲାଇନ୍ କଂସାରିପଡ଼ା ଆର୍ ସ୍ୱାଧୀନନଗର କମିଟି ଲାଗି ଏହି ଅନୁଦାନ ବ୍ୟବସ୍ଥା କରାଯାଇଛି। ପୁରୀ ରେଲ ଷ୍ଟେସନରେ ଚାଲିଥିବା ସୁରକ୍ଷା ବାବଦ ଆଧୁନିକୀକରଣ ଆଉ ଭିତ୍ତିଭୂମି ଉନ୍ନତିକରଣ କାମ ଲାଗି ଆଇବା 20 ତାରିଖ ତକ ପୂର୍ବତଟ ରେଲପଥ କେତେଟା ଟ୍ରେନ୍ ଚଳାଚଳି ସାମୟିକ ପରିବର୍ତ୍ତନ ଘୋଷଣା କରିଛି। ଯାତ୍ରୀମାନଙ୍କୁ ଏହି ପରିବର୍ତ୍ତନକେ ଧ୍ୟାନଥି ରଖିକରି ଯାତ୍ରା ଯୋଜନା କରବାରକେ ଆଉ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା ଏନ୍ଟିଇଏସ୍ କି ରେଲ ଅନୁସନ୍ଧାନ ସେବାନୁ ସୂଚନା ଦେଖବାରକେ ପରାମର୍ଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ଲାଗି ଗୋଟିଏ ସଚେତନତା ରାଲି ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକେ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ସଚେତନତା ରଥ ଜରି 14 ବର୍ଷରୁ କମ୍ କେନ୍ସି ଛୁଆକୁ କାମଥି ନାଇଁ ଲଗାବାର 15-18 ବର୍ଷର ଭିତରେ ବିପଦ ସଙ୍କୁଲ କାମଥି ନାଇଁ ଲଗାବାର ବାଗି ପ୍ରସଙ୍ଗମାନଙ୍କର ଉପରେ ଲୋକ ସଚେତନ କରାଯାଇଥିଲା। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ବଲାଙ୍ଗୀର ଜିଲ୍ଲାର ଏହି ସମୟ ଭିତରେ ଜବର ତାତି ହେବା ବୋଲି ଆକଳନ କରାଯାଇଛି। ଗଲାକାଲି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାତି 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଇବା 2 ଦିନ ତକ ତାପମାତ୍ରା କମ୍ବା ଆଉ ଆଇବା ଶନିବାର ଦିନ ତକ କାଲବୈଶାଖୀର ପ୍ରଭାବ ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।
3: याद रखिएगा, रविवार सुबह 11 बजे मन की बात।

0: ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଓ ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏ ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠି ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4ଟି ବ୍ଲକର 40ଟି ଗ୍ରାମ ପଞ୍ଚାୟତର 191ଟି ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶ ଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହାବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହାତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ

0: ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଆଲର୍ଜି ଜନିତ ଚର୍ମ ରୋଗ। ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
2: ସୁସ୍ଥ ଶରୀର କୌଣସି ଜୀବାଣୁ, କୀଟାଣୁ, ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ, କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ, ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ, କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶ ରଙ୍ଗ କରି କୌଣସି ଔଷଧ ଖାଇବା ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ, କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୋଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁର ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର, ଖାଦ୍ୟ କେତେ ପ୍ରକାର, ରଙ୍ଗ କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ, କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଯାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି ଟ୍ୟୁବରକୁଲିନମ୍ ଏବଂ ସଲଫର। ଦୁଧ ଏବଂ ଦୁଧଜାତ ଖାଦ୍ୟ, ଅଣ୍ଡା, ପ୍ରାଣିଜ ଖାଦ୍ୟ, ମାଛ ମାଂସ ଆଦି ବ୍ୟବହାରରେ ହେଉଥିବା ଆଲର୍ଜି ଲକ୍ଷଣରେ ଏହା ପ୍ରୟୋଗ ହୁଏ। ଗହମଜାତ ଖାଦ୍ୟ ବ୍ୟବହାର କରି ଚର୍ମ ଆଲର୍ଜି ହେଲେ ସୁରିନମ୍ ଦିଆଯାଇଥାଏ। ଷ୍ଟ୍ରବେରୀ ବ୍ୟବହାରରେ ଚର୍ମ ଅଜ୍ଞାବାତ ପରି ଫୁଲିଗଲେ ଫାର୍ଗାରିଆ ଭେସ୍କା ଦିଆଯାଏ। ଚିନି ଗୁଡ଼ ଖାଇ ଆଲର୍ଜିରେ ସାଚୁରିୟମ୍ ଅଫ୍ ପ୍ରୟୋଗ ହୋଇଥାଏ। ଅଣ୍ଡା ଦ୍ୱାରା ହେଉଥିବା ଆଲର୍ଜିରେ ଫେରମେଟ୍ ଦିଆଯାଇଥାଏ। କେଶରଙ୍ଗ ଦ୍ୱାରା ହୋଇଥିବା ଚର୍ମ ଆଲର୍ଜିରେ ସଲଫର ପ୍ରୟୋଗ ହୁଏ। ଆର୍ଜେଣ୍ଟମ୍ ନାଇଟ୍ରମକମ୍ ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୋଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଏତତ୍ ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିଓର 6X, ନେଟ୍ରମ୍ ସଲ୍ଫ 6X, ନେଟ୍ରମ୍ ଫସ୍ 6X ଆଦି ବ୍ୟବହାର କରାଯାଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ଆଲର୍ଜି ଜନିତ ଚର୍ମ ରୋଗ। ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ର।

0: ହେଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ପାଞ୍ଚଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର, ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ, ସମାବେଶୀ ଏବଂ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 170,000 ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ

0: ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ମସିହାରେ ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃଆରୀରେ ଗୁମ୍ଲା, ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍, ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ଼ମା, କାର୍ଦି ସତ୍ୟନାରାୟଣ ରେଡ୍ଡି, ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ ନିର୍ମାଣ ପାଇଁ 1761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000 ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ୍ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ୍ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର୍ ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ,
1: एक्सेलेंसी हम जानते हैं कि मैरिटाइम ट्रेड की दुनिया में भारत के लाखों सी फेरर आज दुनिया के अलग अलग समुद्र में अपनी सेवाएं दे रहे हैं, विश्व की प्रगति में बहुत बड़ा योगदान दे रहे हैं और मैं समझता हूं कि उनकी सुरक्षा भी उतना ही महत्वपूर्ण है। मुझे पूरा विश्वास है कि समझौते में सी फेरर की सुरक्षा भी सुनिश्चित होगी और उसको प्राथमिकता मिलेगी। तो मैं फिर एक बार पश्चिम एशिया में शांति बहाल कराने के आपके भरसक प्रयासों का मैं बुरी बुरी प्रशंसा करता हूं।
0: ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ସଙ୍ଗଠନ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଧାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ରହିଛି। ସେହିପରି ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା 3-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରିଛି। ନରୱେ 4-1 ଗୋଲ୍ରେ ଇରାକକୁ ମଧ୍ୟ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରି 2-0 ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 402 ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ 44 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 232 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଇସିସି ମହିଳା T20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 95 ରନ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 5 ବିନିମୟରେ 209 ରନ୍ ସ୍କୋର କରିଥିଲା। ଜବାବରେ ନେଦରଲ୍ୟାଣ୍ଡ 17 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 114 ରନ୍ ସ୍କୋର କରିଥିଲା।

ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ପାଞ୍ଚ ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ ସମାବେଶୀ ଓ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିଭାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।

0: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା ଆମ ପରମ୍ପରାରେ ଶୀତଳ ଷଷ୍ଠୀ। ଏହି ଶୀର୍ଷକରେ ଆଲୋଚନା କରୁଛନ୍ତି ଲିଙ୍ଗରାଜ ମିଶ୍ର।
1: ପର୍ବପର୍ବାଣୀ ଓ ଉତ୍ସବ ମହୋତ୍ସବରେ ପରିପୁଷ୍ଟ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଜାତି ତା'ର ଜୀବନଧାରାରେ ଗଭୀର ଆଧ୍ୟାତ୍ମିକତା ପୋଷଣ କରିଆସିଛି। ସମ୍ଭବତଃ ଏଥିପାଇଁ ନାନା ପ୍ରାକୃତିକ ଦୁର୍ବିପାକ ଓ ଉତ୍ଥାନ ପତନ ସତ୍ତ୍ୱେ ଏ ଜାତି ଇତିହାସରେ ହଜିଯାଇ ନାହିଁ, ବରଂ ଇତିହାସ ସୃଷ୍ଟି କରିଚାଲିଛି। ସୁଦୂର ଅତୀତରେ ଜୈନ ଓ ବୌଦ୍ଧ ଧର୍ମ ଏ ମାଟିକୁ ରସାଣିତ କରିଥିଲା। ମହାଯାନ ଓ ତନ୍ତ୍ରଯାନର ଅଭ୍ୟୁଦୟ ହେତୁ ବୌଦ୍ଧ ମତ ଜନମାନସରୁ ଅତନ୍ତରିତ ହୋଇଯିବା ପରେ ଶୈବ ବୈଷ୍ଣବ ଶାକ୍ତ ସୌରବ ଗାଣପତ୍ୟ ପୂଜା ବିକଶିତ ହେଲା। ମାତ୍ର ଶୈବ ବୈଷ୍ଣବ ଶାକ୍ତ ପୂଜା ଏହି ତିନୋଟି ଓଡ଼ିଆମାନଙ୍କର ଭକ୍ତିଭାବକୁ ବିଶେଷ ପ୍ରଭାବିତ କରିଛି। ଶୈବ ଆରାଧନା କ୍ଷେତ୍ରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ବିଶେଷ ଗୁରୁତ୍ୱ ବହନ କରେ। କୃଷିଭିତ୍ତିକ ଓଡ଼ିଆ ଜୀବନଚର୍ଯ୍ୟା ଋତୁ ପର୍ଯ୍ୟାୟରେ ସମସ୍ତ ପର୍ବପର୍ବାଣୀକୁ କେବଳ ଧାର୍ମିକ ମହତ୍ତା ପ୍ରଦାନ କରେ ନାହିଁ, ବରଂ କୃଷି ସନ୍ନିବିଷ୍ଟ ପାଗରାଗ ଭିତ୍ତିକ କରି ଗଢ଼ି ତୋଳେ। ପ୍ରଚଣ୍ଡ ରୌଦ୍ରତା ପରେ ଶୀର୍ଣ୍ଣ କୃଷିକ୍ଷେତ୍ର ଆଦ୍ୟ ପ୍ରାବୃଟର ମହମହ ଗନ୍ଧରେ ଯେତେବେଳେ ସୁଜଳା ସୁଫଳ ହେବାର ସ୍ୱପ୍ନ ଦେଖୁଥାଏ, ସେତେବେଳେ ଆସିଥାଏ ପବିତ୍ର ଶୀତଳ ଷଷ୍ଠୀ। ଜ୍ୟେଷ୍ଠ ମାସର ଗୁଳୁଗୁଳିଆ ପାଗରେ ଅତିଷ୍ଠ ଜନଜୀବନ ଅସ୍ରାଏ ଦିଅସ୍ରା ବର୍ଷା ଲାଭ କରି ପୁଣି ପଲ୍ଲବିତ ହେବା ଆରମ୍ଭ କରେ। ଶୀତଳ ଷଷ୍ଠୀର ଘଣ୍ଟ ଘଣ୍ଟା ତାଳ କାହାଳି ଛତ୍ର ତ୍ରାସ ପଟୁଆରର ସାଜସଜ୍ଜାକୁ ନେଇ ଶିବ ବିବାହ ଓ ଶୀତଳ ଷଷ୍ଠୀ ଏକ ତ୍ରିଦିବସୀୟ ଉତ୍ସବ। ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀରେ ତାଟ ନିମନ୍ତ୍ରଣ, ପଞ୍ଚମୀ ସନ୍ଧ୍ୟାରେ ଶିବ ବିବାହ ଓ ଷଷ୍ଠୀରେ ଆରଣ୍ୟକ ଷଷ୍ଠୀ ବା ସ୍କନ୍ଧ ଷଷ୍ଠୀ ବା ଶୀତଳ ଷଷ୍ଠୀ ପାଳିତ ହୁଏ। ଏଥି ନିମନ୍ତେ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପୂର୍ବରୁ ସ୍ଥିରୀକୃତ ପିତାମାତା ଉମା ଚତୁର୍ଥୀ ତିଥିରେ ବରପିତାଙ୍କ ଘରକୁ ତାଟ ନିମନ୍ତ୍ରଣ ନେଇ ଯାଆନ୍ତି। ବରପିତା ପଞ୍ଚମୀ ସନ୍ଧ୍ୟାରେ ବରଯାତ୍ରୀଙ୍କ ସହ ଶିବଙ୍କୁ ଧରି କନ୍ୟା ପିତାଙ୍କୁ ଘରକୁ ଯାଆନ୍ତି। ବରଯାତ୍ରୀମାନେ ନନ୍ଦୀ ଭୃଙ୍ଗୀ ଭୂତ ପିଶାଚ ବେଶରେ ଆସିଥାନ୍ତି। ବିବାହ ପରେ ପାର୍ବତୀଙ୍କ ସହ ଶିବ ପିତୃଗୃହକୁ ଗମନ କରନ୍ତି। ଏକ ଦୈବ ବିବାହକୁ ଲୌକିକତାରେ ଢାଳି ଦିଆଯାଇଥାଏ, ତେଣୁ ଲୌକିକ ବିବାହ ବିଶେଷ କରି ଏକ ସମ୍ଭ୍ରାନ୍ତ ଓଡ଼ିଆ ବିବାହ ରୀତିରେ ଏହି ଉତ୍ସବ ପାଳିତ ହୁଏ। କନ୍ୟାଦାନ ସହିତ ଜାନି ଯୌତୁକ ମଧ୍ୟ ଦିଆଯାଏ। ସମସ୍ତ ଓଡ଼ିଶାର ଛୋଟ ବଡ଼ ଶୈବପୀଠରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ପାଳିତ ହୁଏ। ସମ୍ବଲପୁରରେ ଶୀତଳ ଷଷ୍ଠୀ ଏକ ମହାନ ଲୋକ ମହୋତ୍ସବରେ ପରିଣତ ହୋଇଛି। ଧର୍ମପ୍ରାଣ ସମ୍ବଲପୁରବାସୀ ଏକ ଅତି ପବିତ୍ର ଧର୍ମୀୟ ପରିପାଟୀ ମଧ୍ୟରେ ପାଳନ କରିଥାନ୍ତି ଏହି ଶୀତଳ ଷଷ୍ଠୀ। ସମଗ୍ର ସମ୍ବଲପୁର ସହର ଓ ଆଖପାଖ ଅଞ୍ଚଳ ତିନି ଦିନ ଧରି ଉତ୍ସବ ମୁଖର ହୋଇଉଠେ। ଲୋକନୃତ୍ୟ ଲୋକସଙ୍ଗୀତ ଓ ଲୋକକଳାରେ ପ୍ରଦର୍ଶନ ଏହାକୁ ଆହୁରି ରୁଦ୍ଧିମନ୍ତ କରୁଅଛି। ଓଡ଼ିଶାର ସମସ୍ତ ପୁରପଲ୍ଲୀ ଶିବାରାଧନାରେ ମୁଖରିତ ହୋଇଥାଏ। କଳାହାଣ୍ଡିର ସମସ୍ତ ଶୈବପୀଠରେ ଏହି ଉତ୍ସବ ବେଶ ଧୁମ୍ଧାମ୍ରେ ପାଳିତ ହୁଏ। ଭବାନୀପାଟଣାର ପ୍ରଧାନ ଶିବ ମନ୍ଦିର ଭବାନୀ ଶଙ୍କର ପୀଠରେ ଏହା ବର୍ଣ୍ଣାଢ଼୍ୟ ପରିପାଟୀ ମଧ୍ୟରେ ପାଳିତ ହୁଏ। ଶିବଭକ୍ତ ଯୁବକମାନଙ୍କ ଉଦ୍ୟମରେ ଏହା ଦିନକୁ ଦିନ ଅଧିକ ଲୋକପ୍ରିୟତା ଲାଭ କରୁଛି। ଶୀତଳ ଷଷ୍ଠୀ ଦିନ ବିନ୍ଧ୍ୟବାସିନୀ ମାତା ପାର୍ବତୀଙ୍କର ପୂଜାପାସନାର ବିଧି ରହିଅଛି। ଓଡ଼ିଆ ଘରର ବୋହୂମାନେ ମାତାଙ୍କୁ ଶୀତଳା ଭାବରେ ପୂଜା କରିଥାନ୍ତି। ଦୁଃଖ ଦୁର୍ଦ୍ଦଶାରେ ଦଗ୍ଧୀଭୂତ ଜୀବନରେ ସେ ଶୀତଳତା ଆଣିଥାନ୍ତି। ଓଡ଼ିଆଣୀମାନେ ମାତାଙ୍କୁ ଏହି ଦିନ ଫଳମୂଳ ଅର୍ପଣ କରିଥାନ୍ତି ଓ ଫଳାହାର କରିଥାନ୍ତି। ଶାସ୍ତ୍ରୋକ୍ତି ଅଛି, କନ୍ଦମୂଳ ଫଳାହାରମ୍ ଲଭନ୍ତେ ସନ୍ତତି ହିତାହା, ଅର୍ଥାତ୍ ସନ୍ତାନମାନଙ୍କର ହିତକାମୀ ନାରୀମାନେ ଏହି ଦିନ କେବଳ ଫଳାହାର ହିଁ କରିବା ବିଧେୟ। ଶିବ ବିବାହ ପାଳନ ଏକ ଦୃଢ଼ ପୌରାଣିକ ଭିତ୍ତିଭୂମି

ପ୍ରତିଷ୍ଠିତ। ବାସ୍ତବରେ ଶିବ ଓ ଶିବା ଏକ ଓ ଅଭିନ୍ନ। ଶିବଙ୍କର ଅର୍ଦ୍ଧାଙ୍ଗ ହେଉଛନ୍ତି ପାର୍ବତୀ। ପ୍ରକୃତି ଓ ପୁରୁଷର ମିଳନରେ ହିଁ ସୃଷ୍ଟି। ଶିବାଙ୍କୁ ଛାଡ଼ିଦେଲେ ଶିବ ହୋଇଯାଆନ୍ତି ଶବ। ଏହି ଦର୍ଶନକୁ ନେଇ ଶିବପୁରାଣ, ଦେବୀ ଭାଗବତ ଓ ଶ୍ରୀମଦ ଭାଗବତ ଆଦି ବହୁ ଗ୍ରନ୍ଥରେ ଶିବ ପାର୍ବତୀଙ୍କର ବିବାହ ସମ୍ବନ୍ଧୀୟ ଆଖ୍ୟାନ ଦେଖିବାକୁ ମିଳେ। ଦକ୍ଷ ପ୍ରଜାପତି ତାଙ୍କର ସମସ୍ତ କନ୍ୟାଙ୍କୁ ଦେବତାମାନଙ୍କୁ ଦାନ କରିଥିଲେ। ତାଙ୍କ ଅନିଚ୍ଛା ସତ୍ତ୍ୱେ ସତୀ ବିବାହ କରିଥିଲେ ମହାଯୋଗୀ ଶିବଙ୍କୁ। ଶିବଙ୍କର ଶ୍ମଶାନବାସ, ଚର୍ମାମ୍ବର ଧାରଣ, ଭସ୍ମଲେପନ ଆଦିକୁ ଦକ୍ଷ ପ୍ରଜାପତି ଅବଜ୍ଞା କରୁଥିଲେ। ଶିବଙ୍କୁ ଅପମାନିତ କରିବା ପାଇଁ ସେ ବିଶାଳ ଯଜ୍ଞର ଅନୁଷ୍ଠାନ କରିଥିଲେ। ଏଥିକୁ ସେ ଦେବତା ଓ ଋଷି ଋତ୍ୱିକ ସମସ୍ତଙ୍କୁ ନିମନ୍ତ୍ରଣ କଲେ, କିନ୍ତୁ ଶିବଙ୍କୁ ନୁହେଁ। ସତୀ ଶିବଙ୍କୁ ପ୍ରାର୍ଥନା କରି ଯଜ୍ଞ ଦେଖିବାକୁ ଗଲେ। ସେଠାରେ ଶିବଙ୍କର ଅବଜ୍ଞା ସେ ସହିପାରିଲେ ନାହିଁ। ପିତାଙ୍କୁ କହିଲେ, ନୈତତ ଦେହନ ହରେ କୃତଗସୋ ଦେହୋଦ୍ଭବେ ନାଳମଳମ କୁଜନ୍ମନା ବ୍ରୀଡ଼ା ସମାଦ ଭୂତକୁଜନମ ପ୍ରସଙ୍ଗାତ ସ୍ତଦନ୍ନ ଧୀରେ ଯୋ ମହତାମବ୍ୟଦ୍ୟକୃତ। ହେ ପିତା, ଆପଣ ଭଗବାନ ଶଙ୍କରଙ୍କର ନିନ୍ଦା କରୁଥିବାରୁ ଆପଣଙ୍କଠାରୁ ଉତ୍ପନ୍ନ ଏ ଶରୀର ମଧ୍ୟ ନିନ୍ଦନୀୟ। ମୁଁ ଏ ଶରୀର ଆଉ ରଖିବି ନାହିଁ। ଏହା କହି ଦେବୀ ସତୀ ଯଜ୍ଞାଗ୍ନିରେ ଝାସ ଦେଇଦେଲେ। ତପସ୍ୱୀ ଶିବଙ୍କର କ୍ରୋଧାଗ୍ନିରୁ ଜାତ ବୀରଭଦ୍ର ଶିବଗଣଙ୍କ ସହ ଆସି ଦକ୍ଷ ଯଜ୍ଞ ଧ୍ୱଂସ କଲେ। ସତୀଙ୍କର ଅବସାନ ପରେ ଶିବ କୈଳାସରେ ଧ୍ୟାନସ୍ଥ ହୋଇ ରହିଲେ। ଏଣେ ତାରକାସୁରର ପ୍ରାଦୁର୍ଭାବରେ ତିନିପୁର ପ୍ରକମ୍ପିତ ହେଲା। ଦେବ ନର କିନ୍ନର ସମସ୍ତେ ତ୍ରାହି ତ୍ରାହି ଡାକ ଛାଡ଼ିଲେ। ତାରକାସୁର ବରପ୍ରାପ୍ତ ହୋଇଥିଲା ଯେ ଶିବଶକ୍ତିଙ୍କ ଠାରୁ ଜାତ ସନ୍ତାନ ହାତରେ ହିଁ ତାର ମୃତ୍ୟୁ ହେବ। କିନ୍ତୁ ଶିବ ଓ ଶକ୍ତିଙ୍କର ମିଳନ ହେବ କିପରି? ସେମାନେ ଶିବଙ୍କର ଧ୍ୟାନଭଗ୍ନ ନିମନ୍ତେ ଉପାୟ ଚିନ୍ତା କଲେ। ମହାକବି କାଳିଦାସ ତାଙ୍କର ଅମରକୃତି କୁମାର ସମ୍ଭବ ଗ୍ରନ୍ଥରେ ଏହାର ଚମତ୍କାର ବର୍ଣ୍ଣନା କରିଛନ୍ତି। କନ୍ଦର୍ପବରତୀ ଦେବତାମାନଙ୍କର ଅନୁରୋଧରେ ଶିବଙ୍କର ଧ୍ୟାନଭଗ୍ନ ନିମନ୍ତେ ନିୟୋଜିତ ହେଲେ। ସେମାନେ ନାନା କଳାକୌଶଳ ପ୍ରୟୋଗ କରି କାମସର ପ୍ରେରଣ କଲାରୁ ଶିବ ଚକ୍ଷୁ ଖୋଲିଦେଲେ। ତାଙ୍କର କ୍ରୋଧାଗ୍ନିରେ କାମଦେବ ଭସ୍ମୀଭୂତ ହୋଇଗଲେ। ଏଣେ ଦେବୀ ସତୀ ପର୍ବତରାଜ ହିମବାନଙ୍କ ଗୃହରେ ପାର୍ବତୀ ରୂପରେ ଜନ୍ମ ନେଇ ଶିବଙ୍କୁ ପାଇବାକୁ ପ୍ରତିଜ୍ଞା କଲେ। କିନ୍ତୁ କାମ ଦହନ ପରେ ତାଙ୍କର ଆଶା ମଉଳିଗଲା। କବି ଲେଖୁଛନ୍ତି, ତଥା ସମକ୍ଷମ ଦହତା ମନୋଦ୍ଭବମ ପିନା କିନା ଭଗ୍ନ ମନୋରଥା ସତୀ ନିନିନ୍ଦ୍ୟ ରୂପମ ହୃଦୟେନ ପାର୍ବତୀ ପ୍ରିୟେଷୁ ସୌଭାଗ୍ୟଶିଳା ହି ଚାରୁତା। କାମ ଦହନ ପରେ ପାର୍ବତୀ ନିଜ ରୂପ ଲାବଣ୍ୟକୁ ନିନ୍ଦା କରିବାକୁ ଲାଗିଲେ, କାରଣ ପ୍ରିୟ ବ୍ୟକ୍ତିଙ୍କର ସୌଭାଗ୍ୟ ପାଇଁ ହିଁ ପ୍ରେୟସୀଙ୍କର ଚାରୁତା ସମର୍ପିତ। ଦୃଢ଼ ପ୍ରତିଜ୍ଞା ପାର୍ବତୀ ଶିବ ପ୍ରାପ୍ତି ନିମନ୍ତେ ଘୋର ତପସ୍ୟାରେ ରହିଲେ। ଶୀତ ବର୍ଷା ଗ୍ରୀଷ୍ମକୁ ଭୃକ୍ଷେପ ନ କରି ସେ ନିରାହାର ରହି ଗଭୀର ସାଧନାରେ ଲତ ହେଲେ। ଫଳମୂଳ ପତ୍ର ମଧ୍ୟ ଗ୍ରହଣ କଲେ ନାହିଁ, ତେଣୁ ସେ ହେଲେ ଅପର୍ଣ୍ଣା। ଶେଷରେ ଶିବଙ୍କର ଧ୍ୟାନ ଭଗ୍ନ ହେଲା। ସେ ଛଦ୍ମବେଶରେ ପାର୍ବତୀଙ୍କ ନିକଟରେ ଉପସ୍ଥିତ ହୋଇ ତପସ୍ୟାରୁ ନିବୃତ୍ତ ହେବା ପାଇଁ ତାଙ୍କୁ ପ୍ରବର୍ତ୍ତାଇଲେ, ଏପରିକି ଶିବଙ୍କର ନିନ୍ଦା କରିବାକୁ ଲାଗିଲେ। ଶିବ ନିନ୍ଦା ଶୁଣିବାକୁ ଅସମର୍ଥା ପାର୍ବତୀ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ବାହାରିବା ବେଳେ ଶିବ ନିଜ ରୂପରେ ପ୍ରକଟ ହେଲେ। ମହାକବି, ମହେନ୍ଦ୍ର ରାଜତନ ୟା ନ ଯଜୌ ନ ତସ୍ଥୌ ଭଳି କାଳଜୟୀ ପଦ ମାଧ୍ୟମରେ ପାର୍ବତୀଙ୍କର ବିସ୍ମୟାବସ୍ଥା ପ୍ରକାଶ କରିଛନ୍ତି। ତାପରେ ପାର୍ବତୀ ତାଙ୍କୁ ବର ରୂପେ ଲାଭ କରିବାକୁ ବରପ୍ରାପ୍ତ ହେଲେ। ପିତା ହିମବାନ ଶିବଙ୍କୁ ଜାମାତ ରୂପେ ବରଣ କଲେ ଓ ଶିବ ପାର୍ବତୀଙ୍କର ପୁନର୍ମିଳନ ହେଲା। ଏହି ଆଖ୍ୟାନ ଉପରେ ଆଜିର ଏ ଶିବ ବିବାହ ଉତ୍ସବର ଆୟୋଜନ। ସମସ୍ତ ଶିବାଳୟ ସୁନ୍ଦର ଭାବରେ ଆଜି ସଜ୍ଜିତ। ଘଣ୍ଟ ଘଣ୍ଟି ତାଳ ମୃଦଙ୍ଗରେ ଚତୁର୍ଦିଗ ପ୍ରକମ୍ପିତ। ସେହି ଶିବ ପରମ କଲ୍ୟାଣମୟ। ସେ ସମସ୍ତଙ୍କର ଚିତ୍ ଶକ୍ତିର ଦ୍ୟୋତକ, ପ୍ରାଣଶକ୍ତିର ନିୟନ୍ତା। ତାଙ୍କର ମହିମା ଅବର୍ଣ୍ଣନୀୟ। ତେଣୁ ଶିବ ମହିମ୍ନ ସ୍ତୋତ୍ରରେ ପୁଷ୍ପଦନ୍ତ ମହର୍ଷି କହୁଛନ୍ତି, ଅସୀତ ଗିରି ସମମ ସ୍ୟାତ କଜ୍ଜ୍ୱଳମ ସିନ୍ଧୁ ପାତ୍ରେ ସୁରତରୁବର ଶାଖା ଲେଖନି ପତ୍ର ମୁର୍ବି ଲିଖତି ଯଦି ଗୃହୀତା ଶାରଦା ସର୍ବକାଳମ ତଦପି ତବ ଗୁଣାନାମ ଇସମ୍ପାରମ ନ ଜାନ୍ତି। ସେହି ମଙ୍ଗଳମୟ ଶିବଙ୍କର ଆରାଧନାରେ ଆଜି ସମଗ୍ର ଓଡ଼ିଶାର ପୁରପଲ୍ଲୀ ମୁଖରିତ। ଓଂ ନମୋ ଶିବାୟ ଧ୍ୱନିରେ ଗଗନ ପବନ ପ୍ରତିଧ୍ୱନିତ। ଶିବ କରୁଣା ପ୍ରାପ୍ତି ନିମନ୍ତେ ଆକୁଳ ନର ନାରୀ ଗାଉଛନ୍ତି, ମାତା ଚ ପାର୍ବତୀ ଦେବୀ ପିତା ଦେବ ମହେଶ୍ୱର ବାନ୍ଧବା ଶିବଭକ୍ତାଶ୍ଚ ସ୍ୱଦେଶମ ଭୁବନମ ତ୍ରୟମ। ସମସ୍ତ ଅପରାଧକୁ କ୍ଷମା କରିବାକୁ ଭକ୍ତ କଣ୍ଠରୁ ଗୁଞ୍ଜରିତ ହେଉଛି, କରଣ ଚରଣ ଯୁକ୍ତମ କୃତମ ବା କାୟଜମ କର୍ମ ଜମ୍ବା ଶ୍ରବଣ ନୟନ ଜମ୍ବା ମାନସ ଚାପରାଧମ ବିହିତମ ବିହିତମ ବା ସର୍ବମେ ତତ୍କ୍ଷମସ୍ୱ ଜୟ ଜୟ କରୁଣାବ୍ଧେ ଶ୍ରୀ ମହାଦେବ ଶମ୍ଭୋ।

ଆମ ପରମ୍ପରାରେ ଶୀତଳ ଷଷ୍ଠୀ। ଆଲୋଚକ ଥିଲେ ଲିଙ୍ଗରାଜ ମିଶ୍ର। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣ ବର୍ତ୍ତମାନ ଶୁଣନ୍ତୁ ଚେସର କଥା।
1: ଆମର୍ ଅଞ୍ଚଳରେ ଅଧିକ ନୁ ଅଧିକ ଚାଷୀ ଭାଇମାନେ ଧାନ ଚାଷ କଲେ ବି କେତେବେଳେ କେନ୍ତା ଅଲଗା ଅଲଗା ଚାଷ ଫୁନି କରିଥିସୁଁ। ସେ ଭିତରୁ ଆଜି ଆମେ କେତେଟା ବିଷୟରେ କିଛି ଅଧିକ କଥା ଜାନ୍ମା। ମକା ଚାଷ କର୍ବାକେ ଯାଉଛୁଁ ବେଲେ ଜମି ତିଆରି କଲାବେଲ୍କେ 6 କେଜି ବିହନ ଗୁଟେ ଏକର ଲାଗି ନେମା ଆରୁ ତାକେ ବିଶୋଧନ କର୍ମା। ମକା ମଞ୍ଜି ଲଗାଲା ବେଲ୍କେ ଧ୍ୟାନ ଦେମା ଯେ ଧାଡ଼ି ଧାଡ଼ି ଭିତରେ 2 ହାତ ଲେଖା ଆରୁ ମଞ୍ଜିକେ ମଞ୍ଜି ହାତେ ଲେଖାନେ ଲଗାମା ବେଲେ ମକା ଗଛ ଠିକ୍ ହିସାବନେ ବଢ଼ିପାର୍ବା। ଏନ୍ତା ହିସାବନେ ଲଗାମା ବେଲେ ଗୁଟେ ଏକର ଜମିନେ 22,000 ରୁ 24,000ଟା ଗଛ ଲାଗିପାର୍ବା। ମକା ବୁଣିଲା ବେଲ୍କେ ଏକର ପିଛା 8 କେଜି ଯବକ୍ଷାର ଜାନ୍ସାର, 16 କେଜି ଫସ୍ଫରସ୍, 16 କେଜି ପଟାସ୍ ଦେମା ବେଲେ ପଚ୍କେ ଆର୍ ସାରର ଅଭାବ ନେଇ ହେନା। ଆମେ ଗୋଟେ କଥା ମନେ ରଖମା ଯେ ମକା ଗଛ ଠିଆ ପାନ୍କେ ସହି ନେଇପାରେ, ହେତିର୍ଲାଗି ବର୍ଷା ବେଶୀ ହେଲେ ପାନ୍କେ ଛାଡ଼ବାର ବ୍ୟବସ୍ଥା ବି ଆମେ କର୍ମା। ଖରାଦିନେ ଆମେ ସବେ ମଡ଼ିଆ ପଖାଲ କି ଖଣି କରିକରି ଖାଇବାକେ ଭଲ ପାଇସୁଁ, କାହିଁକା ଯେ କି ଇଟା ଖାଇଲେ ଖରାଦିନେ ଦେହି ବି ଭଲ ରହେସି। ଏସବୁ କାରଣରୁ ଆମର ଅଞ୍ଚଳରେ ଫୁଣି ମଡ଼ିଆକେ ଚାଷ ହିସାବରେ କରିଥିସୁଁ। ଆମେ ଯଦି ଚାଷ ହିସାବରେ ଇଟାକେ କରୁଛୁ ନା ବେଲେ ଉନ୍ନତ ବିହନ ନେବାଟା ଖୁବ୍ ଭଲ, ଯେନ୍ଟା ମନେ ହେଲେ ଦିବ୍ୟ ସିଂ, ଚମ୍ପାବତୀ, ଗୋଦାବରୀ, ନୀଳାଚଳ, ଭୈରବୀ, ଶୁଭ୍ରା ଆରୁ ଚିଲିକା। ମଡ଼ିଆ ତଲି ପକେଇକରି ରୂପା କର୍ବାର୍ ଲାଗି 2.5 କେଜି ବିହନ ଦରକାର ହେସି ଗୁଟେ ଏକର ଜମି ଲାଗି। ଶେଷ ଥର ଚଷ୍ଲା ବେଲ୍କେ ଆମେ 4 ରୁ 5 କେଜି ଯବକ୍ଷାର ଜାନ୍ସାର, 16 କେଜି ଫସ୍ଫରସ୍ ଆରୁ 10 କେଜି ପଟାସ୍ ଦେଇପାର୍ମା ଇ ମଡ଼ିଆ ଚାଷର ଲାଗି। ଡାଲ ଚାଷ ହିସାବନେ ଆମର ଚାଷୀ ଭାଇମାନେ ବେଶୀ କରି ମୁଗ, ବିରି, କାନ୍ଦୁଲ ଆରୁ ଝୁନ୍ଗା କରିଥିସୁଁ। ଇ ଚାଷ କଲା ବେଲ୍କେ ବି ଆମେ ଯଦି ଧ୍ୟାନ ଦେଇକରି କର୍ମା ଇଥିନୁ ବି ଆମେ ଅଧିକ ଲାଭ ପାଇପାର୍ମା। ବିହନ ହିସାବନେ ଗୁଟେ ଏକର ଜମିର୍ ଲାଗି 8 କେଜି ବିହନ ବିରି ଲାଗି, 10 କେଜି ବିହନ ମୁଗର ଲାଗି, କାନ୍ଦୁଲ ଲାଗି 6 କେଜି ଆରୁ ଝୁନ୍ଗାର ଲାଗି 8 କେଜି ଦରକାର। ଇଟା ମାନ୍କେ ବୁନ୍ଲା ବେଲ୍କେ ଟିକେ ନଜର ଦେମା ଯେ ଯେନ୍ତାକି ଧାଡ଼ିକେ ଧାଡ଼ି ଫୁଟେକ ଲେଖା ଆରୁ ଗଛକେ ଗଛ ଭିତେକ ଲେଖା ଛଡ଼ା ଛଡ଼ାନେ ରହେବେ। ମୁଗ, ବିରି, କାନ୍ଦୁଲର ଲାଗି ଏକର ପିଛା 8 କେଜି ଯବକ୍ଷା ଜାନ୍ସାର, 16 କେଜି ଫସ୍ଫରସ୍, 8 କେଜି ପଟାସ୍ ଦେବାକେ ପଡ଼୍ବା। ମାତ୍ର ଝୁନ୍ଗାର ଲାଗି 10 କେଜି ଯବକ୍ଷା ଜାନ୍ସାର, 20 କେଜି ଫସ୍ଫରସ୍ ଆରୁ 10 କେଜି ପଟାସ୍ ସାର୍ ଦେବାକେ ପଡ଼୍ବା। ଏବେ ଆମେ ଜାନ୍ମା ଏ ଚାଷମାନଙ୍କର ଲାଗି କେନ୍ କେନ୍ ବିହନ ନେଲେ ଅଧିକ ଅମଲ ହେଇପାର୍ବା। କାନ୍ଦୁଲର ଲାଗି ଉନ୍ନତ କିସମ ମାନେ ହେଲା ଉପାସ 120, ICPL 8, ଜାଗୃତି, ମହକ, ଆଶା, ଦୁର୍ଗା। ମୁଗର ଲାଗି ସୁଜାତା, K 851, ଧଉଳି, PDM 54, HUM 1, TARM 1, TARM 2। ବିରିର ଲାଗି T9, ସାରଳା, PANTH U 30, PANTH U 35, ଝୁନ୍ଗାର ଲାଗି SEB 2, FS 68 ଆରୁ ସ୍ୱର୍ଣ୍ଣ। ମୁଫୁଲି ଚାଷର ଲାଗି ଭଲ କିସମ ମାନେ ହେଲା AK 1224, କିଷାନ, ଯବାନ, ସ୍ମୃତି, TAG 24, କାଦିର, JL 24। ମୁଫୁଲିର ଲାଗି ବିହନ ଏକରେକ ଜମିର ଲାଗି 50 କେଜି ଚୁପା ନେଇ ଛଡ଼ାଲାଟା ଆରୁ ଚୁପା ଛଡ଼ାଲାଟା 30 କେଜି ଦରକାର ହେସି। ବୁନ୍ବାର ଆଗ୍ନୁ ବିହନକେ ଜୀବାଣୁ କଲଚର ସରେ ମିଶେଇ କରି ବିଶୋଧନ କରିଦେଇଥିମା। ଧାଡ଼ିକେ ଧାଡ଼ି ଗୁଟେ ହାତ ଆରୁ ମଞ୍ଜିକେ ମଞ୍ଜି ପାଖାପୁଖି ଗୁଟେ ଭିତା ଛଡ଼ା ଛଡ଼ାନେ ମଞ୍ଜିକେ ଲଗାମା। ଖତ ଦେଲାବେଳେ ଏକର ପିଛା 8 କେଜି ଯବକ୍ଷା ଜାନ୍ସାର, 16 କେଜି ଫସ୍ଫରସ୍, 16 କେଜି ପଟାସ୍କେ ଭିରେଇ କରି ଦେମା। ମୁଫୁଲି ଚାଷ୍ନେ ଗନ୍ଧକ ଆରୁ ଚୁନ୍ର ଅଭାବ ଦୂର କରବାର୍ ଲାଗି ହେଲେ ଫସ୍ଫରସ୍ ସାର ହିସାବନେ ସିଙ୍ଗଲ ସୁପର ଫସ୍ଫେଟ୍ ଦେବାକେ ପଡ଼୍ବା, ନେଇ ହେଲେ ଏକର ପିଛା 100 କେଜି ଜିପ୍ସମ୍ ଦେମା। ରାଇସ୍ ଚାଷ କର୍ବାକେ ଯାଉଛୁ ବେଲେ ଉନ୍ନତ କିସମ ହିସାବନେ ବିନାୟକ, କାଳିକା, ଉଷା, କନକ, ଉମା, ନିର୍ମଳା ଆରୁ ପ୍ରାଚୀ ବିହନ ହିସାବରେ ନେଇପାର୍ମା। ଜମି ତିଆରି କରିକରି ଏକର ପିଛା 3 କେଜି ବିହନକେ ଜୁନ୍ ନୁ ଜୁଲାଇ ମାସ ଭିତରେ ନେ ବୁନାବୁନି କାମ ସରିଦେବାର କଥା ନା। ବୁନ୍ଲା ବେଲ୍କେ ହାତେ ଛଡ଼ା ଛଡ଼ାନେ ବୁନ୍ମା। ଇଥିର୍ଲାଗି ସାର ହିସାବନେ 6 କେଜି ଯବକ୍ଷାର ଜାନ୍ସାର, 8 କେଜି ଫସ୍ଫରସ୍, 8 କେଜି ପଟାସ୍ ଦେଲେ ପଚ୍କେ ଆର୍ ସାରର ଅଭାବ ନେଇ ହେନା। ଆମେ ଯେନ୍ସି ଚାଷ୍ ବି କରୁଁ ତାର୍ ଲାଗି ଭଲ କିସମ ଠିକ୍ ସମୟନେ ଠିକ୍ ପରିମାଣରେ ସାର ଦେମା ବେଲେ ଆମେ ସେ ଚାଷ୍ ମନକରନୁ ବି ଯେନ୍ତା କରିବି ଅଧିକ ଲାଭ ପାଇବାର୍ ସନେ ବଜାରରେ ଶାଗ ଡାଲର୍ ବି ଆର୍ ଅଭାବ ନେଇ ହେନା।

ଏଥର ଅଲେଖ ବିଶ୍ୱାଳଙ୍କ ଗୀତରଚନା ଓ ଭାରତୀ କୃଷ୍ଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଗୀତା ଦାସ।

ଗୀତ ଗୀତାଞ୍ଜଳିରେ ଶୁଣିଛନ୍ତି କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ, ଗୀତିକାର ଅଲେଖ ବିଶ୍ୱାଳ, ସଙ୍ଗୀତ ଭାରତୀ କୃଷ୍ଣ।

ପ୍ରଚାର କଲୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ମର୍ଣ୍ଣିଂ ନ୍ୟୁଜ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସଙ୍ଗୀତ ଲହରୀ। ପ୍ରଥମେ ଶୁଣନ୍ତୁ କଣ୍ଠଶିଳ୍ପୀ ପଙ୍କଜ ଚାଲ, ଗୀତ ରଚନା କରିଛନ୍ତି ମନୋଜ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାଦଲ।

ଏଥର ମନସ୍କ ଗୀତ ରଚନା ଏବଂ ବାଦଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଟି ଶୌରୀ।

ଶୁଣୁଛନ୍ତି ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶକ୍ତି ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ, ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନୋଜ ଉପାଦଲ।

ସୁପର୍ଣ୍ଣଖର ଏହି ଅବସ୍ଥାର ବର୍ଣ୍ଣନା କରୁଛନ୍ତି। ଦ୍ରୁତଗତିରେ ଗଲାବେଳେ ମନେ ହୋଇଛି ସତେ ଯେମିତି ପାଟଳୀ ବୃକ୍ଷରୁ ଫୁଲ ଝଡ଼ାଇ ଶୁକପକ୍ଷୀ ଉଡ଼ିଯାଇଛି। ରାତିରେ ପାଟଳୀ ପତ୍ରରେ ପଡ଼ିଥିବା କାକର ଖସିଲା ପରି ସୁପର୍ଣ୍ଣଖର ଆଖିରୁ ଲୁହ ଝରୁଛି। ବତାସ ପବନରେ ପାଟଳୀ ଗଛ ଉପୁଡ଼ି ପଡ଼ିଲା ପରି ସୁପର୍ଣ୍ଣଖର ଧୈର୍ଯ୍ୟ ଗଛ ଉପୁଡ଼ି ପଡ଼ୁଛି। ଏହି ଅବସ୍ଥାରେ ଯାଇ ନିଜ ଭାଇ ରାବଣ ଆଗରେ ପଡ଼ିଯାଆନ୍ତେ ରାବଣ ପ୍ରଚଣ୍ଡ କ୍ରୋଧରେ ପଚାରିଲା, ତତେ ଦଣ୍ଡ କିଏ ଦେଲା? ତୁ ମୋ ଭଉଣୀ, ସଂସାରରେ ଏ କଥା କିଏ ନ ଜାଣିଛି? ସୁପର୍ଣ୍ଣଖା କହିଲା, ତୁମ ଦୂତ ଏବଂ ଗୁପ୍ତଚରମାନେ କିଛି କାମ କରୁନାହାନ୍ତି, ତେଣୁ ତୁମ ପାଖରେ କୌଣସି ସଠିକ ଖବର ନାହିଁ। ଅଯୋଧ୍ୟାର ରାଜା ଦଶରଥଙ୍କ ଦୁଇ ପୁଅ ଗୋଟିଏ ସ୍ତ୍ରୀକୁ ନେଇ ବନବାସୀ ହୋଇ ଦଣ୍ଡକାରଣ୍ୟରେ ଅଛନ୍ତି। ତ୍ରିଶିର, ଦୂଷଣ ଓ ଖରକୁ ବିନାଶ କରି ସେମାନେ ମୋତେ ଦଣ୍ଡ ଦେଇଛନ୍ତି। କୋଟିଏ ବ୍ରହ୍ମା ମିଶିଲେ ମଧ୍ୟ ସେ ସ୍ତ୍ରୀ ପରି ଆଉ ଗୋଟିଏ ସ୍ତ୍ରୀ ଗଢ଼ିପାରିବେ ନାହିଁ। ଲକ୍ଷ ବ୍ରହ୍ମାଣ୍ଡରେ ମଧ୍ୟ ସେଭଳି ସୁନ୍ଦରୀ ମିଳିବେ ନାହିଁ। ସୁପର୍ଣ୍ଣଖା କହିଲା, ମୋର ଏ ଭୟଙ୍କର ଅପମାନରୁ ମୋତେ ଉଦ୍ଧାର ନ କଲେ ମୁଁ ସମୁଦ୍ର ଜଳରେ ଝାସ ଦେବି। ରାବଣ ଉତ୍ତର ଦେଲା, ସେ ନିଶ୍ଚୟ ଜନକ କନ୍ୟା, ବଳେ ବା କୌଶଳରେ ତାକୁ ମୁଁ ହରି ଆଣିବି। ଏହା କହି ରାବଣ ସୀତାହରଣ ଯୋଜନା କରି ମାରିଚକୁ କାର୍ଯ୍ୟରେ ଲଗାଇବା ପାଇଁ ତା ପାଖରେ ପହଞ୍ଚିଲା।

ପ୍ରଚାରକଲୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ।

ଗୀତଟି ଓଡ଼ିଆ କଥା ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ଭୋଳା ଶଙ୍କର ଥିଲେ ଡର କାହାକୁ, ଗାଇଛନ୍ତି ଶ୍ରୀଚରଣ, ଗୀତ ରଚନା କରିଛନ୍ତି ଦିଲୀପ ଜେନା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ଭଦ୍ର।

ଏଥର ଶୁଣନ୍ତୁ ଲୋପିତା ମିଶ୍ର ଓ ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରେ ଶୀର୍ଷାନନ୍ଦ ଦାସ କନୁନଙ୍କ ଗୀତ ରଚନା ଏବଂ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ନେଇଛୁ, ରଖିଲେ ଶିବ ମାରିବ କିଏ।

0: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ ମନ ରହିଗଲା ସାଧ ସୁରରେ। ଗାଇଛନ୍ତି ପଦ୍ମା ଓ ବିଷ୍ଣୁ କବି। ଗୀତ ରଚନା କରିଛନ୍ତି ଦିଲୀପ ଜେନା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାପି ଲହରୀ।

ଘଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ନେଇଛୁ ମିଷ୍ଟର ଇଣ୍ଡିଆ କଥାଚିତ୍ରରୁ, ଦେତକଣ୍ଠରେ ଗାଇଛନ୍ତି କିଶୋର କୁମାର ଓ କବିତା କୃଷ୍ଣମୂର୍ତ୍ତି, ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପେରିଲାଲ।

0: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରରେ ଗୀତା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ଜବ୍ ଜବ୍ ଫୁଲ୍ ଖିଲେ କଥାଚିତ୍ରରୁ, ଗାଇଛନ୍ତି ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏକ ଫୁଲ ତୋ ମାଲିକଥା ଚିତ୍ରରୁ। ଦତକଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଓ ମହମ୍ମଦ ରଫି। ଗୀତିକାର ପ୍ରେମ ଧୱାନ, ସଙ୍ଗୀତ ରବି।

ପାରିବାରିକ ସମ୍ମିଳନର ପ୍ରତୀକ। ଏହି ଅବସରରେ ଶିବ ଓ ପାର୍ବତୀଙ୍କର ମୂର୍ତ୍ତିକୁ ବର କନ୍ୟା ଭାବେ ସଜାଯାଇ ଶୋଭାଯାତ୍ରା, ବେଦମନ୍ତ୍ର, ଭଜନ, କୀର୍ତ୍ତନ ଓ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୁଏ। ହଜାର ହଜାର ଭକ୍ତ ଏହି ଉତ୍ସବରେ ଯୋଗଦେଇ ଆଶୀର୍ବାଦ ଗ୍ରହଣ କରନ୍ତି। ଏହା ବିଶେଷ କରି ସମ୍ବଲପୁର, ବରଗଡ଼ ଓ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଏହା ବହୁ ଉତ୍ସାହର ସହିତ ଆୟୋଜିତ ହୁଏ। ତାହେଲେ ଆସନ୍ତୁ ଆଜିର ଏହି ପବିତ୍ର ଦିନକୁ ସ୍ମରଣ କରି ଆରମ୍ଭ କରିବା ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆଜି ମୁଁ ଉପସ୍ଥାପନରେ ଅଛି ସାଗରିକା। ନମସ୍କାର।

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ଆଜି ହେଉଛି ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ଉତ୍ସବ। ଆଜି ଶୀତଳଷଷ୍ଠୀର ପୂର୍ବଦିନ, ଯାହାକୁ ଶିବ ବିବାହ କୁହାଯାଏ। ହିନ୍ଦୁ ପୁରାଣ ଅନୁସାରେ ଦେବୀ ପାର୍ବତୀ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ସ୍ୱାମୀ ଭାବେ ପ୍ରାପ୍ତ କରିଥିଲେ। ସେହି ଦିବ୍ୟ ମିଳନକୁ ସ୍ମରଣ କରି ଶିବ ବିବାହ ପାଳନ କରାଯାଏ। ଏହା ଭକ୍ତି, ଶାନ୍ତି ଓ

ହଁ ଶ୍ରୋତା ବନ୍ଧୁ, ଧର୍ମର ଅର୍ଥ କେବଳ ମନ୍ଦିର ଯିବା, ପୂଜାପାଠ କରିବା କିମ୍ବା ଧାର୍ମିକ ଆଚାର ବିଚାର ପାଳନ କରିବା ନୁହେଁ। ପ୍ରକୃତ ଧର୍ମ ହେଉଛି ମନର ପବିତ୍ରତା, ସତ୍ୟ ନିଷ୍ଠା ଓ ମାନବ ସେବା। ଶାସ୍ତ୍ରରେ କୁହାଯାଇଛି ଯେ ଈଶ୍ୱର ପ୍ରତ୍ୟେକ ଜୀବ ମଧ୍ୟରେ ବାସ କରନ୍ତି, ତେଣୁ ଅନ୍ୟକୁ ସମ୍ମାନ ଦେବା, ଦୁଃଖୀଙ୍କୁ ସାହାଯ୍ୟ କରିବା ଏବଂ ନିଷ୍କାମ ଭାବରେ ସେବା କରିବା ହେଉଛି ଈଶ୍ୱରଙ୍କର ସେବା। ଯେଉଁ ମଣିଷ ଅନ୍ୟର କଷ୍ଟକୁ ଅନୁଭବ କରିପାରେ ଏବଂ ପ୍ରକୃତ ଧାର୍ମିକ ବ୍ୟକ୍ତି, ଧର୍ମର ମୂଳବାର୍ତ୍ତା ହେଉଛି ପ୍ରେମ, ଦୀକ୍ଷା, କ୍ଷମା ଓ ସହଯୋଗ। ଯେତେବେଳେ ମଣିଷ ସତ୍ୟ ଓ ନ୍ୟାୟର ପଥରେ ଚାଲେ, ସେତେବେଳେ ତାଙ୍କ ଜୀବନରେ ଆତ୍ମସନ୍ତୋଷ ଓ ଆଧ୍ୟାତ୍ମିକ ଉନ୍ନତି ଦେଖାଦିଏ। ଆଜିର ଯୁବପିଢ଼ି ପାଇଁ ଧର୍ମର ଠିକ୍ ବୁଝାମଣା ଅତ୍ୟନ୍ତ ଆବଶ୍ୟକ। ଧର୍ମ କୌଣସି ବନ୍ଧନ ନୁହେଁ, ବରଂ ଜୀବନକୁ ସୁନ୍ଦର ଓ ଅର୍ଥପୂର୍ଣ୍ଣ କରିବାର ଏକ ପଥ। ଯେଉଁ ମଣିଷ ନିଜ ମନକୁ ପବିତ୍ର ରଖି ସଦାଚାର, ସତ୍ୟବାଦିତା ଓ ସେବା ଭାବକୁ ଆପଣାଏ, ସେହି ବ୍ୟକ୍ତି ଈଶ୍ୱରଙ୍କର ପ୍ରକୃତ ଭକ୍ତ। ଆସନ୍ତୁ, ମନର ପବିତ୍ରତା, ମାନବ ପ୍ରେମ ଓ ନିଷ୍କାମ ସେବା ମାଧ୍ୟମରେ ଆମେ ଏକ ସୁସ୍ଥ, ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ କରିପାରିବା। ଏହା ହିଁ ପ୍ରକୃତ ଧର୍ମ ଏବଂ ମାନବ ଜୀବନର ସର୍ବୋତ୍ତମ ସାଧନା।

ଶ୍ରୋତାବନ୍ଧୁ, ଖରାରୁ ଆସି ଥଣ୍ଡା ପାଣି ପିଉଛନ୍ତି କି? ଜମାରୁ ସେମିତି କରନ୍ତୁ ନାହିଁ। ଲୋକ ଗରମ ଦିନେ ବାହାରୁ ଆସିବା ପରେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି। ତେଣିକି ଅଫିସ ହେଉ ବା ଘର, ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏପରି କରିଥାନ୍ତି। ଏହା ଆଦୌ ଠିକ୍ ନୁହେଁ। ଶରୀରର ତାପମାତ୍ରା ଅଧିକ ଥିବାବେଳେ ହଠାତ୍ ଥଣ୍ଡା ପାଣି ପିଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ। ହଠାତ୍ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏହି ଅଭ୍ୟାସ ଦ୍ୱାରା ଶରୀରର ବିଭିନ୍ନ ପ୍ରକାରର ରୋଗକୁ ନିୟନ୍ତ୍ରଣ ଦେଇଥାଏ, ଯେପରିକି ପାଚନତନ୍ତ୍ର ଜନିତ ସମସ୍ୟା, ଗଳା ଯନ୍ତ୍ରଣା, ଥଣ୍ଡା କାଶ। ଗରମରେ ଥଣ୍ଡା ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଧିମା ହୋଇଚାଲେ, ପରେ ପେଟରେ ଯନ୍ତ୍ରଣା, ବଦହଜମି ଓ ବାନ୍ତି ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। ଗଳା ଯନ୍ତ୍ରଣା, ଗରମ ଦିନେ ବାହାରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ବସିବା ଓ ଯନ୍ତ୍ରଣା ଆଦି ଦେଖାଦେଇଥାଏ। ଖରାରୁ ଆସିବା ସମୟରେ ଶରୀରର ତାପମାତ୍ରା ଅଧିକ ରହିଥାଏ। ଏହି ସମୟରେ ଥଣ୍ଡା ପାଣି ପିଇବା ଦ୍ୱାରା ତାପମାତ୍ରା ହଠାତ୍ କମିଯାଇଥାଏ, ଯାହାଦ୍ୱାରା କିଛି ଲୋକଙ୍କଠାରେ ଥଣ୍ଡା କାଶ ପରି ସମସ୍ୟା ଉପୁଜିଥାଏ।

ହଁ ଶ୍ରୋତା ବନ୍ଧୁ, ଏବେ ଚାରିଆଡ଼େ ସୁପର ଏଲ୍ ନିନୋର ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ଏଲ୍ ନିନୋର ପ୍ରଭାବ ଆମ ପୃଥିବୀ ପୃଷ୍ଠରେ କିପରି ରହିବ ତାହା ଉପରେ କିଛି ତଥ୍ୟ। ଏଲ୍ ନିନୋ ଏକ ସ୍ପାନିଶ ଶବ୍ଦ ଯାହାର ଅର୍ଥ ହେଉଛି ଛୋଟ ବାଳକ ବା ଶିଶୁପୁତ୍ର। ପ୍ରଶାନ୍ତ ମହାସାଗରର ବିଷୁବ ରେଖା ଅଞ୍ଚଳରେ ସମୁଦ୍ର ପୃଷ୍ଠରେ ତାପମାତ୍ରା ସାଧାରଣ ଅପେକ୍ଷା ଅଧିକ ଉତ୍ତପ୍ତ ହେବା ପ୍ରକ୍ରିୟାକୁ ଏଲ୍ ନିନୋ କୁହାଯାଏ। ସାଧାରଣତଃ ପୂର୍ବ ଦିଗରୁ ବହୁଥିବା ପ୍ରବାହ ଦୁର୍ବଳ ହେବା କିମ୍ବା ଏବଂ ଏହାର ଦିଗ ବଦଳିବା ଯୋଗୁଁ ଗରମ ଜଳରାଶି କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ଜମା ହୋଇ ରହେ। ଯେତେବେଳେ ସମୁଦ୍ରର ଏହି ତାପମାତ୍ରା ସାଧାରଣ ସ୍ତରଠାରୁ 2 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାଠାରୁ ଅଧିକ ବୃଦ୍ଧି ପାଏ ସେତେବେଳେ ଏହାକୁ ସୁପର ଏଲ୍ ନିନୋ ଆଖ୍ୟା ଦିଆଯାଏ। ଭାରତ ଏବଂ ଓଡ଼ିଶାରେ ଏହି ଏଲ୍ ନିନୋର ପ୍ରଭାବ ପଡ଼ିବାର ସତର୍କ ସୂଚନା ଦିଆଯାଇଛି। ଜଳବାୟୁ ସଙ୍କଟ ସୃଷ୍ଟି ହେବ, ଏଥିସହିତ ଦୁର୍ବଳ ମୌସୁମ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟ୍ ୱେଭ୍ସ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଋତୁରେ ଅବଧି ବୃଦ୍ଧି ପାଇବା ସହିତ ତାପମାତ୍ରାର ବୃଦ୍ଧି ହେବାର ସମ୍ଭାବନା ରହିଛି। ଯଦି ବର୍ଷାର ଅଭାବ ହୁଏ ତେବେ ଭୂତଳ ଜଳସ୍ତର ବିପଦଜନକ ଭାବେ ହ୍ରାସ ପାଇବ ଏବଂ ପାନୀୟ ଜଳର ଘୋର ଅଭାବ ଦେଖାଦେବ। ଓଡ଼ିଶାର ଚାଷ କାମ ମୁଖ୍ୟତଃ ମୌସୁମ ବର୍ଷା ଉପରେ ନିର୍ଭର କରିଥାଏ। ଯଦି ଠିକ୍ରେ ବର୍ଷା ନହେବ ଧାନ ଚାଷ ଉଜୁଡ଼ିଯିବା ସହିତ କୃଷିଭିତ୍ତିକ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବ।

ଆସନ୍ତି ଜାଣିବା ଆଜିର ଦିନରେ ଇତିହାସ ପୃଷ୍ଠାରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1576 ମସିହା ଆଜିର ଦିନରେ ମହାରଣା ପ୍ରତାପ ଓ ଆକବରଙ୍କ ମଧ୍ୟରେ ହଳଦୀଘାଟ ଯୁଦ୍ଧ ଆରମ୍ଭ ହୋଇଥିଲା। 1940 ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଫରୱାର୍ଡ଼ ବ୍ଲକ୍ ସ୍ଥାପିତ ହୋଇଥିଲା। ଡକ୍ଟର ରାମ ମନୋହର ଲୋହିଆଙ୍କ ନେତୃତ୍ୱରେ ଗୋଆରେ ପର୍ତ୍ତୁଗାଲର ଶାସନ ବିରୁଦ୍ଧରେ ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇଥିଲା 1946 ମସିହାରେ। 1556 ମସିହାରେ ଆଜିର ଦିନରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ପାରିତ ହୋଇଥିଲା। 1980 ଶକୁନ୍ତଳା ଦେବୀ 13 ଅଙ୍କ ବିଶିଷ୍ଟ ସଂଖ୍ୟାର ଗୁଣନ କରି 28 ସେକେଣ୍ଡ ମଧ୍ୟରେ ଠିକ୍ ଉତ୍ତର ଦେଇଥିଲେ। 1917 ମସିହାରେ ପ୍ରକାଶ ପାଦୁକନ୍ ଭାରତୀୟ ବ୍ୟାଡ଼ମିଣ୍ଟନ ପରିଷଦର

ଆସନ୍ତା ଶୁଣିବା କିଛି ସ୍ଥାନୀୟ ଖବର। କଳାହାଣ୍ଡି ସହିଦ ରେଣ୍ଡୋମାଝି ମେଡିକାଲ କଲେଜ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ଅବହେଳା ନେଇ ବାରମ୍ବାର ଅଭିଯୋଗ ଆସୁଛି। ହସ୍ପିଟାଲ ବେଞ୍ଚ ଉପରେ ବସାଇ ଅକ୍ସିଜେନ୍ ଲଗାଯାଇଥିବାରୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଓ ରୋଗୀଙ୍କର ଜୀବନ ସହ ଖେଳାଯାଉଛି ବୋଲି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏହାର ତୀବ୍ର ନିନ୍ଦା କରାଯାଇଛି। ଜୟପାଟଣା ବ୍ଲକ ପରିସରରେ ବିକାଶଧାରା ଓଡ଼ିଶା ସାରା ଶୀର୍ଷକ ଜାତି ଓ ଜନଜାତି ସମ୍ବାଦ ସମ୍ପର୍କରେ ଏକ କର୍ମଶାଳା ହୋଇଯାଇଛି। ଓଡ଼ିଶା ଓ କେନ୍ଦ୍ର ସରକାରଙ୍କର ବିକାଶଧାରାକୁ ଲୋକଲୋଚନକୁ ସମ୍ପ୍ରସାରିତ କରିବା ସହ ବିଭିନ୍ନ ଜନହିତକର ଯୋଜନାଗୁଡ଼ିକୁ ତୃଣମୂଳକ ସ୍ତରରେ ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା। କୋମନା ବ୍ଲକରେ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋମିଓପାଥି ହସ୍ପିଟାଲ ସ୍ଥାପନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଧର୍ମଗଡ଼ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ହୋଇଯାଇଛି। ଏଥିରେ ସହରାଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ ହେବା ସହ ନିଜ ମତାମତ ଦେଇଥିଲେ। ସ୍ଥାନୀୟ ପୋଲିସ ପଡ଼ିଆରେ ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବ୍ଲକ ପ୍ରଶାସନ ଓ ଷ୍ଟେଟବ୍ୟାଙ୍କ ତରଫରୁ ସହରାଞ୍ଚଳର ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ହୋଇଯାଇଛି। ଥୁଆମୂଳ ରାମପୁର ବ୍ଲକ ସିଙ୍ଗାରୀ ଘାଟି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଦୀର୍ଘଦିନ ଧରି ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ପ୍ରଶାସନର ଉଦାସୀନତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କରେ ସୂଚନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ସୂଚାଇ ଦିଆଯାଇଛି, ଭବାନୀପାଟଣା ଓ ତା'ର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 35 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ସେଲସିୟସ୍ ରହିବ। ବାୟୁର ଆର୍ଦ୍ରତା 55% ଓ ପବନର ବେଗ ହାରାହାରି 10 କିଲୋମିଟର ବେଗରେ ବୋହିବାର ସମ୍ଭାବନା ରହିଛି। ବର୍ଷା ହେବାର ସମ୍ଭାବନା 40% ଅଛି।

ଶ୍ରୋତାବନ୍ଧୁ, ସମୟ ତ ହୋଇଗଲାଣି ଆପଣମାନଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ତାହେଲେ ବିଦାୟ ନେବା ପୂର୍ବରୁ କହି ରଖୁଛୁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ସହ ଚିଠିଟିଏ ଲେଖିବେ। ଆମ ଠିକଣାଟି କହି ରଖୁଛୁ, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ଟି କହି ରଖୁଛୁ 8895994143।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 11:10:43 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଜାଣି ରଖନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିନ 12:00 ଏବଂ ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ ଶୁଣିବେ ଦିନ 12:30 କଣ୍ଠଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲମ ତୃପ୍ତି ଦାସ ସୁମନ୍ତ କୁମାର ମହାନ୍ତି ଓ ମମତା ସାହୁ ଚାଷର କଥା ଶୁଣିବେ ଦିନ 1:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଶୁଣିବେ ଦିନ 1:20 ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଏଥିରେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00 ସେତେବେଳେ ଯାଇ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 103 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ତଲାସ କଥାଚିତ୍ରରୁ, ଗାଇଛନ୍ତି ଶାନ୍ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୀବ ଦର୍ଶନ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ହତକର୍ତ୍ତୀ ଆପନେ କଥାଚିତ୍ରରୁ। ଗାଇଛନ୍ତି ଉଦିତ ନାରାୟଣ ଓ କବିତା କ୍ରିଷ୍ଣମୂର୍ତ୍ତୀ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦରାଜ ଆନନ୍ଦ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ପରଦେଶୀ ବାବୁ କଥାଚିତ୍ରରୁ, ଗୀତ ସଙ୍ଗୀତ କଣ୍ଠଶିଳ୍ପୀ ଆନନ୍ଦରାଜ ଆନନ୍ଦ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଦିଲ୍ ବିଲ୍ ପ୍ୟାର୍ ପ୍ୟାର୍ କଥା ଚିତ୍ରରୁ ଗାଇଛନ୍ତି କବିତା କେ ସୁବ୍ରମଣ୍ୟମ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ। ସଙ୍ଗୀତ ନିର୍ଦ୍ଦେଶନା ଆର୍ ଟି ବର୍ମାନ।

କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ଏତରାଜ କଥାଚିତ୍ରରୁ ସମୀରଙ୍କ ଗୀତ ରଚନା ଏବଂ ହିମେଶ ରେଶମିଆଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଥିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ, ଗୀତ ରଚନା କରିଛନ୍ତି ଗୌର ପଟ୍ଟନାୟକ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥର ଗୌରବ ପଟ୍ଟନାୟକଙ୍କ ଆଉ ଏକ ରଚନାରେ ଶୁଣନ୍ତୁ, ଶିଳ୍ପୀ ତୃପ୍ତି ଦାସ।

0: ରହିପାର୍ସି। ବନ୍ଦନା କିସମ ଯଦି ନେମା ବେଲେ ଇଟା 100 ନୁ 110 ଦିନିଆ ଆର୍ କମ୍ ଦିନେ ଅମଲ ହେଇପାର୍ବା। ଇତାର୍ ଲାଗି ବେଶୀ ସାର କି ବେଶୀ ପାଏନ୍ ଦରକାର ନେଇ ପଡ଼େ। ଯଦି ଚାଷ୍ କର୍ବାକେ ଟିକେ ଆମର୍ ଡେରି ହେଇଯାଇଛେ ବେଲେ ବି ଇ କିସମ ନେଲେ ଅମଲ ଭଲ ହେବା। ଆମେ ଢିପ୍ ଜମି ମାନ୍କେ ଜୁନ୍ ମାସ ଭିତରେ ବିହନ ବୁନାବୁନି କାମଟା ସରିଦେବାକେ ପଡ଼୍ବା। ଏବେ ଇଟା ତ ଗଲା କେନ୍ କିସମ ନେଲେ ଧାନ ଅମଲ ଅଧିକ ହେବା ସେ ବିଷୟରେ। ଆମର ମନେ ସବୁବେଳେ ଆର୍ ଗୋଟେ କଥା ଆସି ଯେ କେନ୍ ଠାନୁ ଧାନ ବିହନ ଘିନ୍ଲେ ଆମର୍ ଚାଷ୍ ଭଲ ହେବା, ହେଟା ବି ଏବେ ଜାଣି ରଖ୍ମା। ଇ ବିହନ ମାନେ ଯେନ୍ ଜାଣିଲୁ ଇଟା ମାନ୍କେ ପାଖର କୃଷି ବିଜ୍ଞାନ କେନ୍ଦ୍ର କି ନା ହେଲେ ସରକାରୀ ବିହନ ବିକ୍ରୟ କେନ୍ଦ୍ର ନୁ ଏକା ଘିନ୍ମା, ଆରୁ ଖୋଲା ବିହନ ବିଲକୁଲ ନେଇ ଘିନ୍ମା। ଏନ୍ତା କଲେ ଆମେ ଠକେ ପଡ଼ିଯିମା ଆରୁ ଆମର୍ ବିହନ ଘିନ୍ଲା ପଇସା ବି ବରବାଦ ହେଇଯିବା। ଏବେ ଢିପ୍ ଜମିର୍ ଲାଗି କେନ୍ କେନ୍ କିସମର ଧାନ ନେଲେ ଆମେ ଭଲ ଅମଲ ପାଇପାର୍ମା ସେ ବିଷୟରେ ଯେନ୍ କଥାମାନେ ଜାଣିଲୁ ତାକେ ସୁରକ୍ଷି କରି ଚାଷେ ଲଗାମା ବେଲେ ଆମର୍ ଧାନ ଚାଷ ନେ ଆଗ୍ଲିଠାନୁ ଆର ଏତକା ଲାଭ ହେବା।
1: ଚାଷର କଥା ଶୁଣୁଥିଲି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଏଥର ଶୁଣନ୍ତୁ ଅଂଶଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ଓଆର୍ଏସ୍ ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ, ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ, ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ, ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଶୁଣୁଥିଲେ ଅଂଶଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆଜି ଏଥିରେ ଶୁଣନ୍ତୁ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଏ ବିରତି ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ୱର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
5: ଆରେ ବାଃ,
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ବଡ ବୋହୁ, ଏଇଟା ତୁମ ନାଁରେ।
9: ଏତେ ଜଲ୍ଦି କ'ଣ ପାଇଁ?
8: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
9: କିନ୍ତୁ ଜେଜେ ମା, ତୁମ ନାଁରେ
10: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସଡ୍ ଡିପୋଜିଟ୍, ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
8: ଶୁଭ ଶୁଭ କୁହ କ'ଣ?
11: RBI କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
12: जानते हैं, कुवैत जैसे देश की GDP से करीब 3 गुना पैसा तो हमने सिर्फ अपने देश के छोटे उद्यमियों को दिया है, वो भी गारंटी फ्री, 40 लाख करोड़ से भी अधिक के मुद्रा लोन से।
13: करोड़ों छोटे उद्यमियों को मुद्रा योजना से लोन मिला, उन्हें आज महसूस होता है कि डेमोक्रेसी कैन डिलीवर।
12: 12 साल विश्वास के, विकास के, जन कल्याण के।
0: ଶକ୍ତି ରୂପାର ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆପଣମାନଙ୍କୁ ଆମେ ନେଇଯାଉଛୁ ଆମର ଟକ୍ ଷ୍ଟୁଡ଼ିଓକୁ।

ଶ୍ରୋତା ଭଉଣୀ, ଆଜି ପବିତ୍ର ଶିବ ବିବାହ। ମାତା ପାର୍ବତୀ କୋଠର ତପସ୍ୟା କରି ଶିବଙ୍କ ପ୍ରତି ଶିବଙ୍କୁ ନିଜର ପତି ରୂପେ ପାଇଥିଲେ। ଏହି ବିବାହ ପ୍ରେମ, ଭକ୍ତି ଓ ତ୍ୟାଗର ପ୍ରତୀକ। ହିନ୍ଦୁ ଧର୍ମରେ ଏହା ଅତ୍ୟନ୍ତ ପବିତ୍ର ଏବଂ ଆଦର୍ଶ ଦାମ୍ପତ୍ୟ ଜୀବନର ପ୍ରତୀକ ବୋଲି ପାଳନ କରାଯାଏ। ଶ୍ରୋତା ଭଉଣୀ, ଆମେ ଜାଣିଛୁ ଆପଣମାନେ ଆଜି ଦିନର ଅପେକ୍ଷାରେ ଥାଆନ୍ତି। ଆମେ ମଧ୍ୟ ଆପଣମାନଙ୍କ ଭଳି ଅପେକ୍ଷା କରୁଥାଉ ଆଜିର ଦିନକୁ। ଆସନ୍ତୁ ଅପେକ୍ଷାର ଅନ୍ତ କରି କଥା ହେବା, ଆମ ସ୍ମୃତି ଅନୁଭୂତିକୁ ବାଣ୍ଟି ନେବା। ଆମକୁ ଯୋଗାଯୋଗ କରିବା ପାଇଁ ଆମ ନମ୍ବର ହେଲା 295623 ଏବଂ 295628। ଆଜି ଆମ ପାଖରେ ଥିବା ଗୀତଗୁଡ଼ିକ ହେଲା "ତୋ ପାଇଁ ଆମ ଭିତରେ କିଛି ଅଛି", "ପାରିବେନି କେହି ଅଲଗା କରି", "ଚାନ୍ଦନା ତମେ ତାରା"। ଭଉଣୀମାନେ ଆଉ ଡେରି କାହିଁକି, ଫୋନ୍ କରନ୍ତୁ ଏବଂ ଆମ ସହ କଥା ହୁଅନ୍ତୁ। ତେବେ ଆସନ୍ତୁ ଶୁଣିନେବା ଏଠାରେ ଗୋଟେ ଗୀତ।

କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆମେ ବର୍ତ୍ତମାନ ଗୀତ ଶୁଣିପାରୁନାହୁଁ। ଶ୍ରୋତା ଭଉଣୀ, ଏବେ ତ ଆଜି ଶୀତଳ ଷଷ୍ଠୀର ମହାପର୍ବ ଆରମ୍ଭ ହୋଇସାରିଛି। ଶୀତଳ ଷଷ୍ଠୀ କେବଳ ଏକ ଧାର୍ମିକ ପର୍ବ ନୁହେଁ,

ଶୀତଳ ଷଷ୍ଠୀ କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଓଡ଼ିଆ ସଂସ୍କୃତି, ପରମ୍ପରା, ଭାଇଚାରା ଏବଂ ସାମାଜିକ ଏକତାର ପ୍ରତୀକ ଅଟେ। ଏହି ପର୍ବ ମାଧ୍ୟମରେ ଲୋକମାନେ ଭଗବାନଙ୍କ ପ୍ରତି ଭକ୍ତି ପ୍ରକାଶ କରିବା ସହିତ ପରସ୍ପର ମଧ୍ୟରେ ସ୍ନେହ ସହଯୋଗର ଭାବନା ବଢ଼େଇଥାନ୍ତି। ଏହାକୁ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ଭାବେ ପାଳନ କରାଯାଏ। ଶ୍ରୋତା ଭଉଣୀମାନେ, ଆମେ ଏବେ ବି ଆପଣଙ୍କ ଅପେକ୍ଷାରେ। ଫୋନ୍ କରନ୍ତୁ, କଥା ହୁଅନ୍ତୁ ଆମ ସହ। ଶୀତଳ ଷଷ୍ଠୀ ଓଡ଼ିଶାର ଏକ ଅତ୍ୟନ୍ତ ପବିତ୍ର, ଲୋକପ୍ରିୟ ଏବଂ ଗୌରବମୟ ପର୍ବ। ଶୀତଳ ଷଷ୍ଠୀ ଓଡ଼ିଆ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଏକ ଉଜ୍ଜ୍ୱଳ ପ୍ରତୀକ। ଏହା ଆମକୁ ଏକତା, ଭକ୍ତି, ପ୍ରେମ ଓ ଭାଇଚାରାର ପଥରେ ଆଗେଇ ନେଇଥାଏ। ଭଉଣୀମାନେ ତ ଫୋନ୍ କରୁଛନ୍ତି, ଆମେ ଅପେକ୍ଷାରେ। ତେବେ ଆସନ୍ତୁ ଶୁଣିନେବା ଏଠାରେ ଗୋଟିଏ ସୁନ୍ଦର ଗୀତ।

ରେ ସତୀ ହିମାଳୟ ରାଜାଙ୍କ କନ୍ୟା ପାର୍ବତୀ ରୂପେ ଜନ୍ମଗ୍ରହଣ କରିଥିଲେ। ପାର୍ବତୀ ଛୋଟ ବୟସରୁ ହିଁ ଶିବଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ତାଙ୍କ ଭକ୍ତି ଓ ତ୍ୟାଗରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ବିବାହ କରିବାକୁ ସମ୍ମତି ଦେଇଥିଲେ। ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶିବ ପାର୍ବତୀଙ୍କ ବିବାହ ହୋଇଥିଲା। ଏହି ଦିବ୍ୟ ବିବାହକୁ ସ୍ମରଣ କରି ପ୍ରତିବର୍ଷ ଶୀତଳ ଷଷ୍ଠୀ ପାଳନ କରାଯାଏ। ଶ୍ରୋତା ଭଉଣୀମାନେ ଫୋନ୍ ତ କରୁଥିବେ ନିଶ୍ଚୟ, ଫୋନ୍ କରନ୍ତୁ, ଆମ ସହ କଥା ହୁଅନ୍ତୁ। ତେବେ ଆସନ୍ତୁ ଶୁଣିନେବା ଆମ ପସନ୍ଦର ଗୋଟେ ଗୀତ ଆପଣମାନଙ୍କ ପାଇଁ।

ଆମ ଭଉଣୀମାନେ ଆମକୁ ନିଶ୍ଚୟ ଫୋନ୍ ଲଗାଉଥିବେ, ଆମେ ବି ଉତ୍ସାହର ସହ ଅପେକ୍ଷା କରିଛୁ ସେମାନଙ୍କ ଫୋନ୍ କଲ୍ ପାଇଁ। ଶ୍ରୋତା ଭଉଣୀ, ଶୀତଳ ଷଷ୍ଠୀର ସବୁଠୁ ବଡ଼ ଆକର୍ଷଣ ହେଉଛି ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ। ଏହି ବିବାହ ସାଧାରଣ ମଣିଷଙ୍କ ବିବାହ ପରି ସମସ୍ତ ରୀତିନୀତି ଅନୁସାରେ ସମ୍ପନ୍ନ ହୁଏ। କେତେକ ପରିବାର ଭଗବାନ ଶିବଙ୍କ ପିତାମାତା ଓ ଅନ୍ୟ କେତେକ ପରିବାରର ଅନ୍ୟ କେତେକ ପରିବାର ପାର୍ବତୀଙ୍କ ମାତାର ଭୂମିକା ଗ୍ରହଣ କରନ୍ତି। ବିବାହ ପୂର୍ବରୁ ନିର୍ବନ୍ଧ, ମଙ୍ଗଳ କାର୍ଯ୍ୟ, ବରଯାତ୍ରା, କନ୍ୟାଦାନ ଏବଂ ବିବାହ ଆଦି ସମସ୍ତ ରୀତିନୀତି ପାଳନ କରାଯାଏ। ହଜାର ହଜାର ଭକ୍ତ ଏହି ଉତ୍ସବକୁ ଦେଖିବା ପାଇଁ ଏକତ୍ରିତ ହୁଅନ୍ତି। ଶୀତଳ ଷଷ୍ଠୀର ବରଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ଭଗବାନ ଶିବଙ୍କୁ ବର ବିଷୟରେ ସଜାଯାଏ ଏବଂ ବିଭିନ୍ନ ବାଦ୍ୟଯନ୍ତ୍ର, ଘଣ୍ଟ, ମୃଦଙ୍ଗ, ଝାଞ୍ଜ ସଂକୀର୍ତ୍ତନ ସହିତ ବରଯାତ୍ରା ବାହାରେ। ବରଯାତ୍ରାରେ ବିଭିନ୍ନ ଦେବଦେବୀଙ୍କ ବେଶ ଧରି ନୃତ୍ୟଶିଳ୍ପୀ ଏବଂ ସାଂସ୍କୃତିକ ଦଳ ଅଂଶଗ୍ରହଣ କରନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନେ ଠିଆ ହୋଇ ଏହି ଶୋଭାଯାତ୍ରା ଦେଖନ୍ତି। ଆପଣମାନେ ମଧ୍ୟ ନିଶ୍ଚୟ ଉପଭୋଗ କରୁଥିବେ ଏହି ଶୀତଳ ଷଷ୍ଠୀ ପର୍ବକୁ। ତ ଆପଣମାନଙ୍କର କ'ଣ ରହିଛି ଏହା ଉପରେ ସ୍ମୃତି ଓ ଅନୁଭୂତି, ଆସନ୍ତୁ ନା ଆମ ସହ ବାଣ୍ଟି ନେବେ। ଆମେ ତ ଆପଣଙ୍କ ଅପେକ୍ଷାରେ, ଆପଣ ଫୋନ୍ ନିଶ୍ଚୟ କରୁଥିବେ। ତ ଏଠାରେ ସୁନ୍ଦର ଗୀତଟିଏ ଆମ ତରଫରୁ ଆପଣମାନଙ୍କ ପାଇଁ

0: ହ୍ୟାଲୋ, କେଉଁ ଭଉଣୀ ଫୋନ କରିଛନ୍ତି? ହ୍ୟାଲୋ,
1: ହଁ, ହ୍ୟାଲୋ ବାପା, ନମସ୍କାର।
0: ନମସ୍କାର ଭଉଣୀ।
1: ମୁଁ ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି ବାପା।
0: ନମସ୍କାର ସ୍ୱର୍ଣ୍ଣପ୍ରଭା ଭଉଣୀ, ଆମେ ତ ଜାଣିନେଇଥିଲୁ, କିନ୍ତୁ ପରିଚୟ ତ ଦେବାକୁ ପଡ଼ିବ।
1: ନାଇଁ
0: କେମିତି
1: ନିଶ୍ଚିତ
0: ଅଛନ୍ତି?
1: ବାପା। ହଁ, ମୁଁ ଭଲ ଅଛି ବାପା, ଆଉ ଆପଣମାନେ ବି ସମସ୍ତେ ଭଲରେ ଥିବେ ବୋଲି ମୁଁ ଆଶା କରୁଛି। ଆଉ ଆଜି ପ୍ରଥମେ ଶିବ ବିବାହ ଆଉ ଶୀତଳ ଷଷ୍ଠୀ ଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଆପଣମାନଙ୍କୁ।
0: ଆପଣଙ୍କୁ
1: ଆଉ
0: ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଥମେ ଭଉଣୀ, ଆପଣ କେଉଁ ଗୀତ ଶୁଣିବେ କୁହନ୍ତୁ।
1: ଆଜି ଅପା ଯେହେତୁ ମହାତ୍ମା ପାର୍ବତୀଙ୍କର ଆଜି ଜୀବ ଦେବ ଦମ୍ପତିଙ୍କର ବିବାହ ଉତ୍ସବ ଚାଲିଛି, ସବୁ ସହର ଗାଁ ଉତ୍ସବ ମୁଖର, ତ ସେ ଭୋଳାନାଥ ବାବା ମହେଶ୍ୱର କଲ୍ୟାଣମୟ ଶିବଙ୍କର ଗୋଟେ ଯଦି ଭଜନ ଅଛି ତ ଶୁଣିବା ଅପା।
0: ନିଶ୍ଚୟ ଆମେ ଚେଷ୍ଟା କରିବୁ ଆପଣଙ୍କ ପାଇଁ ଭଜନଟିଏ ଦେବା ପାଇଁ। ଆଉ କ'ଣ କରୁଥିଲେ ଆପଣ?
1: ହଁ ପା, ମୁଁ ତ ଏବେ ଲାଗିଥିଲି ଆପଣମାନଙ୍କ ସହିତ କଥା ହେବା ପାଇଁ, ଆମ ନାରୀ ମହଲରେ କଥା ହେବା ପାଇଁ, ଆଉ ଟ୍ରାକ କରିଥିଲି ତ ଟିକେ ସେ ମୋବାଇଲ ଫୋନ ଟିକେ ସେମିତି ବତାଉଥିଲା କି ଅପହଞ୍ଚ ଦୂରତାରେ ଅଛି, ଏମିତି ବହୁତ ତ ଲେଟ୍ରେ ବହୁତ କଲ୍ ଏମିତି ହେଉଥିଲା।
0: ଆମେ ମଧ୍ୟ ତ ଅପେକ୍ଷାରେ ଥିଲୁ ଆପଣମାନଙ୍କର କେତେବେଳେ ଫୋନ୍ କରିବେ, କଥା ହେବେ। ଆଚ୍ଛା, ଶୀତଳ ଷଷ୍ଠୀ ଆପଣ ଉପଭୋଗ କରନ୍ତି, ଯାଆନ୍ତି ଦେଖି?
1: ହଁ ପା, ନାଇଁ ଯାଇ ତ ହୁଏନି, ଏତେ ଖରାରେ ପୁଣି ଭିଡ଼ ଭାଡ଼, ସମ୍ବଲପୁର ତ ଯାଇ ହୁଏନି, ଆଉ ଆମ ଏଇ ବରଗଡ଼ ପାଖରେ ବରପାଲି ବହୁତ ଜାକଜମକରେ ଅନୁଷ୍ଠିତ ହୁଏ, ସେଇଟା ମୁଁ ଥରେ ଯାଇଥିଲି। ଆଉ ତାପରେ ଏ ବର୍ଷ ଆମ ଗାଁରେ ବି, ଆମ ବରଗଡ଼ ପାଖରେ କଟାପାଲି ଆମ ଗାଁ, ତ ଆମ ଗାଁରେ ଏ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ବହୁତ ଧୁମଧାମରେ ହେଉଛି। ଆଉ ତାପରେ ଦରବାର ହେଉଛି, ତାରକାସୁର ଦରବାର ହେଉଛି,
0: ଆଜ୍ଞା।
1: ସେଇଟା ବି ଅଭିନୟ ମାଧ୍ୟମରେ ସେଟା ଯାତ୍ରା ଅନୁଷ୍ଠିତ ହେଉଛି, ତ
0: ବହୁତ
1: ସନ୍ଧ୍ୟାରେ
0: ବଢ଼ିଆ
1: ସେଇଟା
0: ଲାଗୁଥିବ ନି କି?
1: ବଢ଼ିଆ ଲାଗୁଛି, ସନ୍ଧ୍ୟାରେ ସେଇଟା ଦେଖି ଯାଉଛୁ। ତାପରେ ମୀନା ବଜାର ଆସିଛି, ତାପରେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି, ଆଉ ବିବାହ ଶିବ ବିବାହ ବି ଅନୁଷ୍ଠିତ ହେବ ଆଜି ରାତିରେ
0: ହଁ,
1: ମନ୍ଦିର।
0: ବର୍ଷକୁ ଥରେ ଯେଉଁ ଏଇ ଶିବ ବିବାହ ବହୁତ ବଢ଼ିଆ ଲାଗେ ଦେଖିବାକୁ, ମନକୁ ବହୁତ ଖୁସି ଦେଇଥାଏ ନା କି?
1: ହଁ, ବହୁତ ଖୁସି ଦେଇଥାଏ, କାରଣ ଦେବ ଦମ୍ପତିଙ୍କର ବିବାହ ସରିଲେ ଆମର ଯୋଉ ପ୍ରଚଣ୍ଡ ରୌଦ୍ର, ତାପରେ ଆମ ସମସ୍ତେ ଅପେକ୍ଷା କରିଛୁ ସେଇ ବର୍ଷାକୁ, ତାର ଅନ୍ତ କରି ଶୀତଳତା ଆମର ପୃଥିବୀକୁ ଆସିଯିବ, ତ ସମସ୍ତେ ଟିକେ ଆଶ୍ୱସ୍ତି ପାଇବେ ବର୍ଷା ଆସିଗଲେ। ତ ନିଶ୍ଚିତ ଶୀତଳ ଷଷ୍ଠୀ ଯାତ୍ରାର ଉଦ୍ଦେଶ୍ୟ ସେଇଟା ହଉଛି, ସମଗ୍ର ଜୀବ ଜଗତରେ ଶୀତଳତା ଆସିଯିବ, ତାଙ୍କର ବିବାହ ସରିଗଲେ ନିଶ୍ଚିତ ବର୍ଷା ହୁଏ, ତ ସେଇଟା ବହୁତ ବଢ଼ିଆ ଲାଗେ। ତାଙ୍କ ବାବାଙ୍କର ବିବାହକୁ ବି ଆମେ ସମସ୍ତେ ଉପଭୋଗ କରିବା, ସେ ଆଉ ତାପରେ ଆମେ ତାପରେ ବର୍ଷାକୁ ବି ଆମେ ସ୍ୱାଗତ କରିବା, ବର୍ଷା ରାଣୀ କେମିତି ଆସୁ
0: ନିହାତି
1: ସମସ୍ତେ।
0: ନିହାତି, ମାନେ ଶିବଙ୍କ ବିବାହ ସଙ୍ଗେ ସଙ୍ଗେ ବର୍ଷା ମଧ୍ୟ ଏତେ ଖୁସି ହେଇଯାଇଥାଏ ଯେ ତାର ପୁରା ପୃଥିବୀକୁ ଭିଜେଇ ଦିଏ ଆନନ୍ଦରେ, ନୁହେଁ କି?
1: ହଁ, ଆନନ୍ଦରେ ବି ତାର ପ୍ରଥମ ବର୍ଷାର ସ୍ପର୍ଶ, ସେ ମାଟିର ମହକ, ତ ସମସ୍ତଙ୍କୁ ନିଶ୍ଚିତ ଖୁସି ଦେଇଥାଏ
0: ନିଶ୍ଚିତ
1: ଉପାସ।
0: ଭାବରେ ହଁ, ଠିକ୍ କହିଲେ ଭଉଣୀ। ବହୁତ ସୁନ୍ଦର ବାସ୍ନା, ଯେଉଁ ମାଟିର ବାସ୍ନା, ବହୁତ ବଢ଼ିଆ ବାସ୍ନା, ଯେଉଁଟାକି ମନକୁ ପୁରା ଆନନ୍ଦ ଦେଇଥାଏ। ଆପଣ ବି ବହୁତ ସୁନ୍ଦର ଭାବରେ ଶୀତଳ ଷଷ୍ଠୀ ବିଷୟରେ କହିଲେ, ବହୁତ ବଢ଼ିଆ ଲାଗିଲା ଶୁଣିବାକୁ। ଆଉ ଶିବ ପାର୍ବତୀଙ୍କର ଯେଉଁ ବିବାହ ହୁଏ, ବର ପକ୍ଷ କନ୍ୟା ପକ୍ଷ ହୁଅନ୍ତି, ସେଇ ପ୍ରକାର ଆପଣଙ୍କର କ'ଣ ଗାଁରେ ଅନୁଷ୍ଠିତ ହେଉଛି?
1: ହଁ, ଆଜି ବର ବର ଶିବ ବାବାଙ୍କର ବାପା ମା ଆଉ ପାର୍ବତୀ ମାଙ୍କର ବାପା ମା ହେଇଛନ୍ତି, ଦୁଇଟା ପରିବାର ହେଇଛନ୍ତି, ଆଉ ସେମାନେ କାଲି ମାଙ୍କର ପିନ୍ଧାଣି ସରିଲା, ଆମର ଯୋଉ ଅଳଙ୍କାର ଧାରଣ କରି ଯାଇଥିଲେ, ଆଉ ତାପରେ ଆଜି ବିବାହ ଅନୁଷ୍ଠିତ ହବ ମନ୍ଦିରରେ, ଆଉ ଆଜି ସନ୍ଧ୍ୟା 7ଟା 8ଟାରେ ତାଙ୍କର ବରଯାତ୍ରୀ ଯିବେ, ସମସ୍ତେ ଆମେ ଗାଁର ସବୁ ମା ଭଉଣୀ ସାଙ୍ଗରେ ବରଯାତ୍ରୀ ସାଙ୍ଗରେ ଯିବୁ, ସେଇଟା ମନ୍ଦିରରେ ବାହାଘର ହବ ରାତିରେ।
0: ହେଲେ ଆଜିର ଆପଣଙ୍କର ଅନୁଭୂତି କ'ଣ ରହିବ, ଆମକୁ ଚିଠି ଲେଖିକି ନିଶ୍ଚୟ ଜଣେଇବେ।

0: ଭିତରେ ତ ନିଶ୍ଚିତ ରହିଛି, ଆଜି ମନ୍ଦିରରେ ତାଙ୍କର ଭୋଜି ବି ଏବେ ରନ୍ଧା ହଉଛି ଶିବ ମନ୍ଦିରରେ, ସମସ୍ତେ ଭୋଜି ବି ଖାଇବେ। ତ ଏଇ ଯୋଉ ଆମର ପୌରାଣିକ କଥାବସ୍ତୁ ଉପରେ ଯୋଉ ଆମର ପର୍ବପର୍ବାଣି ଆମ ସଂସ୍କୃତି ପରମ୍ପରା ଅଛି, ସେଇଟା ନିଶ୍ଚିତ ଆମ ମନରେ ଭାବନା ଭକ୍ତି ଭାବନା ଜାତ କରାଉଛି, ସମସ୍ତଙ୍କୁ ଭକ୍ତି ଭାବ ଭକ୍ତି ରସରେ ମଜ୍ଜିତ କରିଦଉଛି। ତ ନିଶ୍ଚିତ ଏଇ ପରମ୍ପରା ସଂସ୍କୃତିକୁ ଆମେ ବଞ୍ଚାଇ ରଖିବା କଥା ଆଗାମୀ
1: ଆମ ଆଗାମୀ ପିଢ଼ିକୁ ମଧ୍ୟ କେମିତି ସେମାନେ ଆଗକୁ ନେବେ ଏଇ ପରମ୍ପରାକୁ, ସେ ବିଷୟରେ ଆମେ ବୁଝେଇବା କଥା ନାଇଁ ଭଉଣୀ? ସ୍ୱର୍ଣ୍ଣପ୍ରଭା ଭଉଣୀ, ଏଇଠି ଶୁଣିବା ଆପଣଙ୍କର ଯୋଉ କହିଥିଲେ ଗୀତଟେ ଶିବଙ୍କ ଭଜନ ଆପଣଙ୍କ ଅନୁରୋଧରେ, ଆପଣ ସେ କଥା ହେଇ ବହୁତ ବଢ଼ିଆ ଲାଗିଲା। ଏଇଠି ରହୁଛୁ, ନମସ୍କାର।

ଶ୍ରୋତା ଭଉଣୀ, ସମୟ ସରିଆସୁଛି। ତା ପୂର୍ବରୁ ଗୋଟେ ସୂଚନା, ଜୁନ୍ ମାସ ଆସିଗଲାଣି, ତଥାପି ବି ଗରମ ବଢ଼ି ବଢ଼ି ଚାଲିଛି। ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତା ସହି ହେଉନାହିଁ। ଜଳୀୟ ବାଷ୍ପ ପରିମାଣ ବୃଦ୍ଧି ପାଇଛି, ଯାହାଫଳରେ ଗରମ ଅଧିକ ହେଉଛି। ତ ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତାର ପ୍ରଭାବରେ ଶରୀରରେ ଅଧିକ ଝାଳ ବାହାରୁଛି, କ୍ଳାନ୍ତି ଓ ଦୁର୍ବଳତା ମଧ୍ୟ ଅନୁଭୂତ ହେଉଥିବ। ମୁଣ୍ଡ ବୁଲାଇବା, ବାନ୍ତି ଲାଗିଲା ଭଳିଆ ମଧ୍ୟ ଅନୁଭବ ହୋଇପାରେ। ଜଳ ଶୂନ୍ୟତା ହୋଇପାରେ ଓ ହିଟ୍ଷ୍ଟ୍ରୋକ୍ ଭଳି ଗୁରୁତ୍ୱ ସମସ୍ୟା ଦେଖାଦେଇପାରେ। ସେଥି ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଖାନାକୁ ଯାଆନ୍ତୁ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସତର୍କତା ପାଇଁ ପ୍ରଚୁର ପାଣି ପିଅନ୍ତୁ, ହାଲୁକା ଓ ସୂତା କପଡ଼ା ପିନ୍ଧନ୍ତୁ। ଦିନର ଅଧିକ ଗରମ ସମୟରେ ବାହାରକୁ ଯାଆନ୍ତୁ ନାହିଁ। ଫଳରସ, ORS ଏବଂ ନଡ଼ିଆ ପାଣି ପିଇବା ଉପକାରୀ। ଛାୟା ଏବଂ ଥଣ୍ଡା ସ୍ଥାନରେ ବିଶ୍ରାମ କରନ୍ତୁ। ଉଚ୍ଚ ତାପମାତ୍ରା ଆର୍ଦ୍ରତା ମଣିଷର ସୁସ୍ଥ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଏ। ତେଣୁ ସଠିକ୍ ସତର୍କତା ଅବଲମ୍ବନ କରି ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖନ୍ତୁ। ଏହି ସହିତ ଆପଣମାନଙ୍କ ଠାରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ସେ ସମ୍ପର୍କିତ ମତାମତ ଦେବା ପାଇଁ ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆମକୁ ଆପଣମାନେ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ଦେଇପାରିବେ। ମତାମତ ଦେବା ପାଇଁ ଆମ ନମ୍ବର ହେଲା 8895994143। ଆମକୁ ଫୋନ୍ କରିଥିବା ଭଉଣୀକୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ମୁଁ ଥିଲି ଅନୁରାଧା ମିଶ୍ର। ନମସ୍କାର।

ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣୁଥିଲେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ।

0: ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ଆମେରିକା ଓ ଇରାନ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର। ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଜନଜାତି ସମ୍ପ୍ରଦାୟର ଜୀବନଶୈଳୀ ସ୍ୱାଭାବିକ ଭାବେ ପ୍ରକୃତି ଏବଂ ଆଧ୍ୟାତ୍ମିକତାର ନିକଟତର ହୋଇଥାଏ। ସେମାନେ ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟ ଏବଂ ପ୍ରକୃତିର ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରନ୍ତି। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶର ବେତୁଲଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ବିକାଶରେ ଜନଜାତି ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିବା ସହ ଏଭଳି ସମ୍ମିଳନୀ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାକୁ 5-ଦିନିଆ ଗସ୍ତ ଆରମ୍ଭରେ ରାଷ୍ଟ୍ରପତି ଆଜି ଇନ୍ଦୋର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କୁ ସ୍ୱାଗତ କରିଥିଲେ। ମଧ୍ୟପ୍ରଦେଶର ଓମକାରେଶ୍ୱର ଆସନ୍ତାକାଲି ରାଷ୍ଟ୍ରପତି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ମଧ୍ୟପ୍ରଦେଶ ଗସ୍ତ ଶେଷ କରି ଆସନ୍ତାକାଲି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର ଉଦ୍ଘାଟନ କରିବେ। ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ବୃହତ୍ ସମନ୍ୱିତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ରାଷ୍ଟ୍ରପତି ମୁର୍ମୁ ଆସନ୍ତା ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ଚଳିତ ଆର୍ଥିକ ବର୍ଷରେ ଦେଶରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଗ୍ରାମାଞ୍ଚଳ ସଂଯୋଗୀକରଣ ପଦକ୍ଷେପ ଅଧୀନରେ ଏହି ସଡ଼କ ନିର୍ମାଣ ପାଇଁ 18,900 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମୀଣ ବିକାଶ ବିଭାଗ ସଚିବ ରୋହିତ କଂସଲଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ସଡ଼କ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ପଦାଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ସଡ଼କ ଯୋଗାଯୋଗର ସୁବିଧା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ଉପରେ ଶ୍ରୀ କଂସଲ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର

ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶ୍ରୀ କଂସଲ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରୀୟ ଯାଞ୍ଚକୁ ସୁଦୃଢ଼ କରିବା, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟ ଅନୁଯାୟୀ କାର୍ଯ୍ୟ ଶେଷ ଏବଂ ରକ୍ଷଣାବେକ୍ଷଣ ପାଇଁ ଇ ମାର୍ଗ ପ୍ଲାଟଫର୍ମର ବ୍ୟବହାରକୁ ସୁନିଶ୍ଚିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ତୃଣମୂଳ କଂଗ୍ରେସ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କ ନିଷ୍ପଭିକୁ ବିରୋଧ କରି ଆଗତ ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଟିଏମ୍ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଆବେଦନର ଆଜି ପ୍ରାଥମିକ ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଖଣ୍ଡପୀଠ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପ୍ରାର୍ଥନାକୁ ନାକଚ କରିଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟ ବିରୋଧୀ ଦଳ ନେତା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାହାକି ବାଚସ୍ପତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ତେବେ କୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଆସନ୍ତା ମାସ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଧାନସଭା ବାଚସ୍ପତି ରଥୀନ୍ଦ୍ର ବୋଷ ଟିଏମ୍ସି ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। 4 ଜଣ ପୁରୁଷ ଓ 3 ଜଣ ମହିଳା ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଓ ଗୋଟିଏ ଦମ୍ପତି ଅଛନ୍ତି। ଛୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ 14 ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ 4 ମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି। 30 ଦିନ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟତ ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ ପ୍ରତିଶ୍ରୁତି ଦେଇଛି। ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି, ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍ପର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହି ବିମାନ ପ୍ରଥମ ଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି, ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍, ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର 2 ଦିନ ପୂର୍ବେ ପ୍ରଥମ ଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଦାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି, ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସିମି ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀ ପୀଠ, ସାନ୍ତାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟ

ଉତ୍ସବରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷ୍ୟପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିତ୍ତିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି। ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ

ପକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ଜୁନ୍ 21 ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ ଥାଳ ଉଠା, ପତର ପେଣ୍ଡି, ଗୁଆ ଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଲେକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗାଇଡ୍ କଥାଚିତ୍ରରୁ ଶୁଣନ୍ତୁ। ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଟି ବର୍ମନ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଜୁଏଲ ଥିପ୍ କଥାଚିତ୍ରରୁ। ଗାଇଛନ୍ତି କିଶୋର କୁମାର, ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଟି ବର୍ମନ।

ଅପରାହ୍ନ 5ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30। ଆଜି ଏଥିରେ ଶୁଣିବେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା। ସନ୍ଧ୍ୟା 6:30 ଶୁଣିବେ ବିକାଶ

ଅପରାହ୍ନ 5ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30ରେ। ଆଜି ଏଥିରେ ଶୁଣିବେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା। ସନ୍ଧ୍ୟା 6:30ରେ ଶୁଣିବେ ବିକାଶ ମନ୍ତ୍ର ଏବଂ ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30ରେ। ରାତି 8:00ରେ ଶୁଣିବେ ଦେଶବନ୍ଦନ ହିନ୍ଦୀ ଭକ୍ତିଗୀତ ରାତି 8:15ରେ। ଶିଳ୍ପୀ ବିଜନ ଘୋଷ ଦାସ୍ତିଦାର ଏବଂ ଜ୍ୟୋତିକା ରାୟ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30ରେ। ସ୍ପଟଲାଇଟ୍ ରାତି 9:16ରେ। କଣ୍ଟ୍ରି ୱାଇଡ୍ ଏଣ୍ଡ ଇନ୍ସାଇଟ୍ ରାତି 9:30ରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00ରେ ଶୁଣିବେ ରୂପକ ଜଳବନ୍ଦୀ ଜୀବନ ରଚନା ଓ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ବଂଶୀପାଦନ ପରିବେଷଣ କରିବେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନା। ଏଥିରେ ଶୁଣିବେ ରାଗ ୟମନ। ଏ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30ରେ। ରାତି 11:10ରେ ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଆମର ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00ରେ। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଯୁବବାଣୀର ବିଜ୍ଞାନର ଅନନ୍ୟତାରେ ଭରପୁର କାର୍ଯ୍ୟକ୍ରମ ବିଜ୍ଞାନିକାରୀ ଆପଣମାନଙ୍କୁ ସହୃଦୟ ସ୍ୱାଗତ କରୁଛି। ମୁଁ ଆପଣଙ୍କ ଯୁବସାଥୀ ଓ ଉପସ୍ଥାପିକା ଲିପ୍ସା। ଆଶା କରୁଛି ଆପଣ ସମସ୍ତେ ଭଲ ଅଛନ୍ତି ଓ ଏହି ସୁନ୍ଦର ସନ୍ଧ୍ୟାରେ ଆଉ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ବିଜ୍ଞାନ ହେଉଛି ଅଜ୍ଞାତ ସ୍ଥାନକୁ ଏକ ଚମତ୍କାର ଯାତ୍ରା, ଏକ ଯାତ୍ରା ଯାହା ବ୍ରହ୍ମାଣ୍ଡର ସୀମାହୀନ ବିସ୍ତାରରେ ବିସ୍ତୃତ ହୋଇ କ୍ଷୁଦ୍ରତମ କଣିକାର ଜଟିଳ ଗଭୀରତାରେ ପ୍ରବେଶ କରେ। ଏହି ବିଜ୍ଞାନକୁ ଆମେ ମୁଖ୍ୟତଃ ଭାବରେ ବିଦ୍ୟାଳୟରୁ ଜାଣିବା ଆରମ୍ଭ କରିଥାଉ। ତେଣୁ ଆଜି ଆମେ ଜଣେ ଯୁବ ବିଜ୍ଞାନ ଶିକ୍ଷକଙ୍କ ସହିତ

0: କାର୍ଯ୍ୟକ୍ରମକୁ ଆଗକୁ ବଢାଇ ନେବା ଏବଂ ବିଜ୍ଞାନ ବିଷୟରେ ଅଧିକ ଜାଣିବା। ନମସ୍କାର ସାର୍, ମୁଁ ଆମ କାର୍ଯ୍ୟକ୍ରମ ବିଜ୍ଞାନିକାରେ ଆପଣଙ୍କୁ ସ୍ୱାଗତ କରୁଛି।
1: ନମସ୍କାର ମ୍ୟାମ୍, ଥ୍ୟାଙ୍କ ୟୁ ଫର ଇନଭାଇଟିଙ୍ଗ ମି ହିୟର।
0: ସାର୍, ସର୍ବପ୍ରଥମେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ଦୟାକରି ଆମର ଶ୍ରୋତାମାନଙ୍କୁ ଆପଣଙ୍କ ପରିଚୟ ଦିଅନ୍ତୁ।
1: ଥ୍ୟାଙ୍କ ୟୁ। ମୋ ନାଁ ନନ୍ଦ କିଶୋର ଶର୍ମା, ଆଉ ମୁଁ ଫିଲହାଲ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ଭବାନୀପାଟଣାରେ ସାଇନ୍ସ ଟିଚର ହେଇକି ପଢ଼ଉଛି।
0: ଆଚ୍ଛା ସାର୍, ଆପଣ ଜଣେ ଶିକ୍ଷକ, ଆପଣଙ୍କ ଅନୁଯାୟୀ ବିଜ୍ଞାନର ଅର୍ଥ ଏବଂ ପରିଭାଷା କ'ଣ କ'ଣ? ଆପଣ ଆମ ଶ୍ରୋତାମାନଙ୍କୁ ବିଜ୍ଞାନ ଏବଂ ଏହାର ମହତ୍ତ୍ୱ ବିଷୟରେ ଏକ ସଂକ୍ଷିପ୍ତ ସମୀକ୍ଷା ଦେଇପାରିବେ?
1: ଓକେ, ସାଇନ୍ସ। ସୋ ଜେନେରାଲି ସାଇନ୍ସ ଇଜ୍ ଏ ୱେ ଅଫ୍ ଲର୍ଣ୍ଣିଂ ଆବାଉଟ୍ ଆୱାର ନ୍ୟାଚୁରାଲ ୱାର୍ଲ୍ଡ ଥ୍ରୁ ଅବଜରଭେସନ୍ସ ଆଣ୍ଡ ଲଜିକାଲ ରିଜନିଂ। ଆମେ ସାଧାରଣ ଭାଷାରେ କ'ଣ କହିବା, ସାଇନ୍ସ ଏମିତି ଜିନିଷ ଯେଉଁଟାକି ଆମ ମାଇଣ୍ଡରେ ଡେଭଲପ୍ କରିବ, କେଉଁ ଜିନିଷ କେମିତି ପ୍ରକାର ହେଉଛି, କାହିଁକି ହେଉଛି, କେମିତି ହେଉଛି ଆଉ କ'ଣ ପାଇଁ ହେଉଛି, ଏସବୁ ଜିନିଷ ଯେଉଁଟା ଜାଣିବା ଆମକୁ ଦରକାର, ସେଇଟା ସବୁ ସାଇନ୍ସ ବିଷୟରେ ଆସୁଛି।
0: ଯଦି ମୁଁ ଭୁଲ ନୁହେଁ ତେବେ ଆପଣ ଜଣେ ବିଜ୍ଞାନ ପ୍ରେମୀ ନୁହେଁ କି?
1: 100% କରେକ୍ଟ, ଆଇ ଲଭ୍ ସାଇନ୍ସ।
0: ଆରେ, ତେବେ ସାର୍ ନିଜ ବିଷୟରେ କିଛି କୁହନ୍ତୁ ନା।
1: ଥ୍ୟାଙ୍କ ୟୁ ମ୍ୟାମ୍। ଫାର୍ଷ୍ଟ ଆଇ ଏମ୍ ନନ୍ଦ କିଶୋର ଶର୍ମା, ଆଉ ମୁଁ ଭବାନୀପାଟଣାର ପିଓର ଲୋକାଲ। ଆଉ ମୋ ସ୍କୁଲିଂ ଥିଲା ଆମ ବିମଲା ଗଭର୍ଣ୍ଣମେଣ୍ଟ ସ୍କୁଲ, ଆଉ ତାପରେ ମୋ ପ୍ଲସ୍ ଟୁ ଥିଲା ଆମ ଗଭର୍ଣ୍ଣମେଣ୍ଟ କଲେଜ ସାଇନ୍ସ ଷ୍ଟ୍ରିମ୍, ପ୍ଲସ୍ ଥ୍ରୀ କେମିଷ୍ଟ୍ରି ଅନର୍ସ ସେମ୍ ଗଭର୍ଣ୍ଣମେଣ୍ଟ କଲେଜ, ଆଉ MSc ମାଷ୍ଟର ଇନ୍ ସାଇନ୍ସ ଯେଉଁଟା ମୁଁ କରିଛି ସେଣ୍ଟ୍ରାଲ ୟୁନିଭର୍ସିଟି, ଦେଟ୍ ଇଜ୍ ଫ୍ରମ୍ ସାଉଥ ବିହାର।
0: ଏହି ବିଜ୍ଞାନ ଶିକ୍ଷାଦାନ ପାଇଁ ଆପଣଙ୍କୁ କ'ଣ ପ୍ରେରଣା ଦେଲା ଏବଂ ସାର୍ ଆପଣଙ୍କ ଜୀବନର ପ୍ରେରଣା କ'ଣ?
1: ସୋ ଯଦି ଦେଖାଯିବ, ମୁଁ ସାନ ଥିଲା ବେଳେ ମୋ ବାପା ମୋ ଫାର୍ଷ୍ଟ ଇନ୍ସପିରେସନ୍, ହି ଇଜ୍ ମାଇ ରୋଲ୍ ମଡ଼େଲ। ସୋ କେମିତିକି ମାଇ ଫାଦର ଇଜ୍ ଏ ସିମ୍ପଲ ମେକାନିକ, ତ ସେମାନେ କ'ଣ, ଆମେ ଛୋଟ ଥିଲା ବେଳେ ବାପା ଗ୍ୟାରେଜ୍ ଯାଆନ୍ତି, ତ ଗ୍ୟାରେଜ୍ ଗଲା ବେଳେ କ'ଣ ହବ, ଆମକୁ ବି କେବେ କେବେ ନେଇକରି ଯିବେ। ତ ଯେବେ ବାପା ଗ୍ୟାରେଜ୍ ନେଇକରି ଯିବେ, ମୋ ବାପା ହେଲେ ସକ୍ଅବ୍ଜର୍ ମେକାନିକ। ସୋ ଇନ୍ ଦାଟ୍ କେସ୍ ବାପା ଯେତେବେଳେ ରିପେୟାର କରୁଥିବେ, ଆମେ ସେଇଟା ଦେଖିବୁ ସେ ଜିନିଷ କ'ଣ ଅଛି, ତା ଭିତରେ କ'ଣ ଅଛି, ଯେମିତିକି ଭିତରେ ଅଏଲ୍ ବଏଲ୍ ବାହାରିବ ମୋବିଲ, ତାପରେ ସେଟା ଯେତେବେଳେ ରିପେୟାର କରିବେ ଆମେ ତା ଫଙ୍କସନିଂ ଦେଖିବୁ, ଭିତରେ ଅଛି ସ୍ପ୍ରିଙ୍ଗସ୍, ପାଇପ୍ସ ମାନେ ଅଛି, ବେଶୀ ଡିଫରେଣ୍ଟ ଭେରାଇଟିଜ୍ ଜିନିଷ ମାନେ ଅଛି। ସୋ ସେ ଜିନିଷ ଆମେ ଦେଖିଦେଇ କ'ଣ ହେଲା, ଆମ ମାଇଣ୍ଡରେ ଡେଭଲପ୍ ଗଲା କାହିଁକି ଏଇଟା ହେଉଛି, କେମିତି ହେଉଛି, ଆଉ ବାପା ଏଇଟା କେମିତି ରିପେୟାର କରୁଛନ୍ତି। ସୋ ସେ ଜିନିଷ ଆମ ମାଇଣ୍ଡରେ କ୍ୟୁରିଓସିଟି ଗୋଟେ ଜେନେରେଟ୍ କରିଦେଲା, ଯେମିତିକି ସେ ଜିନିଷ କାହିଁକି ହେଲା। ସୋ ଏଇସବୁ ଜିନିଷ ପାଇଁ ମୋ ସାଇନ୍ସର ଇଣ୍ଟରେଷ୍ଟ ଟିକେ ବଢ଼ିଗଲା, ଆଉ ଥ୍ୟାଙ୍କସ୍ ଟୁ ମାଇ ଟିଚର୍ସ ଅଲ୍ସୋ, ଟିଚର୍ସଙ୍କ ଗାଇଡେନ୍ସ ବଢ଼ିଆ ସେ ମିଳିଗଲା, ତାକି ମୋ ସାଇନ୍ସ ଆଉ ଟିକେ ଷ୍ଟ୍ରଙ୍ଗ ହେଇଗଲା।
0: ବହୁତ ବଢ଼ିଆ। ହଁ, ନିଜର ଘର ପରିବାର ଓ ମାତାପିତା ହିଁ ସବୁଠାରୁ ବଡ଼ ପ୍ରେରଣା ଦେଇଥାନ୍ତି ଆମ ସମସ୍ତଙ୍କୁ। ସାର୍, ଆପଣଙ୍କ ମତରେ ସମାଜ ପାଇଁ ବିଜ୍ଞାନ କେତେ ଜରୁରୀ ବୋଲି ଆପଣ ଭାବୁଛନ୍ତି? ଏହାଦ୍ୱାରା ଆମେ କିପରି ଭାବରେ ଆହୁରି ବିକଶିତ ହୋଇପାରିବା?
1: ଡେଭଲପମେଣ୍ଟ ବିନା ସାଇନ୍ସରେ ମୋ ହିସାବରେ ଆଉ ଡେଭଲପମେଣ୍ଟ ହେବାର ଟିକେ କଷ୍ଟ ହେଇଯାଉଛି। ଯେମିତିକି ଯେଉଁ ଡିପାର୍ଟମେଣ୍ଟ ଦେଖିଲେ, ହେଲ୍ଥ ଡିପାର୍ଟମେଣ୍ଟ, ଟେକ୍ନୋଲୋଜି ଡିପାର୍ଟମେଣ୍ଟ, ଏନର୍ଜି ଡିପାର୍ଟମେଣ୍ଟ, ଟ୍ରାନ୍ସପୋର୍ଟେସନ ଡିପାର୍ଟମେଣ୍ଟ, ଏଗ୍ରିକଲଚର ଡିପାର୍ଟମେଣ୍ଟ, ଡିଫେନ୍ସ ଡିପାର୍ଟମେଣ୍ଟ, ଯେଉଁ ଡିପାର୍ଟମେଣ୍ଟ ବି, ସବୁ ଡିପାର୍ଟମେଣ୍ଟ ସାଇନ୍ସ କମ୍ପଲସରି। ଯଦି ଆମ ସାଇନ୍ସ ନଥାନ୍ତା, ଆମ ଲିଭିଂ ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ ପୁରା କମି ଯାଇଥାନ୍ତା। ଆମେ ସେ ନୋ ମାର୍କ ଯେମିତି ଆଗ ଲୋକମାନେ ଆର୍ଲି ମ୍ୟାନ୍ ଯେତେ ରହୁଥିଲେ, ତାଙ୍କ ସେମ୍ ଆମ ସେମ୍ ଲେଭେଲ ତାଙ୍କ ହିସାବରେ ହେଇଯିବ। ତ ଡ୍ୟୁ ଟୁ ସାଇନ୍ସ, ଥ୍ୟାଙ୍କସ୍ ଟୁ ସାଇନ୍ସ, ଆମ ଲିଭିଂ ଲାଇଫ୍ ଟିକେ ବଢ଼ିଯାଇଛି, ଆମେ ଆରାମସେ ରହିପାରୁଛୁ, ଆମ ଫାସିଲିଟିସ୍ ବଢ଼ିଯାଇଛି, ଆଉ ଇଜି ହେଇଯାଇଛି ସବୁ ଜିନିଷ।
0: ହଁ ସାର୍, ଠିକ୍ କଥା କହିଲେ। ବିଜ୍ଞାନରୁ ହିଁ ତ ଏହି ବ୍ରହ୍ମାଣ୍ଡର ସୃଷ୍ଟି ଏବଂ ବିଜ୍ଞାନ ଦ୍ୱାରା ହିଁ ଏହି ସବୁ ବ୍ରହ୍ମାଣ୍ଡ, ଏହି ଦୁନିଆ ଚଳୁଛି। ବିଜ୍ଞାନ ଶିକ୍ଷକ ଭାବରେ ଆପଣ ଆପଣଙ୍କର ଚାକିରି ବିଷୟରେ ଅଧିକ କ'ଣ ରିୱାର୍ଡିଂ ବୋଲି ମନେ କରନ୍ତି?
1: ଆଇ ଲଭ୍ ଦ ଲଭ୍ ଆଫେକ୍ସନ୍ସ। ଜେନେରାଲି କ'ଣ ହୁଏ, ଯେଉଁ ଷ୍ଟୁଡେଣ୍ଟସ୍ ମାନେ ଯେଉଁ ପ୍ୟାଟର୍ନରେ ଶୁଣନ୍ତି ମୋ କଥା, ସେଇଟା ଆଉ ଯେଉଁ ତାଙ୍କୁ ଫିଡ଼ବ୍ୟାକ୍ ମିଳେ, ତାହା ମୋ ପାଇଁ ସଫିସିଏଣ୍ଟ। ତ ସେଠି କ'ଣ ହୁଏ, ସେମାନେ ପୁରା କ୍ୟୁରିଓସିଟି ଦେଇକରି ମୋ କଥା ଶୁଣିବେ, କାହିଁକି ମୁଁ ଯେତେବେଳେ ଏକ୍ସପ୍ଲେନ୍ କରେ ତାଙ୍କ ଇଣ୍ଟରେଷ୍ଟ ବଢ଼ିଯାଏ କି କାହିଁକି କେଉଁ ଜିନିଷ ହେଉଛି, ସ୍ପେଶାଲି ଯେତେବେଳେ ପ୍ରାକ୍ଟିକାଲ୍ କରେ। ତ ସେଇଟା ସବୁରୁ ଇମ୍ପୋର୍ଟାଣ୍ଟ ଜିନିଷ, ଆଉ ଦ୍ୟାଟ୍ ଆଇ ଲଭ୍ ଇଟ୍।
0: ସମସ୍ତ ଶିକ୍ଷକ ପାଇଁ ନିଜ ଛାତ୍ରର ଭଲ ପାଇବା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେବେ ଆପଣଙ୍କ ମତରେ ଆଜିର ଛାତ୍ରମାନଙ୍କୁ ବିଜ୍ଞାନ ଶିକ୍ଷା କରିବାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜେସ୍ ଗୁଡ଼ିକ କ'ଣ?
1: ଆଜିକାଲି କ'ଣ ହେଉଛି କି, ଆମେ ଦେଖିବା ସ୍କୁଲ ସ୍କୁଲରେ ଟିଚର୍ସକୁ, ଯେମିତି ସାଇନ୍ସ ଟିଚର୍ସ ଦେଖିବା, ତାଙ୍କୁ ସଫିସିଏଣ୍ଟ ଟାଇମ୍ ମିଳୁନି କି କିଛି ଜିନିଷ ଏକ୍ସପ୍ଲେନ୍ କରିବ, ତାକୁ ପ୍ରାକ୍ଟିକାଲ୍ ଡେମୋନ୍ଷ୍ଟ୍ରେଟ୍ କରିବ, ଟାଇମ୍ ଲିମିଟେଡ୍ ହୋଇଯାଇଛି। ଆଉ ସାଇଡ୍ ବାଇ ସାଇଡ୍ ଯେଉଁଠି ଟାଇମ୍ ମିଳୁଛି ସେଇଠି ସଫିସିଏଣ୍ଟ ରିସୋର୍ସ ନାହିଁ। କେତେଟା ସ୍କୁଲ ଅଛି ଯେଉଁଟା ବିନା ରିସୋର୍ସ ଚାଲିଛି, ଖାଲି ଥିଓରି, ଆଉ ଓନ୍ଲି ଥିଓରିରୁ ମୋ ହିସାବରେ ସାଇନ୍ସ ପଢ଼ିବାଟା ଭାରି କଷ୍ଟ, ଟାଇମ୍ ଆଣ୍ଡ ରିସୋର୍ସ।
0: ନିଶ୍ଚୟ ଭାବରେ। ତେବେ ଛାତ୍ରମାନଙ୍କୁ ନିୟୋଜିତ କରିବା ପାଇଁ ଆପଣ କେଉଁ କୌଶଳ ବ୍ୟବହାର କରନ୍ତି, ବିଶେଷ କରି ସେହି ଛାତ୍ରମାନଙ୍କ ପାଇଁ ଯେଉଁମାନେ ପ୍ରଥମେ ବିଜ୍ଞାନ ପ୍ରତି ଆଗ୍ରହୀ ନଥାନ୍ତି?
1: ଜେନେରାଲି କ'ଣ ହେବ କି, ଆଜିକାଲି ଷ୍ଟୁଡେଣ୍ଟସ୍ ପଢ଼ା ବିଷୟରେ ଦେଖିଦେଲେ ଟିକେ ତାଙ୍କ ଇଣ୍ଟରେଷ୍ଟ କମିଯାଏ। ସୋ ମୁଁ ଏଜ୍ ଏ ସାଇନ୍ସ ଟିଚର୍ ମୁଁ କ'ଣ କରେ, ଫାର୍ଷ୍ଟ ତାଙ୍କୁ ଏକ୍ସପେରିମେଣ୍ଟାଲ୍ ଡେମୋନ୍ଷ୍ଟ୍ରେସନ୍ ଦିଏ, ଯେମିତି କିଛି ଜିନିଷ ଦେଖେଇବି କେମିତି କ'ଣ ହେଉଛି, ତାଙ୍କୁ କ'ଣ ଦେଖିବାର ବଢ଼ିଆ ଲାଗେ। ଯେମିତି ଯେମିତି ଷ୍ଟୁଡେଣ୍ଟସ୍ ମାନେ ମୁଭି ଦେଖନ୍ତି, ମୁଁ ସେମିତି ତାଙ୍କୁ କିଛି ଡେମୋନ୍ଷ୍ଟ୍ରେଟ୍ କରିବି। ଯେମିତି ଡେମୋନ୍ଷ୍ଟ୍ରେଟ୍ କ'ଣ ହେବ, ତାଙ୍କ ଟିକେ ଆଇଡ଼ିଆ ଆଉ ଟିକେ ମାନେ ତାଙ୍କ ଇଣ୍ଟରେଷ୍ଟ ବଢ଼ିଯିବ ସେ ଜିନିଷରେ। ତାପରେ ତାଙ୍କୁ ଫ୍ରେଣ୍ଡଲି କମ୍ପିଟିସନ୍ କିଛି ଦେବି, ନେକ୍ସଟ୍ ରିଅଲ୍ ୱାର୍ଲଡ୍ ସାଙ୍ଗେ ଲିଙ୍କ୍ କରିକି ଏକ୍ସାମ୍ପଲ୍ ବତେଇବି, ତ ତାଙ୍କ ଇଣ୍ଟରେଷ୍ଟ ବଢ଼ିଯିବ। ତାପରେ ତାଙ୍କୁ କନେକ୍ଟ କରିବି ରିଅଲ୍ ଲାଇଫ୍ ଆଣ୍ଡ ଦ ବୁକ୍ସ, ଯେମିତି କନେକ୍ଟ କରିଦେଲେ କ'ଣ ହେବ, ତାଙ୍କ ଇଣ୍ଟରେଷ୍ଟ ଆଉ ବଢ଼ିଯିବ।

0: ଯେମିତି ଆଗ କ'ଣ କଥା ଷ୍ଟୁଡେଣ୍ଟସ୍ ମାନେ ଖାଲି ଶୁଣନ୍ତି, ବଟ୍ ଏବେ କ'ଣ ଷ୍ଟୁଡେଣ୍ଟସ୍ ଶୁଣିକରି ତାପରେ ତାକୁ ବୁଝିବେ ଆଉ ରାଇଟ୍ ଟାଇମ୍ରେ ଆଇଲେ ତାକୁ ୟୁଜ୍ କରିପାରିବେ। ସୋ ଏଇ ଜିନିଷ ତାଙ୍କୁ ଆଉ ଏନଗେଜ୍ କରିଦେବ ଷ୍ଟୁଡେଣ୍ଟସ୍ ମାନଙ୍କୁ।
1: ହଁ, ବହୁତ ବଢିଆ କୌଶଳ କରୁଛନ୍ତି ଆପଣ। କାରଣ ଯେତେବେଳେ ଆମେ ଆମ ନିଜ ଜୀବନ, ପରିବେଶ, ପ୍ରକୃତି ସହିତ ଜଡିତ କିଛି ଜିନିଷ ସହିତ ଆମ ଯୋଉ ପଢା ଅଛି ତାହାକୁ ବୁଝିବାକୁ ଚେଷ୍ଟା କରୁ, ତେବେ ଆମେ ଅଧିକ ମାତ୍ରାରେ ତାହାକୁ ବୁଝିଥାଉ ଏବଂ ସେ ବିଷୟରେ ଜାଣିଥାଉ। ତେବେ ସାର୍, ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ପରୀକ୍ଷଣ କିମ୍ବା ଏକ୍ସପେରିମେଣ୍ଟ କେତେ ଗୁରୁତ୍ୱପୂର୍ଣ୍ଣ?
0: ସାଇନ୍ସ ୱିଦାଉଟ୍ ଏକ୍ସପେରିମେଣ୍ଟ ଇଜ୍ ଇନକମ୍ପ୍ଲିଟ୍। ଯଦି ସାଇନ୍ସ ପଢା ହଉଛି ତାକୁ ପ୍ରାକ୍ଟିକାଲି ଡେମୋନ୍ଷ୍ଟ୍ରେଟ୍ କରିବା ବାଧ୍ୟ ଦରକାର, ନିଶ୍ଚିତ ସେଟା। ଯେମିତି ଆମେ କିଛି ଜିନିଷ ଡେମୋନ୍ଷ୍ଟ୍ରେଟ୍ କରୁଛୁ, ଯେମିତି କେମିକାଲ ରିଆକ୍ସନ୍ କିଛି ହଉଛି, ତାକୁ ଦେଖିଲେ କ'ଣ ହବ, ଷ୍ଟୁଡେଣ୍ଟ ତାକୁ ଫାର୍ଷ୍ଟ ପଢିବ, ତାପରେ ତାକୁ ବୁଝିବ। ଆଉ ସେମ୍ ଜିନିଷ ଯେତେବେଳେ ରିଅଲ ଲାଇଫ୍ ମଧ୍ୟ ତାକୁ ଆପ୍ଲାଏ କରିବାକୁ ପଡିବ, ସେଟା ସେ ମାଇଣ୍ଡରେ ଆଇବ କି କେମିତି ତାକୁ ଆପ୍ଲାଏ କରାଯିବ। ଆଉ ସବୁ ଇମ୍ପୋର୍ଟାନ୍ସ ସାଇନ୍ସ ଦ୍ୱାରା କ'ଣ ହବ, ତାଙ୍କ ସ୍କିଲ୍ସ ଡେଭଲପ୍ ହବ, ଷ୍ଟୁଡେଣ୍ଟସ୍ କ'ଣ ଆଉ ସ୍କିଲ୍ଫୁଲ୍ ହେବେ, ଆଉ ତାଙ୍କ ଲର୍ଣ୍ଣିଂ କାପାସିଟି ଆଉ ବଢିଯିବ, ତାଙ୍କ କ୍ରିଟିକାଲ ଥିଙ୍କିଂ ଟିକେ ବଢିଯାଇଛି। ଇନ୍ ଫ୍ୟୁଚର ତାଙ୍କ କ'ଣ ହବ, ରିସର୍ଚ୍ଚ ତାଙ୍କ ଇଣ୍ଟରେଷ୍ଟ ଆଉ ଟିକେ ବଢିଯିବ, ଡ୍ୟୁ ଟୁ ୱିଚ୍ ଆମ ଫ୍ୟୁଚର ସାଇନ୍ସ ରିଗାର୍ଡିଂ ଆଉ ଡେଭଲପମେଣ୍ଟ ଇଜିଲି କରିପାରିବ।
1: ହଁ ସାର୍, ଠିକ୍ କହିଲେ। କାରଣ ପଢିବା ଠାରୁ ଯଦି ଆମେ କିଛି ବାସ୍ତବରେ ସେ ଜିନିଷକୁ କରି ଦେଖାଉ, ତେବେ ତାହା ଅଧିକ ଫଳପ୍ରଦ ହୋଇଥାଏ। ବିଜ୍ଞାନ ବିଷୟରେ ଭୁଲ ଧାରଣାକୁ ଆପଣ କିପରି ସମାଧାନ କରିବେ ଯାହା ଛାତ୍ରମାନଙ୍କ ପାଖରେ ଥାଇପାରେ?
0: ତ ଆଜିକାଲି କ'ଣ ହଉଛି, ଛାତ୍ରମାନେ ଯେତେବେଳେ ଛୋଟିଆ ଥାନ୍ତି ତାଙ୍କ ମାଇଣ୍ଡରେ ମିସ୍କନସେପ୍ଟ ଗୁଡ଼ା ରହିଯାଉଛି କି ତାଙ୍କୁ ଫାର୍ଷ୍ଟ ଛୋଟ ଥିଲା ବେଳେ ତାଙ୍କୁ ଠିକ୍ ଗାଇଡେନ୍ସ ମିଳୁନି, ଡ୍ୟୁ ଟୁ ୱିଚ୍ ତାଙ୍କ ମିସ୍କନସେପ୍ଟ ଯୋଉ ମାଇଣ୍ଡରେ ରହିଯାଉଛି ସେମାନେ କ'ଣ ସେଟା ଫିକ୍ସ କରିଦେଉଛନ୍ତି କି ସେଟା ହିଁ ରିଆଲିଟି। ତ ତାକୁ ସେ ଜିନିଷରୁ ବାହାର କରିବା ପାଇଁ ଫାର୍ଷ୍ଟ ଆମକୁ ତାଙ୍କ ଟ୍ରୁଥ ଆଉ ଏନକରେଜ୍ ଗେନ୍ କରିବାକୁ ପଡିବ। ସେମାନେ ଆମକୁ ବିଲିଭ୍ ଦରକାର, ସେମାନେ ଆମ ଉପରେ ବିଲିଭ୍ କରିବ। ଫାର୍ଷ୍ଟ ତାଙ୍କୁ ଆମକୁ ସେ ଜିନିଷକୁ ଏକ୍ସପ୍ଲେନ୍ କରିବାକୁ ପଡିବ, କିଛି କନସେପ୍ଟ ଯଦି ବତେଇବାର ଅଛି ଫାର୍ଷ୍ଟ ତାଙ୍କୁ ଏକ୍ସପ୍ଲେନ୍ କରିବା, ତାଙ୍କ କନସେପ୍ଟ କ୍ଲିୟର କରିବା। ଆଉ ବେଷ୍ଟ ଜିନିଷ ପ୍ରାକ୍ଟିକାଲ ଡେମୋନ୍ଷ୍ଟ୍ରେସନ, ଯେତେବେଳେ ଆମେ ତାଙ୍କୁ ପ୍ରାକ୍ଟିକାଲି ବତେଇବା ସେ ଷ୍ଟୁଡେଣ୍ଟସ୍ ତାର ସବୁ ମିସ୍କନସେପ୍ସନ୍ ଯୋଉଟା ଥିବ ସବୁ ବାହାରିଯିବ, ଆଉ ତାଙ୍କ ରିଆଲିଟି କ'ଣ ସେଟା ଜଣାପଡ଼ିବ।
1: ତାହା ତ ବିଲକୁଲ ଠିକ୍ କହିଲେ। ଆଧୁନିକ ବିଜ୍ଞାନ ଶ୍ରେଣୀଗୃହରେ ଟେକ୍ନୋଲୋଜି କେଉଁ ଭୂମିକା ଗ୍ରହଣ କରେ ବୋଲି ଆପଣ ଭାବନ୍ତି?
0: ଆଗ କ'ଣ ହଉଥିଲା, ନର୍ମାଲ ସ୍କୁଲ ରହୁଥିଲା, ତ ସେଠି ବ୍ଲାକବୋର୍ଡ ୟା ହ୍ୱାଇଟ୍ ବୋର୍ଡ କିଛି ରହୁଥିବ ଆଉ ଖାଲି ଚକ୍ ଓନ୍ଲି, ବଟ୍ ସେଟା କ'ଣ ସେଟା ଆଗ ଯୁଗରେ ଗଲା। ଏବେ ଯଦି ଆମେ ସେମ୍ ମେଥଡ୍ ଯଦି ଫଲୋ କରିବା ଦେନ୍ ଷ୍ଟୁଡେଣ୍ଟସ୍ କିଛି ବେଶୀ ଜାଣିପାରିବେନି। ଆଜିକାଲି କ'ଣ ହେଉଛି, ସ୍କୁଲ୍ସ କଲେଜେସ୍ ସବୁ ଜାଗାରେ ପ୍ରୋଜେକ୍ଟର ମିଳିଛି, ଅର୍ଲ ସମଟାଇମ୍ସ ସ୍ମାର୍ଟ ଟିଭି ଅର୍ ସ୍ମାର୍ଟ ବୋର୍ଡ ମିଳିଛି। ତ ଏଇଠି କ'ଣ ହେଉଛି, ଆମେ ଆରାମସେ ଏକ୍ସାମ୍ପଲ୍ସ ୱିଥ୍ ଡାଇଗ୍ରାମ୍ସ ଯେମିତି ଚିତ୍ର ସହିତ ତାଙ୍କୁ ଦେଖେଇ ପାରିବା, କେଉଁ ଜିନିଷ କେମିତି କାମ କରୁଛି ସେଟା ପ୍ରାକ୍ଟିକାଲି ତାଙ୍କୁ ଦେଖେଇ ପାରିବା। ଦେନ୍ ଆଉ ଇନୋଭେଟିଭ୍ ଟୁଲ୍ସ ମାନେ ଆସୁଛି, ଆଜିକାଲି ପ୍ରୋଜେକ୍ଟର ଯେମିତି ଆସୁଛି, ଏଇଟା ଆମକୁ ଟାଇମ୍ ବି ସେଭ୍ କରୁଛି। ଯେମିତି ବୋର୍ଡ ଆମେ ଆଗ ଡାଇଗ୍ରାମ୍ ବନାଉଥିଲୁ, ଏବେ ସେ ଡାଇଗ୍ରାମ୍ ବନେଇବା ଆଉ ଚିନ୍ତା ନାହିଁ, ଏବେ ଡାଇରେକ୍ଟ ଆମେ ଇଣ୍ଟରନେଟ୍ ୟୁଜ୍ କରିକି ନହେଲେ ଡାଉନଲୋଡ଼ କରିକି PDF ଫାଇଲ୍ ପ୍ରେଜେଣ୍ଟେସନ୍ ସେଟା ଆମେ ଦେଖେଇକରି ସେ ଜିନିଷ ମୋର କ୍ଲିୟର ଆଉ ଇଜିଲି ଆମେ ତାଙ୍କୁ ବୁଝେଇ ପାରୁଛୁ, ଆଉ ଷ୍ଟୁଡେଣ୍ଟସ୍ ବେଟର ଲର୍ଣ୍ଣିଂ କରିପାରୁଛନ୍, ଆଉ ବେଶୀ ଆରାମସେ ଲର୍ଣ୍ଣିଂ କରିପାରୁଛନ୍।
1: ହଁ, ସେଟା ତ ବିଲକୁଲ ଠିକ୍ କହିଲେ। ଟେକ୍ନୋଲୋଜି ସତରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ ଫଳପ୍ରଦ ହୋଇଛି, ତାହା ଶିକ୍ଷଣକୁ ଆଗକୁ ବଢେଇ ନେଇଛି। ବିଭିନ୍ନ ଶିକ୍ଷଣ ଶୈଳୀ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆପଣ କିପରି ନିଜର ଶିକ୍ଷାଦାନ ପ୍ରଣାଳୀକୁ ସେହି ଢାଞ୍ଚାରେ ଢାଲି ଦିଅନ୍ତି ବା ଡିଫରେଣ୍ଟ ଟିଚିଂ ଷ୍ଟାଇଲ ଆପଣେଇଥାନ୍ତି?
0: ଯେମିତି ଆମେ ଦେଖାଯିବ ଆଜିକାଲି ବେଶୀ ଗୋଟେ ଟିଚିଂ ଷ୍ଟାଇଲ ଅଛି ସାଇନ୍ସରେ, ସ୍ପେଶାଲି ଯେମିତିକି ଭିଜୁଆଲ ଲର୍ଣ୍ଣର୍ସ ଅଛି, ସଲିଟରୀ ଲର୍ଣ୍ଣର୍ସ ଅଛି, ଲଜିକାଲ ଲର୍ଣ୍ଣର୍ସ ଅଛି, ଭର୍ବାଲ ଲର୍ଣ୍ଣର୍ସ ଅଛି, ଆଉ ମେନି ମୋର। ଆମେ କ'ଣ ହେଉଛି, ଆମେ ଯଦି ଡାଇଗ୍ରାମ ରିଲେଟେଡ୍ ଦେନ୍ ଇମେଜ୍ ଯୋଉଟା ରହୁଛି, ଫଟୋ, ଚାର୍ଟସ୍, ଆନିମେସନ୍, ଭିଡ଼ିଓସ୍, ଏମିତି ଜିନିଷ ୟୁଜ୍ କରିବା, ଦେନ୍ ସିମ୍ପଲ ଏକ୍ସାମ୍ପଲ ଲାଇକ୍ ପଜଲ୍ସ, ଦେନ୍ ବ୍ରେନ୍ ଟିଜର୍ସ ଯୋଉଟା ତାଙ୍କ କମ୍ପ୍ଲେକ୍ସ ଥିଙ୍କିଙ୍ଗକୁ ଆଉ ଏନହାନ୍ସ କରିବ, ଟିକେ ବଢ଼େଇବ। ତାପରେ ଆମେ ଭର୍ବାଲ ଲର୍ଣ୍ଣର୍ସ ଯେମିତିକି ଡିସ୍କସ୍ କରିବା କେଉଁ ଜିନିଷ, ତାପରେ ଡିବେଟ୍ରେ ତାଙ୍କୁ ପାର୍ଟିସିପେଟ୍ ନେବା ପାଇଁ କହିବା, ସେମିତି ଜିନିଷ କ'ଣ ହବ, ତାଙ୍କୁ ଆଉ ଟିକେ ଇଣ୍ଟରେଷ୍ଟ ବଢ଼ିଯିବ, ଆଉ ସେମାନେ ଡିଟେଲ୍ରେ ବୁଝିପାରିବେ ସେ ଜିନିଷ।
1: ହଁ, ଠିକ୍ କହିଲେ। ତେବେ ବିଜ୍ଞାନ ଶିକ୍ଷକ ହେବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କୁ ଆପଣ କେଉଁ ପରାମର୍ଶ ଦେବେ?
0: ଟୁ ଅଲ୍ ମାଇ ଫ୍ୟୁଚର ଫ୍ରେଣ୍ଡସ୍, ଦୋଜ୍ ହୁ ୱାଣ୍ଟ ଟୁ ବି ସାଇନ୍ସ ଟିଚର୍ସ, ପ୍ଲିଜ୍ ଲିସନ୍ ଇଟ୍ କେୟାରଫୁଲି। ଯେମିତିକି ଫାର୍ଷ୍ଟ ଟିଚର ହେବା ପାଇଁ ପେସେନ୍ସ ଦରକାର, ୱିଥଆଉଟ୍ ପେସେନ୍ସ ଟିଚର୍ସ ହେବା ଭାରି କଷ୍ଟ। ଆଣ୍ଡ ଟୁ ବି ଜେଣ୍ଟଲ, ଆମେ କାଇଣ୍ଡ ହେବା କଥା, ଯେମିତି ଷ୍ଟୁଡେଣ୍ଟସ୍କୁ ଆମେ କ'ଣ ହେଉଛି, ଷ୍ଟୁଡେଣ୍ଟସ୍ ମାନେ ମିସ୍ବିହେଭ୍ ତ କରିବେ, ତାଙ୍କ ସେଇଟା ହ୍ୟାବିଟ୍ ହୋଇଯାଇଛି କି ଆମେ ଯେମିତି ଉତ୍ପାଦନ, ଯେମିତି ଗାଁରେ ଆମେ କ'ଣ କରନ୍ତି,
1: ହଁ ଠିକ୍ କହିଲେ,
0: ହଁ କିଏ ନଟାଙ୍କି ବାଛନ୍ତି ଟାଇପ୍ର,
1: ହଁ ଟିକେ ଦୁଷ୍ଟାମି,
0: ହଁ ଦୁଷ୍ଟାମି ସେମିତି। ତାଙ୍କୁ କ'ଣ ଫାର୍ଷ୍ଟ ଆମେ ୱିଥ୍ ଲଭ୍ ଆଣ୍ଡ ଆଫେକ୍ସନ୍ ବୁଝେଇବାକୁ ପଡିବ, ଆଉ ତାଙ୍କୁ କ'ଣ ପେସେନ୍ସ ରହିକି ଆମକୁ ବତେଇବାକୁ ପଡିବ କି କେମିତି କରାଯାଏ, ଆଉ ସବୁ ଇମ୍ପୋର୍ଟାନ୍ସ ଆମେ ତାଙ୍କୁ ୱିଥ୍ ଲଭ୍ ଆଣ୍ଡ ଆଫେକ୍ସନ୍ ଦେଖେଇବାକୁ ପଡିବ। ଦେନ୍ ଇମ୍ପୋର୍ଟାନ୍ସ ଇଜ୍ ୱି ଶୁଡ୍ ବି ଆୱାର ସେଲ୍ଫ, ଆମେ ରିଏଲିଟି ଜଣ ସେଇଟା ବିଲିଭ୍ କରି ଯିବା। ସ୍ପେଶାଲି ଫର୍ ଦ ସାଇନ୍ସ ଟିଚର୍ସ ସତ କହିବାଟା ସବୁ ଇମ୍ପୋର୍ଟାଣ୍ଟ, ଯଦି ଆସୁନି ଆମେ କ'ଣ କରିଦେଉଛୁ କେବେ କେବେ କି ରଙ୍ଗ କନସେପ୍ଟଟା ବତେଇ ଦେଉଛୁ ଷ୍ଟୁଡେଣ୍ଟସ୍କୁ କି କହିଦେଉଛୁ ଏଇଟା ଏମିତି ହେବ ସେଇଟା ସେମିତି ହେବ, ବଟ୍ ଲେଟର୍ କ'ଣ ଷ୍ଟୁଡେଣ୍ଟସ୍ ମାଇଣ୍ଡରେ ସେଟା ଫିକ୍ସ ହେଇଯାଉଛି। ତ ସେମିତି ନ କରିକି ଆମେ କ'ଣ କରିବା କଥା, ଆମେ କହିବା କଥା କି ଆମେ ଜାଣିନୁ, କାଲି ଆମେ ଆସିକରି ଏଇ ଜିନିଷ ବତେଇ ଦେବୁ, ନହେଲେ କାଲି ଏଇ ଜିନିଷ ଟପିକ୍ ଡିସ୍କସ୍ କରିବା ବୋଲି। ତ ତାଙ୍କୁ ଟିକେ ପେସେନ୍ସ ରଖିକରି ଆଉ ତାଙ୍କ ଟ୍ରୁଥ୍ ଲୁଜ୍ କରିବାର ନାହିଁ, ଯେମିତି ସତ କହୁଛନ୍ ସତ ରହିବା କଥା, ଥରେ ସେମାନେ ଯଦି ମିଛ କହିଦେଲେ ନେକ୍ସଟ ଟାଇମ୍ ଷ୍ଟୁଡେଣ୍ଟର ବିଲିଫ୍ ଉଡ଼ିଯିବ, ତ ଭରସା ସେ ଉଠିଗଲା ବେଳେ ଆଉ ନେକ୍ସଟ ଟାଇମ୍ ସେ ବିଲିଭ୍ କରିବନି ସାଇନ୍ସ ଟିଚର୍ ସ୍ପେଶାଲି। ଆଉ ଫାର୍ଷ୍ଟ ପଢ଼େଇଲା ବେଳେ କନଫିଡେଣ୍ଟ ରହିବା କଥା, ତ କନଫିଡେନ୍ସ କ'ଣ ଷ୍ଟୁଡେଣ୍ଟସ୍କୁ କ୍ୟାପ୍ଚର ଜଲ୍ଦି କରେ, ନେକ୍ସଟ ଷ୍ଟୁଡେଣ୍ଟସ୍କୁ ଲଭ୍

0: ମୋଷ୍ଟ ଇମ୍ପୋର୍ଟାଣ୍ଟ ଦେ ସୁଡ୍ ଲଭ୍ ଦେୟର ଷ୍ଟୁଡେଣ୍ଟସ୍ ଆଉ ଆଜିକାଲି କ'ଣ ପଢ଼େଇବା ସାଙ୍ଗରେ ସାଙ୍ଗରେ ଷ୍ଟୋରିଜ୍ ଷ୍ଟୋରିଜ୍ ଭାରି ଇମ୍ପୋର୍ଟାଣ୍ଟ ଯଦି ପଢ଼େଇଲା ବେଳେ ଯଦି ସେମାନେ ଷ୍ଟୋରିଜ୍ ଇନକ୍ଲୁଡ଼୍ କରିବେ ଷ୍ଟୁଡେଣ୍ଟସ୍ ଆଉ ଇଣ୍ଟରେଷ୍ଟ ଦେଖିକି ଶୁଣିବେ ଆଉ ଏକ୍ସାମ୍ପଲ୍ ଫ୍ରମ୍ ଡେ ଟୁ ଡେ ଲାଇଫ୍ ଆଗ କ'ଣ ହେଉଥିଲା ହଁ ବହିରେ ଲେଖା ହେଇଛି କହିଦିଅ ସରିଗଲା ବଟ୍ ସେଇଟା ଆଉ ଚଲିବନି ଏବେ କ'ଣ ଦରକାର ଆମକୁ ଦରକାର ରିଅଲ୍ ଲାଇଫ୍ ଏକ୍ସାମ୍ପଲ୍ସ ଯେଉଁଟା ଡେ ଟୁ ଡେ ଲାଇଫ୍ ଲିଙ୍କ୍ ଥିବ ଆଉ ତାଙ୍କ ବହି ସାଙ୍ଗେ ମ୍ୟାଚ୍ କରୁଥିବ ଯେମିତିକି ସେମାନେ ଇନ୍ ଫ୍ୟୁଚର୍ ସେମାନେ ବି ତାକୁ ୟୁଜ୍ କରିକି ସଲ୍ଭ କରିପାରିବେ ତାଙ୍କ ଲାଇଫ୍ ପ୍ରୋବ୍ଲେମ୍ସ
1: ବହୁତ ବଢ଼ିଆ କହିଲେ ଆଶା କରୁଛି ଆପଣଙ୍କର ଏହି ପରାମର୍ଶ ନିଶ୍ଚୟ ସହାୟତା ହୋଇଥିବ ତେବେ ଏବର ଯେଉଁ ସାଇନ୍ସ ଡେଭଲପମେଣ୍ଟ ଗୁଡ଼ିକ ଅଛି ତାହା ପ୍ରତି କିପରି ଅପଡେଟେଡ୍ ରହନ୍ତି
0: ଟୁ ମାଇ ଲିସନର୍ସ ଯେଉଁ ଯେଉଁ ଶୁଣୁଛନ୍ତି ତାଙ୍କୁ କହିବି ଯେଉଁ ୟୁଟ୍ୟୁବ୍ ୟୁଜ୍ କରୁଛନ୍ତି ୟୁଟ୍ୟୁବ୍ ଟେଲିଗ୍ରାମ୍ ହ୍ୱାଟ୍ସଆପ୍ ଦେନ୍ ଫେସବୁକ୍ ଦୟାକରି ୟୁଜ୍ ବଢ଼ିଆ ଜିନିଷ ବଟ୍ ତାକୁ ଏମିତି ୟୁଜ୍ କରନ୍ତି ଯେମିତି ତମ ପାଇଁ ବେନିଫିଟ୍ ହବ ଆଜି କ'ଣ ଆମେ ଖାଲି ରିଲ୍ସ ଦେଖୁଛୁ ସକାଳ ହେଇଗଲା ମୋବାଇଲ୍ ଚାର୍ଜ ରେଡି ଇଣ୍ଟରନେଟ୍ ପଡ଼ିଛି 1.5 GB ଆର 2 GB ପର୍ ଡେ ରିଲ୍ସ ଦେଖା ଷ୍ଟାର୍ଟ 2 ଘଣ୍ଟା 3 ଘଣ୍ଟା ଏଇଟା କ'ଣ ୱେଷ୍ଟ ଅଫ୍ ଟାଇମ୍ ସୋ ତାକୁ ନ କରିକି ଆମେ କ'ଣ କରିବା କଥା ଯେମିତିକି ଆଜିକାଲି କ'ଣ ହେଉଛି ସାଇନ୍ସ ନ୍ୟୁଜ୍ ଆସୁଛି ଯେମିତି ମୁଁ ସବସ୍କ୍ରାଇବ୍ କରିଛି ଆମେରିକାନ୍ କେମିକାଲ୍ ସୋସାଇଟି ସେଠି କ'ଣ ମୋତେ ମେଲ୍ ଆସେ କି କେବେ ୱେବିନାର୍ସ ଅଛି ସେମିନାର୍ ହବ ସେଥିରେ ପାର୍ଟିସିପେଟ୍ ନେବା ପାଇଁ ଆଉ ସେଇଟା 1 ଆୱର୍ ୟା 2 ଆୱର୍ସର ଏମିତି ଲାଇଭ୍ ଡେମୋନ୍ଷ୍ଟ୍ରେସନ୍ ହବ ସେଇଠି କିଛି ନ୍ୟୁ ଜିନିଷ ଇନଭଲ୍ଭମେଣ୍ଟ ଟେକ୍ନୋଲୋଜି ନ୍ୟୁ ଆଡ଼ଭାନ୍ସମେଣ୍ଟ ସେଇଟା ଆଇଡ଼ିଆ ମିଳେ ଦେନ୍ ସାଇନ୍ସ ନ୍ୟୁଜ୍ ୱେବସାଇଟ୍ ମାନେ ଆସୁଛି ତ ଏଇ ଜିନିଷ ଆପଣମାନେ ଯଦି ଫୋକସ୍ କରିବା ଟିକେ ଦେଖିବେ ୱାର୍ଲଡ଼ରେ କ'ଣ କ'ଣ ନୂଆ ଜିନିଷ ହେଉଛି ସବୁ ଜାଣିହେବ ଦେନ୍ ସାଇଣ୍ଟିଫିକ୍ କନ୍ଫରେନ୍ସ ହେଉଛି ଦେନ୍ ଟ୍ୱିଟର୍ ଲିଙ୍କଡ଼ିନ୍ରେ କ'ଣ ହେବ ମୁଁ ସାଇଣ୍ଟିଷ୍ଟମାନଙ୍କୁ ଫଲୋ କରିଛି ସାଇଣ୍ଟିଷ୍ଟ ରିସର୍ଚର୍ସ ଆଣ୍ଡ ମେନି ମୋର ସାଇନ୍ସ ଅର୍ଗାନାଇଜେସନ୍ ଫଲୋ କରି କ'ଣ ହେଉଛି ତାଙ୍କର କିଛି ବି ଯଦି ନ୍ୟୁ ଜିନିଷ ଅପଡେଟ୍ ହେବ ସେଇଟା ମାନେ ଡାଇରେକ୍ଟ ଅପଡେଟ୍ ମିଳିଯିବ ଆଉ ସବୁରୁ ଇମ୍ପୋର୍ଟାଣ୍ଟ ଜିନିଷ ମୋ ପାଇଁ ଯେଉଁଟା ଇମ୍ପୋର୍ଟାଣ୍ଟ ଯେଉଁଟା ରିଡିଂ ବୁକ୍ସ ଯଦି କିଛି ଜିନିଷ ବହି ପଢ଼ିବା ଆମ ଥିଙ୍କିଂ କମ୍ପ୍ଲିଟଲି ଡେଭଲପ୍ ହେବ ଆଉ ରିଏଲିଟି କ'ଣ ଜଣାପଡ଼ିବ ଦେନ୍ ଆପାର୍ଟ ଫ୍ରମ୍ ଦିସ୍ ଥିଙ୍ଗସ୍ ୱାଚିଂ ସାଇନ୍ସ ଭିଡ଼ିଓସ୍ ଯେଉଁଟା ସାଇନ୍ସ ଭିଡ଼ିଓସ୍ ରହୁଛି ସେଟା ଦେନ୍ ଟେଲିଗ୍ରାମ୍ରେ ବି ଆଜିକାଲି ସାଇନ୍ସର ଚ୍ୟାନେଲ୍ସ ଆସୁଛି ଦେନ୍ ଇମ୍ପୋର୍ଟାଣ୍ଟ ଜିନିଷ ଯେଉଁଟା ସବୁ ପାଖରେ ଅଛି ସବକର ପାଖରେ ଅଛି ସମସ୍ତଙ୍କ ପାଖରେ ଯେମିତିକି ୟୁଟ୍ୟୁବ୍ ଅଛି ଆଉ ଇନଷ୍ଟାଗ୍ରାମ୍ ଏଇଠି ବି କ'ଣ ଯଦି ଆମେ ଠିକ୍ ଜିନିଷ ୟୁଜ୍ କରିପାରିବା ଏଇଠି କ'ଣ ଆପଣ ଖାଲି ସର୍ଚ୍ଚ କରନ୍ତୁ ଆପଣଙ୍କୁ ମିଳିଯିବ ଆପଣଙ୍କୁ ସର୍ଚ୍ଚ କରିବାଟା ଇମ୍ପୋର୍ଟାଣ୍ଟ ଆମେ କ'ଣ ହେଉଛି ଯେଉଁଟା ଆସୁଛି ସେଇଟା ହିଁ ଦେଖିଯାଉଛୁ ଆଉ ସେଇଟା ହିଁ ଦେଖି ଦେଖି ୱେଷ୍ଟ ଅଫ୍ ଟାଇମ୍ ହେଇଯାଉଛି ଆମେ ଯେମିତି ମିନିମମ୍ ଚ୍ୟାନେଲ୍ସ ଆସୁଛି ସେ ଚ୍ୟାନେଲ୍ସରେ ସାଇନ୍ସ ବିଷୟରେ ସବୁ ଲେଟେଷ୍ଟ ଅପଡେଟ୍ ମିଳିଯାଉଛି ତ ଦେଖିବା ତମକୁ ସବୁ ଅଟୋମେଟିକ୍ ଲେଟେଷ୍ଟ ଅପଡେଟ୍ ମିଳିଯିବ
1: ଆଜ୍ଞା ବହୁତ ଭଲ କହିଲେ ଯେ ଆମେ ଅଯଥାରେ ଯେତେବେଳେ ସମୟକୁ ଏମିତି ନଷ୍ଟ କରିଦେଉଛୁ ସେହି ସମୟରେ ଆମେ ସମୟକୁ ନଷ୍ଟ ନ କରି ତାହାର ଠିକ୍ ଉପଯୋଗ କରି ଆମେ ବହୁତ କିଛି ଜାଣିପାରିବା ଏବଂ ଶିଖି ମଧ୍ୟ ପାରିବା ତେବେ ସାର୍ ଆପଣ ଛାତ୍ରମାନଙ୍କ ସହିତ ଆପଣ କରିଥିବା ବା ନିଜ ପଢ଼ିବା ସମୟରେ କିଛି ସ୍ମରଣୀୟ ପରୀକ୍ଷଣ କିମ୍ବା ପ୍ରୋଜେକ୍ଟ ଗୁଡ଼ିକ କ'ଣ ସବୁ
0: ମୁଁ ଯେତେ ଏକ୍ସପେରିଏନ୍ସ କରିଛି ସେ ବିଷୟରେ ମୁଁ ବତାଉଛି ତ ଫାର୍ଷ୍ଟ କ'ଣ ହେଲା ଫାର୍ଷ୍ଟ ବ୍ୟାଚ୍ ପଢ଼ାଇଲି ତ ପିଲାମାନେ ବେଶୀ ଲମ୍ବା ଲମ୍ବା ଥିଲେ ତ ନର୍ମାଲି ମୋର ହାଇଟ୍ ବି ଲମ୍ବା ଥିଲେ 6 ଫୁଟ୍+ ତ ସେ ଟାଇମ୍ରେ କ'ଣ ହେଉଥିଲା ମୁଁ ତାଙ୍କୁ ଡେମୋନ୍ଷ୍ଟ୍ରେସନ୍ ପ୍ରାକ୍ଟିକାଲି ଡେମୋନ୍ଷ୍ଟ୍ରେସନ୍ ଯେଉଁ ଟିଚର୍ସ ପଏଣ୍ଟ ଅଫ୍ ଭ୍ୟୁ କରାଯାଏ ସେଟା ଡେମୋନ୍ଷ୍ଟ୍ରେସନ୍ କରିବାଟା ଟିକେ ପ୍ରୋବ୍ଲେମ୍ ହେଇଯାଉଥିଲା ତ ସେ ଜାଗାରେ କ'ଣ କଲି ମୁଁ ସଲ୍ୟୁସନ୍ ଟ୍ରାଏ କଲି କ'ଣ କେମିତି କରିପାରିବି ବୋଲି ତ ଷ୍ଟୁଡେଣ୍ଟସ୍ ମାନେ ବେଶୀ ଥିଲେ ନିୟର୍ଲି ଆପ୍ରୋକ୍ସିମେଟ୍ଲି 40-40+ ଥିଲେ ତ ସେ ଜାଗାରେ କ'ଣ କଲି ପିଲା ଥିଲା ମାଇନସ୍ ବୋଲି ତାକୁ ବେଞ୍ଚ ଉପରେ ଠିଆ କଲି ତାକୁ ବେଞ୍ଚ ଉପରେ ଠିଆ କଲି ଆଉ ଯେଉଁ ରିଆକ୍ସନ୍ ଥିଲା ଯେମିତି ମୁଁ କେମିଷ୍ଟ୍ରି ପଢ଼ୁଥିଲି ସେ ଟାଇମ୍ରେ ତ କେମିଷ୍ଟ୍ରି ଟାଇମ୍ରେ ଯେଉଁ ଦୁଇଟା ଟେଷ୍ଟ ଥିଲା ସେ ସଲ୍ୟୁସନ୍ସ ଥିଲା କଲର୍ ସଲ୍ୟୁସନ୍ସ ତାକୁ କହିଲି ତୁ ବେଞ୍ଚ ଉପରେ ଠିଆ ହ ଠିଆ ହେଇକରି ସବୁ ଦେଖାତୁ କେମିତି କରାଯାଉଛି ଆଉ ସେ ଜାଗାରେ ମୁଁ କ'ଣ କଲି ମୁଁ ଏକ୍ସପ୍ଲେନ୍ କରିଥିଲି ମୁଁ ଲାଷ୍ଟ ବେଞ୍ଚ ପଲିଲି ଲାଷ୍ଟ ବେଞ୍ଚ ପଲିଲି ଯେମିତି ମୋତେ ବି ଦିଶିବ ଆଉ ସବୁ ଷ୍ଟୁଡେଣ୍ଟସ୍ମାନଙ୍କୁ ଦିଶିବ ବୋଲି ଆଉ ତାକୁ କହିଲି ଏକ୍ସପ୍ଲେନ୍ ତୁ ସୋ କର ତ ସେତେବେଳେ କ'ଣ ହେଲା ସେ ଠିଆ ହେଲା ପୁରା କ୍ଲାସ୍ର ମାହୋଲ ଚେଞ୍ଜ ହେଇଗଲା ସେ ଟାଇମ୍ରେ ଆଉ ଯେତେବେଳେ ସେ ଡେମୋନ୍ଷ୍ଟ୍ରେସନ୍ କଲା ନୋ ଡାଉଟ୍ ରିଆକ୍ସନ୍ ଟିକେ ନର୍ମାଲ୍ ଥିଲା ବଟ୍ ସେଇଟା ଏମିତି ମେଥଡ଼ କ'ଣ କଲି ଏମିତି ମେଥଡ଼ କଲି ତାକି କିଛି ନୂଆ ବି ହେଲା ଆଉ ଆଟ୍ ଦ ସେମ୍ ଟାଇମ୍ ସବୁ ଷ୍ଟୁଡେଣ୍ଟସ୍ ଆରାମସେ ବୁଝିପାରିଲେ ଆଉ ଆଜିକାଲି କ'ଣ ହେଉଛି ଷ୍ଟୁଡେଣ୍ଟସ୍ମାନେ ବେଶୀ ଓଭର୍ କନ୍ଫିଡେଣ୍ଟ ଯେମିତି ସେମାନେ କ'ଣ ଇଣ୍ଟରେଷ୍ଟ ବଢ଼ିଯାଉଛି କି କେମିତି କ'ଣ ହେଉଛି ଆମେ କେମିତି କରି ନୂଆ ନୂଆ ଜିନିଷ ବନେଇବା ବୋଲି ତ ଗୋଟେ ଆଉ ଗୋଟେ ପିଲା ଥିଲା ଆୟୁଷ ବୋଲି ସେଇଟା କ'ଣ ମୁଁ ତାକୁ କହିଲି କି କେମିକାଲ୍ସ ମାନେ ଡେଞ୍ଜର ଅଛି ତାକୁ ଦୟାକରି ଟଚ୍ କରେନି ବୋଲି ସେ ଓଭର୍ କନ୍ଫିଡେଣ୍ଟ କିଛି ହେବନି ସାର୍ ମୋତେ ଦେଇଦିଅନ୍ତୁ କିଛି ହେବନି ବୋଲି ତ ମୁଁ କହିଲି ଦେଖ କେମିକାଲକୁ ହ୍ୟାଣ୍ଡେଲ୍ ୱିଥ୍ ପ୍ରପର୍ କେୟାର ନହେଲେ ତାକୁ ଟିକେ ୱାର୍ନିଂ ଦେଲି କି କେମିକାଲ୍ସ ମାନେ ଡେଞ୍ଜର ଅଛି ଆସିଡ୍ ମାନେ ଅଛନ୍ତି କନ୍ସନ୍ଟ୍ରେଟେଡ୍ ଆସିଡ୍ସ ଅଛି ତାକୁ ଟଚ୍ କରି ପୋଡ଼ିଯିବ ଚାନ୍ସେସ୍ ଅଛି କମ୍ପ୍ଲିକେଟେଡ୍ ଇନ୍ସିଡେଣ୍ଟ ହେଉଛି ବଟ୍ ଏ ଷ୍ଟୁଡେଣ୍ଟ କ'ଣ ବିଲିଭ୍ କଲେନି ତ ମୁଁ ତାକୁ ଗୋଟେ ଜଷ୍ଟ ପ୍ରୁଫ୍ ଦେବା ପାଇଁ କ'ଣ କଲି ମୁଁ କହିଲି ଠିକ୍ ଅଛି ତୋ କନ୍ଫିଡେନ୍ସ ଠିକ୍ ଅଛି କିଛି ମନା ନାହିଁ ବଟ୍ ଏବେ ଏକ୍ସପେରିମେଣ୍ଟ ଯେଉଁଟା ଦେଉଛି ସେଇଟା ଠିକ୍ ସେ କରିବି ବୋଲି ସେ ଜାଗାରେ କ'ଣ ହେଲା ମୁଁ ତାକୁ ଦେଲି ସୋଡ଼ିୟମ୍ ଯେଉଁଟାକି ନର୍ମାଲି ପାଣି ଭିତରେ କେବେ ବି ଡାଇରେକ୍ଟ ରିଆକ୍ସନ୍ ହେଲେ ଟିକେ କମ୍ପ୍ଲିକେଟେଡ୍ ଏଇଟା ତ ସେଇଟା ଅଏଲ୍ ଭିତରେ ଷ୍ଟୋର୍ କରାଯାଏ ତ ମୁଁ କ'ଣ କଲି ତାକୁ କାଟିକରି ସ୍ମଲ୍ ପିସ୍ ଗୋଟେ ଦେଲି ଆଉ ତାକୁ କହିଲି ଦେଖ ତତେ ଭୁଲ୍ସେ ଟେଷ୍ଟ ଟ୍ୟୁବ୍ ଛାଡ଼ବାର ନାହିଁ ଆଉ ତାକୁ ଟେଷ୍ଟ ଟ୍ୟୁବ୍ ଦେଇଦେଲି ପାଣି ଟିକେ ରଖିଦେଇଥିଲି ଟେଷ୍ଟ ଟ୍ୟୁବ୍ରେ ଆଉ ସୋଡ଼ିୟମ୍ର ବିସ୍ କହିଲି ତାକୁ ଧୀରେ ସେ ଚିମ୍ଟା ୟୁଜ୍ କରିକି ତାକୁ ପକେଇଦେବି ବୋଲି ଏଇଟା କ'ଣ ଯେତେବେଳେ ସୋଡ଼ିୟମ୍ ପାଣି ସାଙ୍ଗେ ରିଆକ୍ଟ କରେ ଏଇଟା ଭାରି ଟିକେ ଭିଗରସ୍ ରିଆକ୍ସନ୍ ହୁଏ ଆଉ ସେତେବେଳେ ହାଇଡ୍ରୋଜେନ୍ ବାହାରେ ଆଉ ଯେଉଁଟା ଯେଉଁଠି ପାଇଁକି କ'ଣ ହେବ ନିଆଁ ଲାଗିଯିବ ତ ମୁଁ ସବୁ ଷ୍ଟୁଡେଣ୍ଟସ୍ମାନଙ୍କୁ କହିଲି ଷ୍ଟୁଡେଣ୍ଟସ୍ମାନେ ଟିକେ ପଛକୁ ଘୁଚି ପକ ଆଉ ଏଇଟା କନ୍ଫିଡେଣ୍ଟ ଥିଲା ଏଇ ଟାଇମ୍ରେ କ'ଣ ହେଲା

0: ଫିର୍ ବି କାହାକୁ କହିଲି କି ଧ୍ୟାନ ସେ କରିବ ଜଷ୍ଟ ଟୁ କିପ୍ ୱାର୍ନିଂ, କାହିଁକି ଷ୍ଟୁଡେଣ୍ଟସ୍ ମାନେ ଆଜିକାଲି ବିଲିଭ୍ କରୁନାହାନ୍ତି କି ହଁ କେମିକାଲ ରିଆକ୍ସନ୍ କ'ଣ ହବ, ବେଶୀରୁ କ'ଣ ହବ, ଆଜିକାଲି ଷ୍ଟୁଡେଣ୍ଟସ୍ ମାନେ ଟିକେ ବଢ଼ି ଯାଉଛନ୍ତି ବେଶୀ। ତ ଏଇ ଜାଗାରେ ତାକୁ ଦେଲି, ସେ ଯେମିତି ପକେଇଲା ଟେଷ୍ଟ ପୁରା ଗରମ ହେଇଗଲା, ସେଇଠୁ କ'ଣ ନିଆଁ ଲାଗିବା ଷ୍ଟାର୍ଟ। ସେ ଧରିଥିଲା 2 ସେକେଣ୍ଡ 3 ସେକେଣ୍ଡ ଧରିଲା, ତାପରେ ଟେଷ୍ଟ ଟ୍ୟୁବ୍ ରଖିଦେଲା ସାଙ୍ଗେ ସାଙ୍ଗେ। ମୁଁ କହିଲି ଟେଷ୍ଟ ଟ୍ୟୁବ୍ ଏବେ ଧରିଥା, କିଛି ମନା ନାହିଁ, ରିଆକ୍ସନ୍ ଏଇଟା ସିମ୍ପଲ ରିଆକ୍ସନ୍, ଏଇଟା କିଛି କମ୍ପ୍ଲିକେଟେଡ୍ ନାହିଁ। ତ ସେ କହିଲେ ନାଇଁ ସାର୍ ଗରମ ଲାଗୁଛି ବୋଲି, ନିଆଁ ଲାଗିଗଲା। ତ ମୁଁ କହିଲି ଏମିତି ରିଆକ୍ସନ୍, ଏଇଟା ସିମ୍ପଲ ଡେମନଷ୍ଟ୍ରେସନ୍, ଏଇଟା କ'ଣ ପାଣି ସାଙ୍ଗେ ରିଆକ୍ଟ କରିକି ନିଆଁ ଲାଗିଗଲା। ଆଉ କମ୍ପ୍ଲିକେଟେଡ୍ ଅଛି ରିଆକ୍ସନ୍ସ ମାନେ, ଯେମିତିକି ଜଷ୍ଟ ପାଉଡର୍ ରଫ୍ କରିଦେବ ବୋଲି ନିଆଁ ଲାଗିଯିବ। ତ ଦୟାକରି ଆଉ କନ୍ସେନ୍ଟ୍ରେଟେଡ୍ ଆସିଡ୍ ଯେଉଁଟା ଅଛି ସେଇଟା ତ ଭାରି ଡେଞ୍ଜରସ୍, ଯେମିତିକି ଭେରି ଡେଞ୍ଜରସ୍ ଜିନିଷ। ତ ଏଇସବୁ ଜିନିଷ ହ୍ୟାଣ୍ଡେଲ୍ ୱିଥ୍ କେୟାର ଡେଫିନେଟ୍ଲି। ଆଉ ସବୁ ଟିଚର୍ସ ମାନେ ଦୟାକରି ତାଙ୍କ ଷ୍ଟୁଡେଣ୍ଟସ୍ ମାନଙ୍କୁ ୱାର୍ନିଂ ଦେଇଦେବେ, କେଉଁ ଜିନିଷ କମ୍ପ୍ଲିକେଟେଡ୍, କେଉଁ ଜିନିଷ ଇଜି, କେଉଁଟା ହ୍ୟାଣ୍ଡେଲ୍ ପ୍ରପର୍ଲି କରିବା କଥା, ଆଉ ଗୋଟେ ନର୍ମାଲି, ଆଉ ସବୁରୁ ବେଶୀ ପଏଜନସ୍ ଆଉ ନନ୍ ପଏଜନସ୍, କେଉଁ କେମିକାଲ ଯେଉଁଟା ପଏଜନସ୍ ଅଛି ସେଇଟା ଫାର୍ଷ୍ଟ ତାଙ୍କୁ ଇନଫର୍ମେସନ୍ ଦେଇଦେବା କଥା। ନେକ୍ସଟ ଗୋଟେ ବଢ଼ିଆ ସିମ୍ପଲ ଆମେ ଏକ୍ସପେରିମେଣ୍ଟ କରିଥିଲୁ ସାଇନ୍ସ ଏକ୍ଜିବିସନ୍ ଟାଇମ୍ରେ। 10th କ୍ଲାସ୍ର ଷ୍ଟୁଡେଣ୍ଟ ଥିଲେ ପ୍ରିୟଙ୍କା ଆଉ ଜୟା ଅଖ୍ତର, ଏମାନେ କ'ଣ 12th କ୍ଲାସ୍ର ପ୍ରାକ୍ଟିକାଲ ସିଲେକ୍ଟ କଲେ କି ଆମେ ସଲ୍ଟ ଆନାଲିସିସ୍ କରିବୁ ବୋଲି। ତ ମୁଁ କହିଲି ସଲ୍ଟ ଆନାଲିସିସ୍ ଟିକେ କମ୍ପ୍ଲିକେଟେଡ୍ ଅଛି ତୁମ ପାଇଁ, ଆମେ ସଲ୍ଟ ଆନାଲିସିସ୍ ପଢ଼ି ନ ପର୍ଯ୍ୟନ୍ତ କିଛି ବି, ତ କେମିତି କରି ସେ ଗୋଟେ କରିବ ବୋଲି କହିଲି। ତାଙ୍କ ଇଣ୍ଟରେଷ୍ଟ ଥିଲା, ସେମାନେ କହିଲେ ନାଇଁ ସାର୍ ଆମେ ଯେମିତି ଆପଣ ବତେଇ ଦିଅ ନା ଆମେ କରିଦେବୁ ବୋଲି। ତ ମୁଁ କହିଲି ଏଇଟା ଟିକେ କମ୍ପ୍ଲିକେଟେଡ୍ ଅଛି, ବଟ୍ ସେମାନେ ମୋତେ ରିକ୍ୱେଷ୍ଟ କଲେ ଜବରଦସ୍ତି କି ସାର୍ ଆପଣ ବୁଝେଇ ଦିଅନ୍ତୁ, ଆମେ କରିବୁ, ଏଇଟା ହିଁ କରିବୁ ବୋଲି। ତ ଠିକ୍ ଅଛି କହିଲୁ। ସ୍କୁଲ ଆୱାର ସରିଲା ପରେ ସେମାନେ ଡେଲି 10 ମିନିଟ୍ 20 ମିନିଟ୍ ଡେଲି ବେସିସ୍ରେ ଦେବେ। ତାଙ୍କ ଘରେ ଇନଫର୍ମେସନ୍ କରାଯାଇଥିଲା କି ଆଫ୍ଟର ସ୍କୁଲ ଆୱାର ଏଇଟା ଆମେ 10 ମିନିଟ୍ ପର୍ ଡେ ଏକ୍ସପେରିମେଣ୍ଟେସନ୍ କରୁଛୁ ବୋଲି। ତାଙ୍କୁ ବେଶୀ ଦିନ ନାହିଁ, ୱିକ୍ଲି 1 ୱିକ୍ ମ୍ୟାକ୍ସ। ତ ଗୋଟେ ୱିକ୍ ଭିତରେ ତାକୁ ବତେଇଲି କେମିତି ଏମିତି କରିବା କଥା, ଆଉ ସେମାନେ ବି ଇଣ୍ଟରେଷ୍ଟ ବେଶୀ ଦେଲେ। ଆଉ ଇଣ୍ଟରେଷ୍ଟ ମୁଁ କହିଲି କି ତମେ ବେଶୀ କମ୍ପ୍ଲିକେଟେଡ୍ କିଛି କରନି, ସିମ୍ପଲ ରିଆକ୍ସନ୍ ଦୁଇ ଦିନ କର। ତ ଠିକ୍ ଅଛି କହିଲେ, ସେମାନେ କଲେ। ଆଉ ଯେଉଁ ଦିନ ସାଇନ୍ସ ଏକ୍ଜିବିସନ୍ ହେଲା, ତାଙ୍କୁ ନେସେସରି ଥିଙ୍ଗସ୍ ଦିଆଗଲା, ଗ୍ଲୋଭ୍ସ, ଆପ୍ରନ୍, ମାସ୍କ ସବୁ ଜିନିଷ ଦେଇଦେଲି। ସେମାନେ କ'ଣ ହେଲା, ଯେଉଁ ଏକ୍ସାମିନର ଥିଲେ ତାଙ୍କ ସାମ୍ନାରେ ପରଫର୍ମ କଲେ। ମୁଁ ଭାବିଲି ନର୍ମାଲ ଏକ୍ସପେରିମେଣ୍ଟ ଦେଇଛି, ଛୋଟିଆ ମୋଟିଆ କିଛି ହେବନି ବୋଲି। ତ ସେମାନେ ପରଫର୍ମ କଲେ, ତାଙ୍କ ଡେମନଷ୍ଟ୍ରେସନ୍ ବେଷ୍ଟ ଥିଲା। ଆଉ ସେମାନେ ଟୁ ମାଇ ସରପ୍ରାଇଜ୍, ମୁଁ ଆଶା ରଖିନଥିଲି କେବେ ବି କି ସେମାନେ କିଛି ୱିନିଂ ପ୍ରାଇଜ୍ ପାଇବେ ବୋଲି, ବଟ୍ ଦେ ଗଟ୍ ଦ ଫାର୍ଷ୍ଟ ପ୍ରାଇଜ୍ ଇନ୍ ଦ ସାଇନ୍ସ ଏକ୍ଜିବିସନ୍। ଆଇ ୱାଜ୍ ଆଷ୍ଟୋନିଷ୍ଟ ହିୟର୍, ବୋଲେ ମୁଁ ଆଶା ରଖିନଥିଲି କି ଏମିତି ଜିନିଷରେ ସେମାନେ ପ୍ରାଇଜ୍ ପାଇବେ ବୋଲି। ଇଣ୍ଟରେଷ୍ଟ ସବୁ ବେଶୀ ହେଲା ତାଙ୍କ ଇଣ୍ଟରେଷ୍ଟ, ଯେଉଁ ଇଣ୍ଟରେଷ୍ଟ ସେମାନେ କଲେ ଆଉ ଯେମିତି ଡେମନଷ୍ଟ୍ରେଟ୍ କଲେ, ଡ୍ୟୁ ଟୁ ଦେର୍ ହାର୍ଡ଼ୱାର୍କ, ହାର୍ଡ଼ୱାର୍କ ଆଉ ଟ୍ୟାଲେଣ୍ଟ ଥିଲା, ତ ସେମାନେ ଫାର୍ଷ୍ଟ ପ୍ରାଇଜ୍ ପାଇଗଲେ, ଯେଉଁଟା ଅନ୍ୱିଲିଂ ଥିଲା ମୋ ଦ୍ୱାରା, ମୁଁ ଭାବିନଥିଲି ହେବ ବୋଲି। ଇମ୍ପୋର୍ଟାଣ୍ଟ ଜିନିଷ, କେମିକାଲ୍ସ ମାନେ ଡେଞ୍ଜରସ୍, ତ ଦୟାକରି ହ୍ୟାଣ୍ଡେଲ୍ ୱିଥ୍ ଦେମ୍ କେୟାର।
1: ଆଚ୍ଛା ସାର୍, ତାଙ୍କର କେତେ ସୁନ୍ଦର ସବୁ ମେମୋରି ଗୁଡ଼ିକ କହିଲେ। ସତରେ ବିଜ୍ଞାନ ଯେତିକି ମଜାଦାର, ସେଠାରେ ସେତିକି କିଛି ସତର୍କତା ମଧ୍ୟ ରହିଛି। ସେଠାରେ ଅନେକ ଭଲ ଜିନିଷ ସହିତ କିଛି ବିଷାକ୍ତ ଏବଂ ଏମିତି କିଛି କ୍ଷତିକାରକ ଜିନିଷ ମଧ୍ୟ ଅଛି, ଯେଉଁଠାରୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ତେବେ ସାର୍, ପିତାମାତା ମାନେ ସେମାନଙ୍କର ପିଲାମାନଙ୍କର ବିଜ୍ଞାନ ପ୍ରତି ଆଗ୍ରହକୁ କିପରି ସମର୍ଥନ କରିପାରିବେ?
0: ଓକେ, ଫାର୍ଷ୍ଟ ଅଫ୍ ଅଲ୍ ମୁଁ ରିକ୍ୱେଷ୍ଟ ସବୁ ପ୍ୟାରେଣ୍ଟସ୍ ମାନଙ୍କୁ, ବିଜ୍ଞାନ ଥାଉ ଆଉ କିଛି ବି ଥାଉ, ତାଙ୍କୁ ଟାଇମ୍ ଦେବାଟା ସବୁରୁ ଇମ୍ପୋର୍ଟାଣ୍ଟ। ଆଜିକାଲି କ'ଣ ହେଉଛି, ପ୍ୟାରେଣ୍ଟସ୍ ମାନେ ତାଙ୍କ ପିଲାମାନଙ୍କୁ ସ୍କୁଲ ପଠାଇ ଦେଉଛନ୍, ଆଉ କହୁଛନ୍ କି ସ୍କୁଲରେ ପଢା ହେଉଛି, ଯା ପଢ଼ିବୁ, ଶିଖିବୁ ଆଉ ଆଇବୁ ବୋଲି। ଆମେ କ'ଣ ହେଉଛି, ଯଦି ପ୍ୟାରେଣ୍ଟସ୍ ମାନେ ଟ୍ରାଏ କରିବେ ୱିଥ୍ ଦ ହେଲ୍ପ ଅଫ୍ ଟିଚର୍ସ, ଟିଚର୍ସ ଆଉ ପ୍ୟାରେଣ୍ଟ ଯଦି ମିଶିଗଲେ ଅଲମୋଷ୍ଟ ଏଭ୍ରିଥିଙ୍ଗ ସଲ୍ଭ ହେଇଯିବ। ଯେଉଁଟା ବି କିଛି ଯେତେରୁ ବଡ଼ ପ୍ରୋବ୍ଲେମ୍ ଥାଉ ଷ୍ଟୁଡେଣ୍ଟସ୍ ରିଗାର୍ଡିଂ, ସେଇଟା ସଲ୍ଭ ହେଇଯିବ। ତ ସବୁରୁ ଇମ୍ପୋର୍ଟାଣ୍ଟ ହେଲା ପ୍ୟାରେଣ୍ଟସ୍ ମାନେ ତାଙ୍କ ଷ୍ଟୁଡେଣ୍ଟସ୍କୁ ତାଙ୍କ ଚିଲଡ୍ରେନ୍ସ ମାନଙ୍କୁ ଟାଇମ୍ ଦେବାଟା ସବୁରୁ ଇମ୍ପୋର୍ଟାଣ୍ଟ। ନେକ୍ସଟ ଷ୍ଟୁଡେଣ୍ଟସ୍ ମାନେ କ'ଣ ହେଉଛି, ତାଙ୍କ ମାଇଣ୍ଡରେ ରହିବ କୋଶ୍ଚିନ୍ ପଚାରିବାଟା, ଟିଚର୍ସ ମାନଙ୍କୁ ପଚାରିବେ କୋଶ୍ଚିନ୍। ତ ଟିଚର୍ସ ମାନଙ୍କୁ କ'ଣ ଅଛି, ସ୍କୁଲରେ ଲିମିଟେଡ୍ ଟାଇମ୍ ଅଛି, ଆଉ ଇଭିନିଂ ଆୱାର ଟିଚର୍ସ ମାନଙ୍କୁ ସେମାନେ ଭେଟିବାଟା ଟିକେ କଷ୍ଟ ହେଇଯାଉଛି। ତ ସେମାନେ କୋଶ୍ଚିନ୍ କାହାକୁ ପଚାରୁଛନ୍ତି, ତାଙ୍କ ପ୍ୟାରେଣ୍ଟସ୍ ମାନଙ୍କୁ, ଆଉ ପ୍ୟାରେଣ୍ଟସ୍ ମାନେ ତାଙ୍କ ସେତେ ଆଇଡ଼ିଆ ନାହିଁ, ସେମାନେ କ'ଣ ଇଗ୍ନୋର କରିଦିଅନ୍ତି, ନହେଲେ କ'ଣ ହେଉଛି, ତାକୁ କୁହନ୍ତି କି ଜାଣିନି, ଅରଲ୍ସ ସମଟାଇମ୍ସ ସ୍କୋଲ୍ଡିଂ ଏମିତି ଗାଲି ଦେଇକରି ମନା କରିଦେବେ କି ଚୁପ୍ ପଡ଼, ମୋତେ ମୋତେ କାମ କରିବାକୁ ଦେ ବୋଲି। ବଟ୍ ଏଇଟା ସବୁରୁ ଭୁଲ ଜିନିଷ, ଯଦି କେଉଁ ପ୍ୟାରେଣ୍ଟସ୍କୁ ଜଣା ନାହିଁ କିଛି ଜିନିଷ, ଷ୍ଟୁଡେଣ୍ଟସ୍ମାନଙ୍କୁ ହେଲ୍ପ କରିବା ପାଇଁ ତାଙ୍କୁ କ'ଣ ତାଙ୍କ ସାଙ୍ଗରେ ବସିବା କଥା, ଟିକେ ଡିସ୍କସନ୍ କରିବା କଥା, କାହିଁକି ତାଙ୍କ ନଲେଜ୍ ବଢ଼ିବ, କିଛି ଟାଇମ୍ ଦିଅନ୍ତୁ ଯେମିତିକି। ଆଉ ସାଇଡ୍ ବାଇ ସାଇଡ୍ ସପୋର୍ଟ, ପ୍ୟାରେଣ୍ଟ ସପୋର୍ଟ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ। ଆପଣ ଖାଲି ସପୋର୍ଟ କରନ୍ତୁ କି ତୁ କରେ, ଆମେ ତ ପଛରେ ଅଛୁ ବୋଲି, ସେ ଷ୍ଟୁଡେଣ୍ଟସ୍ ଡେଫିନେଟ୍ଲି ଇମ୍ପ୍ରୁଭ୍ କରିବ, ଆଉ ଇନ୍ ଲାଇଫ୍ କିଛି ନା କିଛି ଗ୍ରେଟ୍ ଆଚିଭମେଣ୍ଟ ଆଚିଭ୍ କରିବ, ଏଇଟା ମୁଁ ଥିଙ୍କିଂ।
1: ହଁ ବିଲକୁଲ ଠିକ୍ କହିଲେ ସାର୍, କାରଣ ସମସ୍ତ ଛାତ୍ରଛାତ୍ରୀ ନିଜ ପିତାମାତାଙ୍କ ଠାରୁ ଏତିକି ସମର୍ଥନ ତ ଆଶା କରି ହିଁ ଥାନ୍ତି, ଏବଂ ପିତାମାତାଙ୍କ ସମର୍ଥନରୁ ହିଁ ଜଣେ ଛାତ୍ରଛାତ୍ରୀ ଅଧିକ ବିକଶିତ ହୋଇପାରେ ଏବଂ ଆଗକୁ ବଢ଼ିଥାଏ। ତେବେ ବିଜ୍ଞାନ ଶିକ୍ଷାଦାନ ମାଧ୍ୟମରେ ଆପଣ ଆପଣଙ୍କର ଛାତ୍ରମାନଙ୍କ ଉପରେ କ'ଣ ପ୍ରଭାବ ପକାଇବାକୁ ଆଶା କରୁଛନ୍ତି?
0: ସ୍ପେସିଆଲି ମୁଁ କ'ଣ ଟ୍ରାଏ କରିଛି, ଷ୍ଟୁଡେଣ୍ଟସ୍ମାନଙ୍କୁ ପ୍ରୋବ୍ଲେମ୍ ସଲ୍ଭିଂ, ଯେମିତି ଲାଇଫ୍ରେ କିଛି ବି ପ୍ରୋବ୍ଲେମ୍ ଆସୁ ସେଟାକୁ ସଲ୍ଭ କେମିତି କରିବ ତାକୁ ଫୋକସ୍ କରିବା ପାଇଁ। ଯେମିତି ଆମେ କ୍ଲାସ୍ରେ କିଛି ଛୋଟିଆ ମୋଟିଆ ପ୍ରୋବ୍ଲେମ୍ ହେଇଯାଉଛି, ତାକୁ ଆମେ ନିଜେ ସଲ୍ଭ କରୁଛୁ, ଆଉ ସାଇନ୍ସ ଏଇଟା ୟୁଜ୍ ହୁଏ। ତାଙ୍କ କ୍ରିଏଟିଭିଟି କେମିତି ଡେଭଲପ୍ ହେବ, ସ୍ପେସିଆଲି ମୁଁ ଯେଉଁଟା

0: ଫୋକସ୍ କରିଛି ଇଜ୍ ରିସାଇକଲ୍, ଯେମିତି ୱେଷ୍ଟ ଯୋଉଟା ହେଉଛି ସେଇଟାକୁ ସେମାନେ କ'ଣ ୟୁଜ୍ କରିକି ଡେଲି ୟୁଜ୍ରେ କେମିତି ୟୁଜ୍ କରିପାରିବେ, କିଛି ଜିନିଷ ଭାଙ୍ଗିଗଲା ତାକୁ ମ୍ୟାନୁଫ୍ୟାକ୍ଚର୍ ସେମାନେ ରିପେୟାର ଯେମିତି ନିଜେ କରିପାରିବେ, ଇଫ୍ ପସିବୁଲ୍ କୁ ନୂଆ ଜିନିଷ ନ କିଣିକି ସେ ଜିନିଷକୁ ଆଉ ଥରେ କେମିତି ରିୟୁଜ୍ କରିପାରିବେ, ଯେମିତିକି ୱେଷ୍ଟ କମ୍ ହେବ। ନେକ୍ସଟ ସବୁରୁ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ଇନୋଭେସନ୍। ଯଦି ଷ୍ଟୁଡେଣ୍ଟସ୍ମାନଙ୍କ ମାଇଣ୍ଡରେ ଇନୋଭେଟିଭ୍ ଆଇଡ଼ିଆସ୍ ଜେନେରେଟ୍ ହେଉଛି, ଦେଟ୍ ଇଜ୍ ଆୱାର ଆଚିଭମେଣ୍ଟ।
1: ହଁ ଠିକ୍ କହିଲେ। ତେବେ COVID-19 ଭଳି ମହାମାରୀ ବିଜ୍ଞାନ ଶିକ୍ଷା ଉପରେ କିପରି ପ୍ରଭାବ ପକାଇଲା ଏବଂ ଆପଣ ଏଥିରୁ କେଉଁ ଶିକ୍ଷା ଗ୍ରହଣ କରିଛନ୍ତି?
0: ମୁଁ ଯେତେ ଦେଖିଛି ସବୁ ଜିନିଷ ଠିକ୍ ଚାଲିଥିଲା, ବଟ୍ ଡ୍ୟୁ ଟୁ ଦିସ୍ କୋଭିଡ୍ ଏଇଟା କ'ଣ କହିବି, ଭାରି ଡେଞ୍ଜର ଜିନିଷ ଯେଉଁଟା ସବୁ ଜିନିଷ ବରବାଦ କରିଦେଇଛି, ପୁରା ସିଷ୍ଟମକୁ ଡିସରପ୍ଟ କରିଦେଇଛି। ମିନ୍ସ ଯେଉଁଟା ହେବା ଥିଲା ସେଇଟା ବି ହେଇପାରିଲାନି, ଆଉ ଯେଉଁଟା ହେବା ନଥିଲା ସେଇଟା ବି କାହିଁରୁ କାହିଁ ପଳେଇଗଲା। ଯେମିତିକି କୋଭିଡ୍ ଯେମିତି ଆସିଲା ମେଜରିଟି ଅଫ୍ ଦ ଷ୍ଟୁଡେଣ୍ଟସ୍, ଓକେ, ଯେମିତିକି ଆମ ସ୍କୁଲରେ ବି କେତେଟା ଷ୍ଟୁଡେଣ୍ଟସ୍ ଅଛନ୍ତି, ତାଙ୍କ ସେମାନେ ନିଜ ମା ବାପାକୁ ଲୁଜ୍ କରି ପକାଇଲେ। ତାପରେ ଯେମିତିକି ତାଙ୍କ ଯଦି ଲାଇଫ୍ରେ କିଏ ଯଦି ପଲଉଛନ୍ତି ଏକ୍ସପାୟାର କରିଗଲେ, ତ ତାଙ୍କ ପୁରା ସିଷ୍ଟମ୍ ଚେଞ୍ଜ ହେଇଯିବ, ତାଙ୍କ ପଢ଼ାପଢ଼ି ଇଣ୍ଟରେଷ୍ଟ ପଲେଇବ। ତ ଆମ ସ୍କୁଲରେ ମୁଁ ଦେଖିଛି କୋଭିଡ୍ ଟାଇମ୍ରେ କ'ଣ ହେଲା, ନୋ ଡାଉଟ୍ ଅନଲାଇନ୍ ଟିଚିଂ ଚାଲିଥିଲା, ବଟ୍ ସେଇଟା ଇଫେକ୍ଟିଭ୍ ନଥିଲା। ସେଇ ଟାଇମ୍ରେ କ'ଣ ହେଉଥିଲା, ଟିଚର୍ସ ମାନେ ତାଙ୍କ ଡ୍ୟୁଟି କରିବେ, ଜଷ୍ଟ ସେମାନେ ଅନଲାଇନ୍ ସେମାନେ ବତେଇ ଦେଉଥିଲେ, ବଟ୍ ଷ୍ଟୁଡେଣ୍ଟସ୍ ଇନଭଲ୍ଭମେଣ୍ଟ ପୁରା ଜିରୋ। ଷ୍ଟୁଡେଣ୍ଟସ୍ କ'ଣ କରୁଥିଲେ, ଜଏନ୍ କରିକି ଛାଡ଼ି ଦେଉଥିଲେ, ଆଉ ଯେମିତି ଟିଚର୍ସ ପଢ଼ଉଛି ଦୁଇ ଥର ତିନିଟା ଷ୍ଟୁଡେଣ୍ଟ ରହିବେ ଯେଉଁଟା ରେସ୍ପନ୍ସ ଦେବେ, ବାକି ସବୁ ଷ୍ଟୁଡେଣ୍ଟସ୍ ଖେଲା ବୁଲା ଏପଟେ ସେପଟେ ମୋବାଇଲ୍ ଚାର୍ଜ ଲଗେଇ କରି ଅନଲାଇନ୍ ଜୁମ୍ ମିଟିଂ ଅନ୍ କରିକି ଫରାର। ଯେଉଁଟାକି ଯେଉଁ ଷ୍ଟୁଡେଣ୍ଟସ୍ ଟେନ୍ଥ ଲେଭେଲ୍ରେ ଥିଲା ତାର IQ 6 ଲେଭେଲ୍ ପରେ ପହଞ୍ଚିଗଲା, ଆଉ ଯେଉଁ 6 ଲେଭେଲ୍ ଷ୍ଟୁଡେଣ୍ଟ ଥିଲେ ଅଲମୋଷ୍ଟ ସେଟା ସବୁ ଭୁଲିଗଲେ ପୁରା ପଢ଼ାପଢ଼ି। ଯେଉଁ କୋଭିଡ୍ ଟାଇମ୍ ଥିଲା, ଦିସ୍ ଇଜ୍ ଭେରି ଡେଞ୍ଜରସ୍, ଆଉ ମୁଁ ଆଶା ରଖିଛି କି ଇନ୍ ଫ୍ୟୁଚର୍ ଏମିତି ଜିନିଷ ନ ହଉ ବୋଲି। ଆଉ ହେଲେ ଯେମିତିକି ଆମେ ଏଥର ଯେମିତି ପ୍ରୋବ୍ଲେମ୍ ଫେସ୍ କରୁଛୁ, ସେମିତି ଆଉ ଆମେ ଡେଭଲପ୍ ଏମିତି କରିଯିବା ଯେମିତିକି ସବୁ ପ୍ରୋବ୍ଲେମ୍ ହେଲେ ବି ଆମେ ତାକୁ ବଢ଼ିଆସେ ଟ୍ୟାକଲ୍ କରିପାରିବା। ମୋଷ୍ଟ ଇମ୍ପୋର୍ଟାଣ୍ଟ ସାଇନ୍ସ ପାର୍ଟ ମଧ୍ୟ ଦେଖିବି, ତ ସେ ହିସାବରେ ଗଲେ ସାଇନ୍ସରେ ଖାଲି ଥିଓରି ଚାଲିଥିଲା, ଓନ୍ଲି ଥିଓରି, ଆଉ ପ୍ରାକ୍ଟିକାଲ୍ ପୁରା ଜିରୋ। ତ ଏଇ ପାର୍ଟ କ'ଣ, ଷ୍ଟୁଡେଣ୍ଟସ୍ ଖାଲି ତାଙ୍କୁ ଫୋକସ୍ କଲେ କେମିତିକରି ମାର୍କ ପାଇବେ। ଯେଉଁ ଟେଷ୍ଟ ବେଡ଼ରୁ କଣ୍ଡକ୍ଟ କରୁଥିଲୁ ସେଇଟା ବି ଅନଲାଇନ୍ ସେମାନେ ଆରାମସେ ତାଙ୍କ ପ୍ୟାରେଣ୍ଟସ୍ମାନଙ୍କୁ ଇନଭଲ୍ଭ କରିବେ, ନହେଲେ ତାଙ୍କ ସିନିୟର୍ ବ୍ରଦର୍ସ ସିଷ୍ଟର୍ସ ଭାଇ ଭଉଣୀ ଯିଏଥିଲେ ତାଙ୍କୁ ସେମାନେ କହୁଥିଲେ କି ଭାଇ ଟିକେ ସଲ୍ଭ କରିଦିଏ, ଭଉଣୀ ଟିକେ ସଲ୍ଭ କରିଦିଅ, ଏମିତି ଟାଇପ୍ର ସଲ୍ଭ କରିକି ତାଙ୍କର IQ ପୁରା କମିଗଲା। ଆଟ୍ ଦ ସେମ୍ ଟାଇମ୍ ତାଙ୍କ ମାର୍କ ମାନେ ବଢ଼ିଯାଉଥିଲା, ତ ଟିଚର୍ସ ମାନେ ଖୁସି ଯାଉଥିଲେ କି ହଁ ପିଲା ପାଠ ପଢ଼ୁଛି ବୋଲି, ବଟ୍ ରିଆଲିଟି କ'ଣ ଥିଲା, ସେମାନଙ୍କର IQ ପୁରା ଧୀରେ ଧୀରେ ଧୀରେ ଧୀରେ କମିଗଲା। ଆଉ ଲାଷ୍ଟ ଯେତେବେଳେ ସ୍କୁଲ୍ ଖୋଲିଲା ଜଣାପଡ଼ିଲା କି ଯେଉଁଟା ଜାଣିଥିଲେ ସେଇଟା ମାନେ ବି ସେ ଜିନିଷ ଭୁଲିଗଲେ।
1: ହଁ ସାର୍ ଠିକ୍ କହିଲେ, ଏହି COVID-19 ମହାମାରୀ ସତରେ ବହୁତ କ୍ଷତି ଘଟାଇଛି ସମସ୍ତଙ୍କୁ, ବିଶେଷ କରି ଶିକ୍ଷାଦାନ କ୍ଷେତ୍ରର ମୂଲ୍ୟବୋଧତା ବହୁତ ହ୍ରାସ ହୋଇଯାଇଥିଲା ସେହି ସମୟରେ। ତେବେ ବିଜ୍ଞାନ ଶିକ୍ଷାର ଭବିଷ୍ୟତ ବିଷୟରେ ଆପଣଙ୍କର କ'ଣ ଚିନ୍ତାଧାରା ରହିଛି? ଏମିତି କ'ଣ କଲେ ବିଜ୍ଞାନ ଶିକ୍ଷା ଆହୁରି ଭଲ ହୋଇପାରିବ ବୋଲି ଆପଣ ମତ ଦେବେ?
0: ବିନା ସାଇନ୍ସରେ ଇମ୍ପ୍ରୁଭମେଣ୍ଟ ଇଜ୍ ଇମ୍ପସିବଲ। ତ ସ୍ପେଶାଲ କ'ଣ ହବ, ଯଦି ଫ୍ୟୁଚର୍ ଦେଖାଯିବ ଦେନ୍ ସାଇନ୍ସ ଟେକ୍ନୋଲୋଜିଟା ଅଛି ସେଟା ଇଜ୍ ସେଟା କମ୍ପଲସରି ହେଇଯିବ, ସବୁ ଜାଗାରେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁଜ୍ ହେବ। ଯେମିତିକି ଆଜିକି ଆମେ ଦେଖାଯାଉଛି ମେଡ଼ିକାଲ ଡିପାର୍ଟମେଣ୍ଟ, ସେଠି ସାଇନ୍ସ କମ୍ପଲସରି ଅଛି, ରିସର୍ଚ୍ଚ ସବୁ ସାଇନ୍ସ ରିଲେଟେଡ୍ ଅଛି, ଦେନ୍ ଟେକ୍ନୋଲୋଜି, ଦେନ୍ ଏନର୍ଜି, ଦେନ୍ ପ୍ରାକ୍ଟିକାଲ ଇକ୍ୱିପମେଣ୍ଟସ୍, ଯେତେ ସବୁ ଜିନିଷ ଅଛି ସବୁ ଜିନିଷରେ ସାଇନ୍ସ ଇନଭଲ୍ଭ ହେଉଛି। AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଇଟା କ'ଣ, ଅଲମୋଷ୍ଟ ସବୁ ଜିନିଷକୁ ରିପ୍ଲେସ୍ କରିବାକୁ ଯାଉଛି। ଦେନ୍ ଆମେ ଯେତେ ବି ଇଣ୍ଡଷ୍ଟ୍ରିଆଲ ରିଭଲାଇଜେସନ୍ ଚେକ୍ କରିବା, ଏଭ୍ରିୱେର୍ କ'ଣ ହେଉଛି, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁଜ୍ ହେଉଛି। ସୋ ଏଇଟା କ'ଣ ହେବ, ଆମକୁ ନିଜ ଷ୍ଟାଣ୍ଡାର୍ଡ଼ ବିଲ୍ ଇମ୍ପ୍ରୁଭ୍ କରିବା ଅଛି, ଆଟ୍ ଦ ସେମ୍ ଟାଇମ୍ ଆମ ଏନ୍ଭାରମେଣ୍ଟ ଯେଉଁଟା ଅଛି, ଆମ ସରାଉଣ୍ଡିଂସ୍ ମାନେ ଯେଉଁଟା ଅଛି, ତାକୁ ବି ଇମ୍ପ୍ରୁଭ୍ କରିବାକୁ ପଡ଼ିବ। ସୋ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କ'ଣ ହେବ, ଇମ୍ପ୍ରୁଭ୍ ହେବ ବି, ଆଉ ଆମକୁ ବି ତା ସହିତ ଇମ୍ପ୍ରୁଭ୍ କରିବାକୁ ପଡ଼ିବ।
1: ଠିକ୍ କହିଲେ। ତେବେ ନିଜ ସମାଜ ଏବଂ ଏହି ଦୁନିଆର ବିକାଶ ପାଇଁ ବିଜ୍ଞାନର ବିକାଶ ନିହାତି ଜରୁରୀ। ଶେଷରେ ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଆପଣଙ୍କ ଜୀବନର ଲକ୍ଷ୍ୟ ବା ଗୋଲ୍ସ ଗୁଡ଼ିକ କ'ଣ କ'ଣ ଏଥିରେ ବି ସାଇନ୍ସ ଅଛି? ଆପଣ ଆପଣଙ୍କ ଜୀବନରେ କ'ଣ ସବୁ ଚେଞ୍ଜେସ୍ ବା ପରିବର୍ତ୍ତନ ଦେଖିବାକୁ ଚାହାନ୍ତି?
0: ସବୁ ଭଗବାନଙ୍କର ଇଚ୍ଛା, ଏଇଟା ମୋ ମତ। ସ୍ପେଶାଲି କ'ଣ ହୁଏ, ଆମେ ଭାବୁ କିଛୁ ଆଉ ହୁଏ ଆଉ କିଛି। ସୋ ସ୍ପେଶାଲି ମୁଁ ଯେଉଁଟା ଫୋକସ୍ କରିଛି, ମୁଁ ଇନ୍ ଫ୍ୟୁଚର୍ ଏଗ୍ରିକଲଚର୍କୁ ସ୍ପେଶାଲି ପ୍ରାୟୋରିଟାଇଜ୍ ଦେବି। ଯଦି ଆମେ ଯେଉଁଟା କୁହାଯାଏ ସେବା, ମୁଁ ସତ୍ୟସାର ଆସିଲା ପରେ ମୋତେ ଯେଉଁଟା ଶିଖିବାକୁ ମିଳେ ସେବା, ଯେଉଁ ମଣିଷ ବି ଅଛି ତାର ମେନ୍ ମୋଟର ହେବା କଥା ସେବା। ଆଇଦର ସେ ଲୋକମାନଙ୍କ ସେବା କରୁ ୟା ଦେଶର ସେବା କରୁ ନହେଲେ ତା ମାଟିର ସେବା କରୁ, ମୋତେ ସବୁରୁ ଇମ୍ପୋର୍ଟାଣ୍ଟ ଲାଗୁଛି ଏଗ୍ରିକଲଚର। ତ ଇନ୍ ଫ୍ୟୁଚର୍ ମୁଁ କିଛି କରେ ୟା ନ କରେ, ସ୍ପେଶାଲି ମୁଁ ଅର୍ଗାନିକ୍ ଫାର୍ମିଂକୁ ସ୍ପେଶାଲାଇଜ୍ ଦେବି, ଡ୍ୟୁ ଟୁ ୟୁଜ୍ ଅଫ୍ ଇସ୍ ଫର୍ଟିଲାଇଜର୍ସ, ଯେଉଁ ଫର୍ଟିଲାଇଜର୍ ୟୁଜ୍ କରୁଛୁ ଆ ଦ୍ୱାରା ବିଭିନ୍ନ ପ୍ରକାର ରୋଗମାନେ ହେଉଛି। ତ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ଯେତେ ହେଉଛି ଅର୍ଗାନିକ୍ ଫାର୍ମିଂକୁ ପ୍ରମୋଟ୍ କରନ୍ତୁ, ଆଉ ଏଫରେଷ୍ଟେସନ୍, ଗୋ ଫର୍ ଏଫରେଷ୍ଟେସନ୍, ଯେମିତି ଯେତେ ହେଉଛି ଗଛ ରୂପ। ଏଇ ଯେମିତି ଏଇ ବର୍ଷ ଦେଖାଗଲା ଆମ ଟେମ୍ପରେଚର୍ ପୁରା ବଢ଼ିଯାଇଛି।
1: ଆରେ ବହୁତ ବଢ଼ିଆ ସାର୍, ଆମ ଦେଶରେ ସମସ୍ତ ଜାଗାରେ ହିଁ ଆଜିକାଲି ବୃକ୍ଷର ପରିମାଣ ଧୀରେ ଧୀରେ କମିବାକୁ ଲାଗିଛି, ଯାହା

0: ସମସ୍ତେ ଏବେ ହିଁ ଗ୍ରୀଷ୍ମ ଋତୁ ଯାଇଛି, ସମସ୍ତେ ଅନୁଭବ କରିପାରୁଥିବେ ଯେ ତାପମାତ୍ରା କେତେ ମାତ୍ରାରେ ବୃଦ୍ଧି ପାଇଛି। ତେଣୁ କରି ଯେତେ ପାରୁଛୁ ଆମ ପ୍ରକୃତିକୁ ବଞ୍ଚାଇ ରଖିବା ଏବଂ ବୃକ୍ଷରୋପଣ କରିବା। ତେବେ ସାର୍, ସମୟ ତ ଏହାର ସୀମାକୁ ଆସିସାରିଛି, ଆପଣ ଆମର ଶ୍ରୋତାମାନଙ୍କୁ କଣ ଶେଷ ଉପଦେଶ ଦେବାକୁ ଚାହିଁବେ ବା ଆମ ଶ୍ରୋତାମାନଙ୍କୁ କଣ କହିବାକୁ ଚାହିଁବେ?
1: ଫେସ୍ ପ୍ରୋବ୍ଲେମ୍ସ, ଯେତେ ଲାଇଫ୍ର ପ୍ରୋବ୍ଲେମ୍ ଅଛି ତାକୁ ଫେସ୍ କରନ୍ତୁ। ଇମ୍ପୋର୍ଟାଣ୍ଟ ଜିନିଷ, ଭଲ ସାଙ୍ଗମାନେ ବନାନ୍ତୁ, ଆଉ ମୁଖ୍ୟ ଉଦ୍ଦେଶ୍ୟ ସୁଖୀରେ ରହନ୍ତୁ ଆଉ ଲୋକମାନଙ୍କୁ ବି ସୁଖୀରେ ରଖନ୍ତୁ। ଆଣ୍ଡ ସବୁରୁ ଇମ୍ପୋର୍ଟାଣ୍ଟ, ଗୋ ଫର୍ ଏଫରେଷ୍ଟେସନ, ଗଛ ରୋପନ୍ତୁ, ଯେତେ ହେଉଛି ରୋପନ୍ତୁ।
0: ହଁ ସାର୍, ବହୁତ ବଢ଼ିଆ କହିଲେ ସାର୍। ତେବେ ସମୟ ତ ଏହାର ସୀମାକୁ ଆସିସାରିଛି ଏବଂ ସାର୍ଙ୍କ ସହିତ କଥା ହୋଇ ସତରେ ବହୁତ ଭଲ ଲାଗିଲା। ଆଜି ପାଇଁ ଏହି ସାକ୍ଷାତକାରକୁ ଏହିଠି ରଖିବା ଏବଂ ସାର୍ ଆପଣଙ୍କର ବହୁତ ବହୁତ ଧନ୍ୟବାଦ ଯେ ଆପଣ ଆମର ଏହି ଆଜିର କାର୍ଯ୍ୟକ୍ରମରେ ଆମ ସହିତ ଯୋଡ଼ି ହୋଇ ଆମକୁ ଅନେକ ଶିକ୍ଷଣୀୟ ଜିନିଷ ଶିଖାଇଲେ। ଆମର ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ପୁଣି ଥରେ କହି ରଖୁଛି 8895994143। ନିଜର ମତାମତ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆମ ପାଖକୁ ପହଞ୍ଚାଇ ପାରିବେ। ଆଜି ପାଇଁ ଏତିକିରେ ରହୁଛି, ବିଦାୟ ଦିଅନ୍ତୁ। ଆପଣଙ୍କ ଯୁବସାଥୀ ଓ ଉପସ୍ଥାପିକା ଲିପ୍ସାକୁ ନମସ୍କାର।

0: 10 ଲକ୍ଷର ଲଟେରୀ ମତେ? ୱାଓ,
1: ହସିଲା! ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ବହୁ,
5: ହଁ ମା,
4: ଏହି ଘରର କିଛି ନିୟମ ଅଛି।
5: ଯେମିତିକି?
4: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
5: ତ ନେଣ ଦେଣ?
4: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
5: ଓହ,
4: ଯେମିତି UPI ରେ?
5: ଆଚ୍ଛା।
4: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
5: ସେଇଟା କ'ଣ ମା?
4: ତୋ ମୁହଁ ଦେଖା ବି UPI ରେ ମିଳିବ।
5: ଆପଣ ବି ନା ମା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
5: ସହଜ ଅଟେ ପ୍ରତିଟି ନେଣ ଦେଣ।
6: ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

କେନ୍ଦ୍ରରୁ ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଦେଶବନ୍ଧନ ଶୁଣିବେ ରାତି 8। ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ଶିଳ୍ପୀ ହେଲେ ବିଜନ ଘୋଷ ଦସ୍ତିଦାର, ଝୁକିତା ରାୟ ଓ ପଣ୍ଡିତ ଓମପ୍ରକାଶ ଠାକୁର। ସ୍ପୋର୍ଟସ୍ କ୍ୟାମ୍ ରାତି 8:30। ସ୍ପଟଲାଇଟ୍ ରାତି 9:16। କଣ୍ଟ୍ରି ୱେଡ୍ ଆଣ୍ଡ ଇନସାଇଟ୍ସ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିବେ ରୂପକ ଜଳବନ୍ଦୀ ଜୀବନ, ରଚନା ଓ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ବଂଶୀବାଦନ ରାତି 10:30। ଶିଳ୍ପୀ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନା, ରାଗ ୟମନ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ, ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରମାରାଣୀ ବାରିକ, ଉପେନ୍ଦ୍ର କୁମାର ମିଶ୍ର, ଗୋପାଳକୃଷ୍ଣ ବେହେରା, ବିଶ୍ୱକଲ୍ୟାଣୀ ମହାନ୍ତି ଓ ଶଶାଙ୍କ ଶେଖର ମହାପାତ୍ର। ଚେତନ ଚିନ୍ତନ ସକାଳ 6:30, ଶ୍ରୀମଦ୍ ଭାଗବତ ଶୁଣିବେ ସକାଳ 6:35। ସ୍ୱଚ୍ଛ ଜୀବନ ଶୁଣିବେ ସକାଳ 7:25। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ ସକାଳ 7:30। ଚାଷର କଥା ଶୁଣିବେ ସକାଳ 7:40। ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ ପ୍ରଚାର କରିବୁ ସକାଳ 7:45। ରଚନା ପ୍ରଫୁଲ୍ଲ କୁମାର ରଥ ଏବଂ ପ୍ରଯୋଜନା ଗୁଣନିଧି ଛୋଟରାୟ। ସକାଳ 8:30 ଶୁଣିବେ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ, ଶିଳ୍ପୀ ତପୁ ମିଶ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ସେନ୍ତନ କୁମାର ରଥ। ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:00, ଓଡ଼ିଆ କଥାଚିତ୍ରର ଗୀତ ସକାଳ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ସଂକୀର୍ତ୍ତନ ପରିବେଷଣ କରିବେ ଶିଳ୍ପୀ ପ୍ରମୋଦ କୁମାର ପରିଡ଼ା ଓ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ପ୍ରଣବ କିଶୋର ପଟ୍ଟନାୟକ, ଶ୍ୟାମାମଣି ଦେବୀ, ଭିକାରୀ ଚରଣ ବଳ ଓ ନିରୁପମା ମିଶ୍ର। ଚାଷର କଥା ଦିନ 1:10 ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦର ଗୀତକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଶୁଣିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଅପରାହ୍ନ 5:00। ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ସମ୍ଭାବନା କାର୍ଯ୍ୟକ୍ରମ। ଆଦିବାସୀ ଗୀତ କ୍ରମରେ ଭତ୍ରା ସମ୍ପ୍ରଦାୟର ଗୀତ ଶୁଣିବେ ସନ୍ଧ୍ୟା 6:30। ପରିବେଷଣ କରିବେ ଶିଳ୍ପୀ ମାୟାରାଣୀ ଭତ୍ରା ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ଗୀତ ଗଜଲ ରାତି 8:00 ଶିଳ୍ପୀ ସଲମା ଆଘା। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିବେ ରାତି 8:15। ପରିବେଷଣ କରିବେ ଶିଳ୍ପୀ ନିରୁପମ ପୁହାଣ ଓ ପାର୍ବତୀ ଜେନା। ସ୍ପୋର୍ଟସ୍ କ୍ୟାନ୍ ରାତି 8:30। ସ୍ପଟଲାଇଟ୍ ରାତି 9:16। କରେଣ୍ଟ ଆଫେୟାର୍ସ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଶିଳ୍ପୀ ଗିରିଜା ଦେବୀ, ଏଥିରେ ଶୁଣିବେ ରାଗ ଦେଶ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ

0: ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏହି ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
2: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କର ପରିଚୟ। ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯେଉଁ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯେଉଁମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯୋଉ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯେଉଁ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯୋଉ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି 2-3 ଅନ୍ୟ ବି ସ୍କିମ୍ ରଖୁଛି, କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021

0: ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା। ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7000ରୁ ପାଖାପାଖି 6500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ଡ ଲେବର, ସେମାନେ ଯୋଉ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚୁନିଟି ଯୋଗାଇ ପାରିବୁ।
1: ତେବେ ସାର, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50 କୋର୍ସର ଗୋଟେ ଲିଷ୍ଟ ଅଛି। ଆମର ଯୋଉ 50 ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼, ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୁ ଉପରେ କାମ କରନ୍ତି, ତ ବ୍ୟାମ୍ବୁ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରି ଦେଇଥାଉ। ଏଇ ଟାଇପ୍ର ପାଖାପାଖି ଆମେ 10-12 ଟ୍ରେଡ୍ ଆମେ ଦେଇଥାଉ। ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ୍ ଦେଇଥାଉ, ମିସ୍ତ୍ରୀ କାମ ଯୋଉଟା ସେଇଟା ବି ଆମେ ଦେଇଥାଉ। ଆମର ଯୋଉ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯୋଉ ପ୍ରୋଗ୍ରାମ୍ର ଷ୍ଟାଫ୍ ଯୋଉମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କଣ ହେଇପାରିବ, ସେ ଜାଗାରେ କୋଉଥିପାଇଁ ଲୋକ ଇଣ୍ଟରେଷ୍ଟେଡ୍ ଅଛନ୍ତି, କୋଉ କୋଉ ଟ୍ରେଡ୍, ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ୍ ଥାନ୍ତି, କିନ୍ତୁ ସିଲେଇ ଛାଡିକି ଆଉ କୋଉଥିପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଆଉ ସେଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ। ଏ ଦୁଇଟା ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ ଯୋଉ ଜାଗାରେ ବେନିଫିସିଆରୀ ମାନଙ୍କୁ ଆମେ ଏଇ ଜିନିଷର କଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କୋଉ କୋଉ ବେନିଫିଟ୍ ପାଇବେ।
1: ତେବେ ସାର, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍। ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ୍ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯୋଉ DIC ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ୍, ଗଭର୍ଣ୍ଣମେଣ୍ଟର ଯୋଉ ସ୍କିମ୍ ଗୁଡାକ ଆସୁଥାଏ, ସେଇ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋ ସିଷ୍ଟମ୍ରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ୍ ରହିଛି। ତ ଏଇ ଜାଗାରେ ଆମର ରୋଲ୍ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯୋଉ ଗୁଡାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତିକି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିଆରୀ ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ। ଠିକ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦଉଛୁ, ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିଆରୀ ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡାଏ ଆମର ବେନିଫିସିଆରୀ ଅଛନ୍ତି ଯୋଉମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯୋଉମାନେ ପଢୁଥିଲେ, ତାଙ୍କ ସାଙ୍ଗରେ ଯେମାନେ ବେନିଫିସିଆରୀ ତାଲିମ ହଉଥିଲେ, ତାଙ୍କୁ ବି ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରୀ ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ, ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ ଗ୍ରୁପ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ। ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ, ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ୍ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ୍ ଇଣ୍ଡିଆ କଣ ହଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି, ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କୋଉ କୋଉ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର ଯୋଉ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ ଯୋଉ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତିକି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟର ଯାଇକି ଏନଗେଜ୍ ହେଇକି ଗୋଟେ 10-4 ସେଇଠି ରହିକି କାମ କରିକି ପଳେଇ ଆସିବେ। ସେଇଟା

0: ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ୍ ଏଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, ଡିଆଇସି ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚ୍ୟୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ। ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ଭଳି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡୁଛି ଲୋକଙ୍କୁ। ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡ଼ିକି ଅନ୍ୟ ଏରିଆରେ ଅପରଚ୍ୟୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏହି ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମୋର ନାମ ଦୁର୍ଲଭି ହଂସ, ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ ଯୁକ୍ତ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ, ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ଜଣ ମହିଳା କାର୍ଯ୍ୟରତ ଅଛନ୍ତି। ଧର୍ମଗଡ଼ ବ୍ଲକର 21 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗ୍ର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ୍ ଇଣ୍ଡିଆ ମିଶନ ଆମକୁ ସଶକ୍ତ, ସ୍ୱାବଲମ୍ବୀ କରିଛି। ଏଣୁ ସରକାରଙ୍କୁ ଧନ୍ୟବାଦ।

0: ଶୁଣିଲେ ଆକାଶବାଣୀ ଭବାନୀ ପାଟନା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧାଙ୍ଗଡ଼ା ମାଝି। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: TLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।
6: नमस्कार, आकाशवाणी कटक आंचलिक संवाद पढ़ुचंती सत्यव्रत बेहुरा। मुख्य संवाद, मयूरभंज जिले में विभिन्न कार्यक्रम में जोगदेवाई आसंताकाली ओडिशा गस्तरे आसिबे राष्ट्रपति। कार्य अवहेला 128 जन डाक्तर विरोध में श्रृंखलागत कार्यानुष्ठान निमन्ते मुख्यमंत्री निर्देश। सहरांचल में पीएनजी व्यवस्था को त्वरान्वित करने राज्य सरकार पदक्षेप, ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀପୀଠ, ସାନ୍ତାଳୀ ହାଜି ଜାହେରା ଏବଂ

0: କୋଜାହେରାରେ ପ୍ରାର୍ଥନା କରିବେ। ରାଷ୍ଟ୍ରପତି ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି SLS ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତ ବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 99,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟରେ ବିଭିନ୍ନ ଡାକ୍ତରଖାନାରେ ଦୀର୍ଘ 5 ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା 128 ଜଣ ମେଡିକାଲ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କନ୍ଧମାଳ ପୁଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ସେବାରୁ ବହିଷ୍କାର କରିଛନ୍ତି। ଡାକ୍ତର ପାଣିଗ୍ରାହୀ 2012 ପରଠାରୁ ଅନଧିକୃତ ଭାବେ କାର୍ଯ୍ୟରେ ଅନୁପସ୍ଥିତ ରହିବା ସହ ନିର୍ଦ୍ଦେଶ ଅନୁପାଳନ କରିନଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ନୂତନ ଡାକ୍ତରଖାନା ଖୋଲିବା ସହିତ ଏହାର ଆଧୁନିକୀକରଣ କରୁଛନ୍ତି। ନିଯୁକ୍ତି ପାଇବା ପରେ କାର୍ଯ୍ୟରେ ଅନୁପସ୍ଥିତ ରହିବା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର 24 ଜିଲ୍ଲାର 707 ଦୁର୍ଗମ ଅଞ୍ଚଳରେ 4G ମୋବାଇଲ୍ ଟାୱାର ସ୍ଥାପନ ନିମନ୍ତେ ଜମି ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଲ୍ ଭାରତ ନୀତି ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ପାଇଁ BSNLକୁ 2,000 ବର୍ଗଫୁଟ ଜମି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ 294 ସ୍ଥାନରେ ଟାୱାର ସ୍ଥାପନ ପାଇଁ ଅନୁମତି ମିଳିସାରିଥିବା ଜଣାପଡ଼ିଛି। ସହରାଞ୍ଚଳ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ଅଧୀନରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ସାଧାରଣ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଘରୋଇ PNG ସଂଯୋଗ ବ୍ୟବସ୍ଥା ଉପଲବ୍ଧ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ LPG ବଦଳରେ PNG ବ୍ୟବହାର ଲାଗି ସୁବିଧା ଯୋଗାଇ ଦିଆଯିବ। ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବିତରଣ ନୀତି 2026କୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମିଶ୍ରଣ ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହରର କୋଣ ଅନୁକୋଣ ମୁଖରିତ ହୋଇଉଠିଛି। ଗତବର୍ଷର କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ା ରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରି ଶୁଭଲଗ୍ନରେ ବରାନୁଗମନ ଓ ବିବାହ ସମ୍ପର୍କ ସମ୍ପନ୍ନ ହେବ। ଶୀତଳଷଷ୍ଠୀ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ଅନନ୍ୟ ପରିଚୟ। ଶୀତଳଷଷ୍ଠୀରେ ଥାଳ ଉଠା, ପତର ପେଣ୍ଡି, ଗୁଆଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପାରମ୍ପରିକ ନୀତିକାନ୍ତି ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଭଦ୍ରକ ଜିଲ୍ଲା ଆରଡ଼ି ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ହରଗୌରୀଙ୍କ ବିବାହ ପାଇଁ ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ହରଗୌରୀଙ୍କ ବିବାହ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ଶିକ୍ଷକମାନେ ସଂଶୋଧନ କରି ଶ୍ରେଣୀଗୃହରେ ଶିକ୍ଷାଦାନ କରିବେ ବୋଲି ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାରୁ ଚଳିତ ବର୍ଷ ନୂଆ ବହି ପ୍ରକାଶିତ ହେବ ନାହିଁ। ଶିକ୍ଷକମାନେ ପାଠ୍ୟପୁସ୍ତକ

0: ସଂଶୋଧନ କରି ଶିକ୍ଷାଦାନ କରିବେ। ଆସନ୍ତା ବର୍ଷ ସଂଶୋଧିତ ପୁସ୍ତକ ଛପାଯାଇ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଥିବା ନିର୍ଦ୍ଦେଶିକା କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସକାଳ ସ୍କୁଲ୍ କରିବା ଲାଗି ନିଷ୍ପତ୍ତି ହୋଇଛି। ଜିଲ୍ଲାର ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା 20 ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଆସନ୍ତା 22 ଦିନ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଶିକ୍ଷକମାନଙ୍କ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମରେ ଅଗ୍ରଗତି ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା, କ୍ରୀଡ଼ା, ଜନଜାତି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଗତି କରିଥିବା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଦେଶରେ ଆସନ୍ତା 21 ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ 2 ଶିକ୍ଷାନୁଷ୍ଠାନକୁ ନିଟ୍ ପରୀକ୍ଷା ପରିଚାଳନା ଦାୟିତ୍ୱ ମିଳିଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ନିଟ୍ ପରୀକ୍ଷା ନିମନ୍ତେ ସ୍ୱତନ୍ତ୍ର ବୈଠକରେ ପରୀକ୍ଷା ଦିନ ମାଲକାନଗିରି ବସ୍ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ଏଥର କିଛି ସମ୍ବାଦ ସଂକ୍ଷେପରେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦରଗା ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସମ୍ପର୍କରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପୁରୁଣା ସହରରେ ହେଉଥିବା ରଥଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସୁପରିଚାଳନା ନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ, ଗଜପତି ଓ ବରଗଡ଼ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ମାଧ୍ୟମରେ ଅଭ୍ୟାସ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ବରଗଡ଼ ଜିଲ୍ଲାରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। କାର୍ଯ୍ୟରେ ଅବହେଳା ପାଇଁ 128 ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସହରାଞ୍ଚଳରେ PNG ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଦେବଦମ୍ପତିଙ୍କ ବିବାହ, ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିତ୍ତିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟପକ୍ଷରେ ମାତା ସତୀ ପର୍ବତରାଜ ହିମାଳୟଙ୍କର ଘରେ ଜନ୍ମ ନେଲେ। ପର୍ବତରାଜଙ୍କ ଘରେ ଜନ୍ମ ହୋଇଥିବାରୁ ହିଁ ସେ ପାର୍ବତୀ ନାମରେ ପରିଚିତ। ତାଡ଼କାସୁର ବିନାଶ ନିମନ୍ତେ ଶିବ ପାର୍ବତୀଙ୍କର ବିବାହ ଅନିବାର୍ଯ୍ୟ ବୋଲି ଦେବତାମାନେ କାମଦେବଙ୍କୁ ମହାଦେବଙ୍କର ଯୋଗଭଙ୍ଗ ପାଇଁ ଅନୁରୋଧ କରି ତାଙ୍କୁ ପଠାଇଦେଲେ। କିନ୍ତୁ ପ୍ରଭୁ ଶିବ କ୍ରୋଧିତ ହୋଇ ତ୍ରିନେତ୍ରରେ କାମଦେବଙ୍କୁ ଧ୍ୱଂସ କରିଦେଲେ। କିନ୍ତୁ ମାତା ପାର୍ବତୀ ଶିବଙ୍କୁ ପତି ରୂପରେ ବରଣ କରିବାକୁ ଘୋର ତପସ୍ୟା କଲେ। ତାପରେ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ

0: ଶିବ ବେଦୋକ୍ତ ମତରେ ବିବାହ କରିବାକୁ ସମ୍ମତ ହେଲେ। ଶେଷରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାର୍ବତୀ ଦେବୀଙ୍କ ସହ ଦେବଦେବ ମହାଦେବଙ୍କର ବିବାହ ସମ୍ପନ୍ନ ହେଲା। ପୁରାଣ ବର୍ଣ୍ଣିତ ଏହି ଆଖ୍ୟାନକୁ ଭିତ୍ତି କରି ଓଡ଼ିଶାର ଶୈବପୀଠମାନଙ୍କରେ ମହାଯୋଗୀ ମହେଶ୍ୱର ଆଉ ମାତା ଗୌରୀଙ୍କର ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବଟି ଶିବ ବିବାହ କିମ୍ବା ଶୀତଳ ଷଷ୍ଠୀ ଭାବରେ ଲୋକମାନସରେ ଖ୍ୟାତ। ପୁରୀର ଗ୍ରାମାଞ୍ଚଳମାନଙ୍କରେ ଏହି ଉତ୍ସବଟି ନିମନ୍ତ୍ରଣ ଦିଅଁ ବିବାହ ଆଉ ଶୀତଳ ଷଷ୍ଠୀ କ୍ରମରେ ପାଳିତ ହେଉଥିବା ବେଳେ ପୁରୀ ସହର ଓ ଆଉ କିଛି ଅଞ୍ଚଳରେ ନିମନ୍ତ୍ରଣ ଦିଅଁ ବିବାହ ଶୀତଳ ଷଷ୍ଠୀ ଗୁଆଲି ସାତମଙ୍ଗଳା ଆଦି କ୍ରମରେ ପାଳିତ ହେଉଥିବା କଥା ଗବେଷକମାନେ କହିଥାନ୍ତି। ତେବେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଏହି ଉତ୍ସବଠାରୁ ସମ୍ବଲପୁର ସହରରେ ପାଳିତ ଶୀତଳ ଷଷ୍ଠୀ ଯାତ୍ରା ଅନେକ କାରଣରୁ ନିଆରା ଆଉ ସ୍ୱତନ୍ତ୍ର। ଏଠାରେ ପାଳିତ ବିବାହ ଉତ୍ସବରେ ଆକର୍ଷଣୀୟ ଦିଗଟି ହେଉଛି ଅନୁସୃତ ରୀତିନୀତି। ମଣିଷ ସମାଜରେ ଅନୁଷ୍ଠିତ ବାହାଘରକାଳୀନ ପାଳିତ ପାରମ୍ପରିକ ଚଳଣୀ ବା ବିଧି ଦେବବିବାହ କାଳରେ ବି ଅବିକଳ ଭାବରେ ପାଳନ କରାଯାଇଥାଏ। ସେଥିପାଇଁ ଏହା ଦେବଦମ୍ପତିଙ୍କର ମାନବୀୟ ଲୀଳା ବୋଲି କୁହାଯାଇଥାଏ। ଆମ ରାଜ୍ୟ ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକ ଭାଇମାନଙ୍କର ଧରଣୀ ଏବଂ ବୃଷ୍ଟି ସହିତ ରହିଛି ଅଖଣ୍ଡ ସମ୍ପର୍କ। ପ୍ରଚଣ୍ଡ ରୌଦ୍ରତା ପରେ ଉତ୍ତପ୍ତ ଧରଣୀ ଏହି ଯାତ୍ରା ସମୟରେ ପ୍ରବାହିତ ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ଶୀତଳ ହୋଇଥାଏ। ସେଥିପାଇଁ ଏହାର ନାମ ହୁଏତ ଶୀତଳ ଷଷ୍ଠୀ। ଆଉ ଏଥିପାଇଁ ଏହି ପର୍ବର ମୁଖ୍ୟ ତିଥିଟି ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ଥାଳି ଉଠା କାର୍ଯ୍ୟକ୍ରମରୁ। ସେଦିନ ପଡ଼ାର ବାସିନ୍ଦାମାନେ ଏକାଠି ହୋଇ ନିର୍ବାଚନ କରିଥାନ୍ତି କନ୍ୟା ପିତାମାତାଙ୍କର। ପ୍ରଥା ମୁତାବକ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ଏହି ବିବାହୋତ୍ସବରେ ଅନ୍ୟତମ ପର୍ଯ୍ୟାୟଟି ହେଉଛି ପତ୍ରପେଣ୍ଡି ଯାତ୍ରା। ଶିବଙ୍କର ପିତା କନ୍ୟା ପିତାଙ୍କ ଘରକୁ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କୁଣିଆ ହୋଇ ଯାଆନ୍ତି ଏବଂ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଶିବ ପାର୍ବତୀଙ୍କର ବିବାହର ସହମତି ନିମନ୍ତେ ସରସି ବା ଶାଳପତ୍ର ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ବିବାହୋତ୍ସବର ଲଗ୍ନ ସ୍ଥିର ହେବା ପରେ ସବୁ ଦେବଦେବୀଙ୍କୁ ଗୁଆ ଆଉ ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରାକୁ ଗୁଆଗୁଣ୍ଡା ଯାତ୍ରା ବୋଲି କୁହାଯାଇଥାଏ। ଦେବ ନିମନ୍ତ୍ରଣ ସରିଲା ପରେ କନ୍ୟା ପକ୍ଷ ସାଧାରଣ ଚଳଣୀ ଅନୁସାରେ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ତାପରେ ଅନୁଷ୍ଠିତ ହୁଏ ଗଣ୍ଠଲା ଖୋଲା ପର୍ବ। ଏହାକୁ ମଧ୍ୟ ଗଣ୍ଠଲା ହିଟା ବା ସମ୍ବନ୍ଧ ତୁଟାଇବା କୁହାଯାଇଥାଏ। ପଞ୍ଚମ ଦିନ ସକାଳୁ ପୂର୍ବବର୍ଷ କନ୍ୟାଦାନ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗଣ୍ଠଲି ଫିଟା ପ୍ରଥା ସମ୍ପନ୍ନ କରନ୍ତି। ସେହିଦିନ ରାତ୍ରକାଳରେ ପ୍ରଭୁ ମହେଶ୍ୱର ସୁସଜ୍ଜିତ ହୋଇ ବରଯାତ୍ରୀଙ୍କ ମେଳରେ ବାଦ୍ୟ ସଙ୍ଗୀତ ନୃତ୍ୟ ଆଉ ବାଣ ରୋଷଣୀ ମଧ୍ୟରେ ପଟୁଆରରେ ଯାଇ କନ୍ୟା ଘରେ ପହଞ୍ଚିଥାନ୍ତି। କନ୍ୟା ପିତା ସାଦରେ ସଭିଙ୍କୁ ସ୍ୱାଗତ କରିଥାନ୍ତି ଏବଂ ତାଙ୍କ ଗୃହରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବିବାହ ମଣ୍ଡପରେ ବୈଦିକ ରୀତିରେ ବିବାହ କର୍ମ ସମାପନ ହୋଇଥାଏ। ଶ୍ରୀ ଶଙ୍କର ଆଉ ଦେବୀ ଗୌରୀଙ୍କର ବିବାହ କାର୍ଯ୍ୟ ସମାପ୍ତ ହେଲା ପରେ ଯାଇ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବାହୁଡ଼ା ଯାତ୍ରାର ପଟୁଆର। ତାପରେ ସପ୍ତମୀ ଦିନ ପୂର୍ବାହ୍ନରେ ଆରମ୍ଭ ହୁଏ ନଗର ପ୍ରଦକ୍ଷିଣ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନର ପର୍ବ ଆକର୍ଷଣୀୟ ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା। ଶିବ ପାର୍ବତୀଙ୍କର ବିବାହ ଏକ ଲୋକାଚାରର ପର୍ବ ହୋଇନାହିଁ, ଏଥିରେ ଧର୍ମ ପ୍ରକୃତି ଆଉ ବିଜ୍ଞାନର ମଧୁର ସମନ୍ୱୟ ଲକ୍ଷଣୀୟ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେବଦମ୍ପତିଙ୍କ ବିବାହ। ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

ସେସେ ମୁଖ୍ୟ ଖବର ଫେରିଖାଏ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା ଗଜଗଜଉଛି ପଶ୍ଚିମ ଓଡ଼ିଶା। ଆଇବା କାଏଲ ଦୁଇଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍ ରାଷ୍ଟ୍ରପତି। ନୂଆଦିଲ୍ଲୀର ଆଇବା କାଏଲ PMVBRY ଯୋଜନା ଥି ପ୍ରୋତ୍ସାହନ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ। ଆଉ ବହୁତ ସମୟ ଧରିକରି ଡାକ୍ତରଖାନାନ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କ ବିରୋଧ କଡ଼ା ଆଭିମୁଖ୍ୟ ନେଇଛନ୍ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ. ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା. ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ. PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି. ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାରମ୍ପରିକ ପଦ୍ଧତିଗୁଡ଼ିକ ବିଫଳ ହେଉଥିବା କ୍ଷେତ୍ରରେ ନବସୃଜନ ସମାଧାନର ପନ୍ଥା ପ୍ରଦାନ କରିପାରିବ. ପ୍ୟାରିସ୍ରେ ଭିଭାଟେକ୍ 2026 ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ଡିଜିଟାଲ ଆର୍ଥିକ କାରବାର, ଆର୍ଥିକ ସମାବେଶୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଯୁକ୍ତି ଆଧାରିତ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି. ଭାରତର ମହାକାଶ ପ୍ରଯୁକ୍ତି ଏବଂ ପରମାଣୁ ଶକ୍ତି କ୍ଷେତ୍ରର ସଫଳତା ମାଧ୍ୟମରେ ମାନବ ଦକ୍ଷତାର ସୀମା ବ୍ୟାପକ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି. ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୁଗମ ହେବା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଦୃଷ୍ଟିକୋଣ ନେଇ ଭାରତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାର୍ଯ୍ୟ କରୁଛି. ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଏହା ଅଧିକ ଗତିଶୀଳ କରିବ. ବିଶ୍ୱସ୍ତରୀୟ ଗବେଷକ ଏବଂ ନିବେଶକଙ୍କୁ ଭାରତ ସହିତ

କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ୟାରିସରେ ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ସାମୁଦ୍ରିକ ଭିତ୍ତିଭୂମି, ଉତ୍ପାଦନ, କୃତ୍ରିମ ବୁଦ୍ଧିମତା ଏବଂ ସ୍ଥାୟିତ୍ୱ ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକ ପରେ ଆକାଶବାଣୀ ସହ ଆଲୋଚନା କାଳରେ କେତେକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରିବା ସହ ସମ୍ପର୍କ ବୃଦ୍ଧି ନେଇ କମ୍ପାନୀ ତରଫରୁ ଗ୍ରହଣ କରାଯିବାକୁ ଥିବା ଯୋଜନା ଉପରେ ସୂଚନା ପ୍ରଦାନ କରିଛନ୍ତି। ବେନୋଇଟ୍ ବାଜିନ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍ଥ ଗୋବେନ୍ କହିଛନ୍ତି, ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ ରପ୍ତାନୀ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିଛି। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଶକ୍ତି ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କ କମ୍ପାନୀ ନିବେଶ କରିବା ପାଇଁ ବିଚାର କରୁଛି ବୋଲି ସେ ସୂଚନା ଦେଇଛନ୍ତି। ମିଷ୍ଟ୍ରାଲ୍ ଏଆଇର ସିଇଓ ଆର୍ଥର ମେନକ୍ସ କହିଛନ୍ତି, ଭାରତୀୟ ଭାଷା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାରେ ସହଭାଗୀ ହେବାକୁ ତାଙ୍କ କମ୍ପାନୀ ଆଗ୍ରହ ପ୍ରକାଶ କରିଛି। ସିଏମ୍ଏ ସିଜିଏମ୍ର ଅଧ୍ୟକ୍ଷ ତଥା ସିଇଓ ରୋଜାଲ୍ଡ ସାଦେ କହିଛନ୍ତି, ଭାରତ ଜାହାଜ ନିର୍ମାଣ କ୍ଷେତ୍ରରେ ଦ୍ରୁତ ବିକାଶ କରୁଛି। ଭାରତୀୟ ଜାହାଜ ନିର୍ମାଣ କ୍ଷେତ୍ର ସହ ମିଳିତ ଭାବେ 6 ଏଲ୍ଏନ୍ଜି ଚାଳିତ ଜାହାଜ ନିର୍ମାଣ ପାଇଁ ତାଙ୍କ କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ବୈଠକରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ସମବାୟ ରପ୍ତାନୀକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରି ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୈଠକରେ ପ୍ରସ୍ତାବିତ ଭାରତୀୟ ସମବାୟ ବ୍ୟାଙ୍କ ଏବଂ ଭବିଷ୍ୟତରେ ସମବାୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହାର ଭୂମିକା ଉପରେ ଆଲୋଚନା ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପଗୁଡ଼ିକର ଅଗ୍ରଗତିଗୁଡ଼ିକ ଉପରେ ବୈଠକରେ ସମୀକ୍ଷା କରାଯାଇଛି। ସାଇବର ଠକେଇକୁ ପ୍ରତିହତ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସହ ସମ୍ମିଳିତ ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ନିଶାମୁକ୍ତ ପରିସର ଅଭିଯାନ ଅଧୀନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଉପରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସିପି ରାଧାକ୍ରିଷ୍ଣନ ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଭାରତ ଗଠନରେ ଅଧିକରୁ ଅଧିକ ସାମିଲ ହେବା ସହ ନିଶା ବ୍ୟବହାର ବିରୁଦ୍ଧରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ଚଳିତ ବର୍ଷ ଆରମ୍ଭରେ ବିଶ୍ୱବିଦ୍ୟାଳୟରେ ନିଶାମୁକ୍ତ କ୍ୟାମ୍ପସ୍ ଅଭିଯାନ ଏବଂ ଇ ପ୍ରତିଜ୍ଞା ପ୍ଲାଟଫର୍ମର ଶୁଭାରମ୍ଭ ଉପରେ ଏହି ଅବସରରେ ଲୋକପାତ କରିଛନ୍ତି। 53,000 ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ସାମୂହିକ ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ ପରିସର ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏଭଳି ପଦକ୍ଷେପ ଏକ ସୁସ୍ଥ, ସଶକ୍ତ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15,00,000 ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ସଚ୍ଚୋଟତା ଏବଂ ଦକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁକ୍ତ ଓ ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ପରିବେଶ ତଥା ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ
କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ନିର୍ଦ୍ଦେଶକ ଜେନେରାଲ ଅଭିଷେକ ସିଂ ବୈଠକରେ ସୂଚନା ଦେଇ କହିଛନ୍ତି, ପରୀକ୍ଷାର ସୁଗମ ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ, ରାଜ୍ୟ ପୁଲିସ୍ ବିଭାଗ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ଏନ୍ଟିଏ

0: ସମନ୍ୱିତଭାବେ କାର୍ଯ୍ୟ କରୁଛି। ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧି, ଜାତୀୟ ପରୀକ୍ଷଣ ସଂସ୍ଥା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ ଜଙ୍ଗଲ ଏବଂ ପ୍ରାକୃତିକ ପରିସଂସ୍ଥାନର ସୁରକ୍ଷା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଝାଡ଼ଖଣ୍ଡ ଭଳି ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ଭରି ରହିଛି ଏବଂ ଏହାର ସଂରକ୍ଷଣ କରାଯିବା ଉଚିତ। ଜଙ୍ଗଲ ଅଞ୍ଚଳ ନିକଟରେ ପଥର ଖଣି ଏବଂ ପଥର କ୍ରସର ସ୍ଥାପନ ନେଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ମାମଲାର ଯାଞ୍ଚ କରିଛନ୍ତି। ହାଇକୋର୍ଟଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ ସହ ଏହି ଆବେଦନ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଜଙ୍ଗଲ ପରିସୀମାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱ ପରେ ପଥର ଖଣି ଏବଂ ପଥର କ୍ରସର କାର୍ଯ୍ୟକୁ ସୀମିତ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ଅନୁସୂଚିତ ଜାତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ରେକର୍ଡ ପରିମାଣ ବୃଦ୍ଧି ପାଇଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି। ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନା ଅଧୀନରେ ଅନୁସୂଚିତ ଜାତିର 47 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 6,208 କୋଟିରୁ ଅଧିକ ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 5,75,000କୁ ବୃଦ୍ଧି ପାଇଛି। ଏହି ବୃତ୍ତି ଯୋଜନା ଅଧୀନରେ ସରକାର 26 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 562 କୋଟି ଟଙ୍କାରୁ ଅଧିକ ରାଶି ବୃତ୍ତି ବାବଦରେ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରୁଷର ମସ୍କୋ ସହରର ଦକ୍ଷିଣ ପୂର୍ବ ଅଞ୍ଚଳସ୍ଥିତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ମସ୍କୋର ମେୟର ସର୍ଗେଇ ସୋବାୟାନିନ୍ କହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମସ୍କୋର ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏପରିକି ରୁଷର ରୋସ୍ତବ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ର 555 ଡ୍ରୋନ୍କୁ ପ୍ରତିରୋଧ କରାଯାଇ ନଷ୍ଟ କରିଦିଆଯାଇଛି। ଆକ୍ରମଣ ପରେ ମସ୍କୋର 4 ବିମାନ ବନ୍ଦରକୁ ଉଡ଼ାଣରୁ ବନ୍ଦ ରଖାଯାଇଥିବା ରୁଷର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। ରୁଷର ସରକାରୀ ଗଣମାଧ୍ୟମ କହିଛି ଚଳିତ ବର୍ଷର ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମେରିକାର ଆଟଲାଣ୍ଟା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ 9:30 ଆରମ୍ଭ ହେବ। 12:30 ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଲସ୍ ଆଞ୍ଜେଲସ୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ବୋସ୍ନିଆ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଗ୍ରୁପ୍ ଏ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କଲମ୍ବିଆ 3-1 ଉଜ୍ବେକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍ ଏଲ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ପାନାମାକୁ 1-0 ଘାନା ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ, କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। 3 ଦିନିଆ ଏହି ପ୍ରଦର୍ଶନୀରେ 35 ବିଭାଗୀୟ ଷ୍ଟଲ୍ ସ୍ଥାପନ

0: ରଖାଯାଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଉପରେ କହିଥିଲେ।
1: ପ୍ରଥମ ଥର ପାଇଁ 2 ବର୍ଷ ହବ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାରର 2 ବର୍ଷ ପୂର୍ତ୍ତି ହେଇଛି। ବିଗତ ବର୍ଷ 1 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମମାନେ ଆସିଥିଲୁ, ଆମର ପ୍ରୋଗ୍ରେସ କାର୍ଡ ଧରିକରି 2 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ 2 ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯେଉଁ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହେଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରିଛୁ। 2 ବର୍ଷର ଯେଉଁ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସାହିତ୍ୟ ରଚନା ହେଇଛି ସେଟା ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ, 21ଟା ମୂଳ ପ୍ରତିଶ୍ରୁତି, ଯେଉଁ ପ୍ରତିଶ୍ରୁତି ଓଡ଼ିଶାର ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଆହୁରି 800 ଟଙ୍କା ରାଜ୍ୟର ରାଜ୍ୟକୋଷରୁ ଦେଇକରି ଆମେ ବସ୍ତୁତ ଓଡ଼ିଶାରେ ଧାନ ବିକ୍ରିତାକୁ 2300 ଟଙ୍କାରୁ ବଢ଼େଇକରି 3100 ଟଙ୍କାରେ ପହଞ୍ଚେଇଲୁ ଏବଂ ଏ ନିଷ୍ପତ୍ତି ଭାରତ ବର୍ଷର ପ୍ରଥମ ରାଜ୍ୟ ହେଲା ଓଡ଼ିଶା ଯେଉଁ ରାଜ୍ୟ 3100 ଟଙ୍କା ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରୁତି ଥିଲା ମା ମାନଙ୍କୁ, ଭଉଣୀ ମାନଙ୍କୁ ଯେଉଁମାନେ 18 ବର୍ଷରୁ ଅଧିକ ହୋଇଛନ୍ତି ସୁଭଦ୍ରା ଯୋଜନା ମାଧ୍ୟମରେ 5 ବର୍ଷରେ 50,000 ଟଙ୍କା, ଗୋଟିଏ ବର୍ଷରେ 10,000 ଟଙ୍କା, 2ଟା କିସ୍ତିରେ ତାର ମଧ୍ୟ ଚତୁର୍ଥ କିସ୍ତି ଆମେ ମା ଭଉଣୀ ମାନଙ୍କୁ ପ୍ରଦାନ କରି ସାରିଲୁଣି।
0: ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା, ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10 KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲାରେ ଅନୁଷ୍ଠିତ ବୈଠକରେ ସେ କହିଥିଲେ, ବିକଶିତ ଗାଁ, ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉତ୍ସବରେ 2023-24 ବର୍ଷ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାରର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ ପାଲଟିଛି। 2 ଯୁବ ହକି ଖେଳାଳିଙ୍କ ସଫଳତା, ନିକଟରେ ସମ୍ପନ୍ନ ଅଣ୍ଡର-18 ଏସିଆ କପ୍ ହକି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅର୍ମାନ ଲାକ୍ରା ଓ ସୁଇଟି କୁଜୁରଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦିନା ଦସ୍ତଗିର ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଖେଳାଳିଙ୍କ ଏହି ସଫଳତା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।

0: ଗାଁ ଦୁକାନ ମାନେ ହେଲା, ଇତାର ଦ୍ୱାରା ଲୋକମାନେ କୁକୁଡ଼ା ଆର୍ ପାଳନ ନାଇଁ କରବାର୍ ନା। ତ ଆମେ କେନ୍ତା କରି ଘରେ ଦେଶୀ କୁକୁଡ଼ା ପାଳନ କର୍ମା, କେନ୍ତା କରି ଯତ୍ନ ରତନ କଲେ କୁକୁଡ଼ା ବଢ଼ି ପାର୍ବା, ସେ ବିଷୟରେ କହିବା ଲାଗି ଆଜି ଆମର ବୈଠକକେ ଅବସରପ୍ରାପ୍ତ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ପଦ୍ମନିଧି ପ୍ରଧାନ ଆଜ୍ଞା ଆସିଛନ୍। ତ ଆଜ୍ଞା ସାଙ୍ଗେ ଆମେ କଥାବାର୍ତ୍ତା କର୍ମା ଯେ କେନ୍ତା କରି ଆମେ ଦେଶୀ କୁକୁଡ଼ା ପାଳନ କର୍ମା। ପ୍ରଧାନ ଆଜ୍ଞା ଜୁହାର।
1: ଜୁହାର
0: ଆଜ୍ଞା। ପ୍ରଥମ କରି କହନ୍, ଆମର ଯେନ୍ ଗାଁ ମାନଙ୍କରେ ଯେନ୍ ଲୋକମାନେ ଅଛନ୍, ଗାଁ ଗହଳିରେ ଯେନ୍ ବାସ କରୁଛନ୍, ସେମାନେ କୁକୁଡ଼ା ପାଳନ କରିବା ଲାଗି ବହୁତ ଆଗ୍ରହୀ ଆଜ୍ଞା। ତ ଆମେ ଯଦି ଦେଶୀ କୁକୁଡ଼ା ପାଳନ କର୍ମା, କେନ୍ତା କରି ପାଳନ କଲେ ଏଇ କୁକୁଡ଼ା ପାଳନ ଠିକ ହିସାବରେ ହେଇପାରବା, ସେ ବିଷୟରେ କହନ୍ ଆଜ୍ଞା।
1: ଯା ଭଲ କଥା ଗୋଟେ ପଚାରିଲେ। କାଁଟା ହଉଛି ବେଲେ ଆମର କଳାହାଣ୍ଡି କୋରାପୁଟ ବଲାଙ୍ଗୀର ଜିଲ୍ଲା ମାନଙ୍କରେ ବେଶୀ ମାନେ ଗୋରସ କେ ଭଲ ନେଇ ପାନ୍। ଯେନ୍ତା କଟକ ପୁରୀ ଗଲେ କାଣା ଗୋଟେ ପର୍ବ ହେଲେ ତୁଇ ମିଠା ଖୁଇଲେ ବିକୁବି କହିସନ୍, କିନ୍ତୁ ଆମର ଆଡ଼େ କହିଲେ ତୁ କୁକୁଡ଼ା ଗୋଟେ ପଟେ ମାରବୁ କାଁ ବୋଲି ପଚାରିସନ୍। ସେଥିର୍ଲାଗି ଆମର ତି କୁକୁଡ଼ା ଆର୍ ଖାସ ଇଟା ମାନେ ମାଂସ କାଜେ ଆମର ପ୍ରିୟ। କାଣା କି ସକାଳୁ ଯାଇକିରି ଓଡ଼ା ଝିଟି କରି ପାଞ୍ଚଟା ଟେଙ୍ଗନା ମାଛ ଧରିଲେ ପୁଣି ଆମେ ଭାରି ସର୍ଦା। ହେତିର୍ ଲାଗି ଆମର ସାଇଡ଼ରେ କୁକୁଡ଼ା ଚାଷ କେ ଲୋକ ମାନେ ବେଶୀ ଭଲ ପାଇସନ୍। ଆର୍ ଦେଶୀ କୁକୁଡ଼ା ଯେନ୍ ରକମର ଉନ୍ନତି ହେସି ଆର୍ ପଇସା ଆମେ ପାଇସୁ, ସେଟା ତୁମେ ଆଶ୍ଚର୍ଯ୍ୟ ହେଇଯିବ କହିଲେ। ସେଟା କାଣା ହେସି ନା, ସତ କଥା କହିବାକୁ ଗଲେ ଇ ଦେଶୀ କୁକୁଡ଼ା ମନେକର ଜଣେ ପାଞ୍ଚଟା କି ଦଶଟା ରଖଲା, ଗୋଟେ କୁକୁଡ଼ା କାଣା ହେସି ନା ବରଷକେ 40-45 ଅଣ୍ଡା ଦେସି। ସେ 45 ଅଣ୍ଡା ବରଷକେ 3 ଅଣ୍ଡା ଦବା, ହେଟା ଦେଲେ କାଣା ହେସି ସେଟାକେ ଯଦି ଫୁଟେଇ ଦେଲ 45 ଅଣ୍ଡା 20 ଗଞ୍ଜା ଗଲା ଆର 20 ମାଇ। ସେ 20 ମାଇ କେ ଯଦି ଆମେ ଦାନ୍ତ ମୁଣ୍ଡ ଚାବିକି ରଖିଦେମୁ ଦେଢ ବରଷ ପର୍ଯ୍ୟନ୍ତ ରହିଗଲୁ, ତେନେ ଆମକେ ଯେନ୍ ଛୁଆ ମାନେ ହେବା ଆମେ ହିସାବ ନାଇଁ କରିପାରୁ, ଆମେ ଗଣି ନେଇ ପାରୁ, ଏନ୍ତା ହେଇଯିବା। ତମେ ତେନେ କାଁ କରବ ନା, ଦିନକେ ଗୋଟେ ଲେଖା କୁକୁଡ଼ା ବିକିବ। ସେଥିର୍ ଲାଗି ଦେଶୀ କୁକୁଡ଼ା ଏନ୍ତା ଲାଭ ଅଛେ, ଲୋକ ଭଲ ପାଏସନ୍। ବଜାର ଗଲେ ପୁଣି ଦେଶୀ କୁକୁଡ଼ା ମାଂସର ଦାମ ବେଶୀ, ସେଥିର୍ ଲାଗି କୁକୁଡ଼ା ପାଳନ କରିବାଟା ଆମର ନିହାତି ଦରକାର। ଆଜି ଗାଁ ଗହଳିରେ ଲୋକମାନଙ୍କର ଏଇଟା ସବୁଠୁ ସହଜ ଉପାୟ ହେଲା।
0: ତ ଆଜ୍ଞା, ଆପଣ ତ ଦେଶୀ କୁକୁଡ଼ା ପାଳନ କଥା କହିଲେ, ଗୋଟେ କଥା କହନ୍, ଆମେ ତ ଦେଶୀ କୁକୁଡ଼ା ପାଳନ କରମୁ, ତ ତାର୍ ଲାଗି ଗୋଟେ ଘର ଦରକାର ଆଜ୍ଞା, ଆଉ ତାର୍ ଲାଗି ଗୋଟେ ଖାଇବା ଜିନିଷ ଦରକାର। ତ ଯେନ୍ମାନେ ବି ଦେଶୀ କୁକୁଡ଼ା ପାଳନ କରିବା ଲାଗି ଚାହୁଁଛନ୍, ସେମାନେ କେନ୍ତା କରି କୁକୁଡ଼ାକେ ରଖିଲେ ଠିକ୍ ହିସାବରେ ବଢ଼ିପାରବେ, ଆଉ କାଁ ଖାଦ୍ୟ ଦେଲେ କୁକୁଡ଼ା ମାନେ ଧୀରେ ଧୀରେ ବଢ଼ିକରି ଆମେ ତାକେ ବିକ୍ବାର ହିସାବ ହେଇପାରବା, ସେ ବିଷୟରେ କହୁନ ଆଜ୍ଞା।
1: ଆମେ କୁକୁଡ଼ା ମାନଙ୍କ ସତ କଥା କହିବାକୁ ଗଲେ ଦେଶୀ କୁକୁଡ଼ା କିଛି ଖାଇବାକେ ନାଇଁ ଦେବାର, ସେମାନେ ଚରି ବୁଲି କରି ଆସନ୍। ଘର କଥା ହେଲା କାଣା, ଆମେ ଘର ସାଇଡ଼ରେ ଛୋଟିଆ ଘର ଗୋଟେକେ ହାତେ ଲମ୍ବା ଆର ହାତେ ଚଉଡ଼ାର ଗୋଟେ ଗୋଟେ କୁଠରୀ କରିଦେବ, ଛାନ୍ ଛାନ୍ଟା ମାଟି ଖଣ୍ଡେ ଲେସି କରି ଗୋଟେ ଗୁଡ଼ା ମାନେ କରିଦେବ। ଗୁଡ଼ା କରିଦେଲେ କାଣା ହେସି, ଯେନ୍ କୁକୁଡ଼ା କର୍କରେସି କାଁଟା ହେସି ନା, କୁକୁଡ଼ା ସେତେବେଳେ ଅଣ୍ଡା ଦେଇ ବୋଲି ଜାଗା ଖୋଜି ବୁଲ୍ସି। ତମମାନେ କିଛି ବୁଝି ନେଇ ପାର, କେନ୍ ଖତ ଗଦାତି କେନ୍ ପିଆଲ ଗଦାତି ସେନେ ପୁଣି ଅଣ୍ଡା ଦେଇ ଦେସନ୍। ସେତେବେଳେ କର୍କର ହେବା, ତମେ ତାର ଘର ଠିକ କରିଦେଇଥିବ, କୁକୁଡ଼ା ସେ ଭିତରକେ ଯିବା ଆର୍ ତଳେ ଗୋଟେ ତେଲେନ ବାଗିରି ଗୋଟେ ରଖିଦେଇଥିବ, ନହେଲେ ଖଣ୍ଡେ ଗାତ ବାଗିରି ଖୋଳି ଦେଇଥିବ, ଖୋଳି ଦେଇକିରି ତାହେଲେ ଚଷୁ ଟିକେ ପକେଇ ଦେଇଥିବ। ସେନେ କାଣା କରବ, ତମେ ଯେତେବେଳେ କର୍କରେବା କୁକୁଡ଼ା, ଗୋଟେ ଅଣ୍ଡା ଗୋଟେ ଘିନି ଆଣିବ ବଜାରରୁ, ଧଳା ଅଣ୍ଡା ଗୋଟେ କୁକୁଡ଼ା ଅଣ୍ଡା ଗୋଟେ ରଖିଦେବ, ନାଇଁ ତ କୁକୁଡ଼ା ଅଣ୍ଡା ପୁଣି ନାଇଁ ପାଇଲେ ଗୋଟେ ଗୁଲା ପଥର ଟି ଚାଉଳ ଟିକେ ବାଟିକି ତାକେ ଗୋଳେଇ ଦେଲେ ଅଣ୍ଡା ବାଗି ଦିଶବା, ହେଟାକେ ଯଦି ତମେ ରଖିଦେବ ହେନେ ସେ କୁକୁଡ଼ା ହେବା ଏଇଟା ମୋର ଅଣ୍ଡା ଲାଗି ଲାଗିକିରି ଅଣ୍ଡା ଦି ତେଲ ଚାଲୁଥିବା। ଯେନ୍ତା କୁକୁଡ଼ା ବାହାର ସାଇଡ଼ରୁ କେନ୍ଠାନେ ଡିଷ୍ଟର୍ବ ନାଇଁ ହେଇକି, କେନ୍ଠାନେ ଅସୁବିଧା ନାଇଁ ହେଇକି, କିଏ ନାଇଁ ଦେଖିପାରନ୍, ବେଲେ କୁକୁଡ଼ା ଅଣ୍ଡା ଦି ଚାଲିଥିବା ନା 15 ଯିବା, ତେନ୍କେ ସେ କୁକୁଡ଼ା କାଁ କର୍ବା ଉଷମାବା। ଯେନ୍ ଉଷମାବା କଥାଟା କାଣା ହଉଛେ ନା, ବଡ଼ କୁକୁଡ଼ା ହେଲେ 15 କୁକୁଡ଼ା ଅଣ୍ଡା ଧରିପାରବା, ଛାନ୍ କୁକୁଡ଼ା ହେଲେ 6-7 ଧରିପାରବା। ଯଦି 15 ଅଣ୍ଡା ଦି ଦେବ ବେଲେ ଭୁଲେଇ ଯିବା ପଦାଟା ମାନେ, ତେଣୁକରି କାଁ କରିବ, ଛୋଟ କୁକୁଡ଼ା ହେଇଥିଲେ 4-5 ଅଣ୍ଡା ଦେବ, 6 ଅଣ୍ଡା ଦେବ, ବାକି ଅଣ୍ଡାକେ ତମେ ଖାଇଦେବ। ଆରୁ ତାର ଖାଦ୍ୟ କାଜେ ତମେ ଚିନ୍ତା କରବାର କିଛି ନାହିଁ ନା, ଖାଦ୍ୟ ତ ସେଆଡ଼େ ଚରି ବୁଲିକରି ଆସି। ଆର୍ ତମେ ଯଦି ବେଶୀ ଭଲ କରି ରଖବାର କଥା ହେଲେ 2-3 ଜିନିଷ ମନେ ରଖ, ତମେ ଘର ପାଖରେ ଖତ ଗଦା ଥିବା, ଗୋବର ଗଦା ଥିବା, ଯେନ୍ଠାନେ ତମେ ଖରିକିନା ମାସ ସେନ୍ଠାନେ ମଇଳା ପାଣି ପଡ଼ିଥିବା, ସେନେ କାଣା କରବ, ଟିକେ ଗୁଡ଼ ପାଣି ଟିକେ କି ବିଷୟରେ ଟିକେ ମାଛ ପାଣି ଟିକେ ଝେଟି ଦେଲେ ମାଛି ବସବା ହେନେ। ଖତ ଗଦାରେ ଦେଖିବ କୁକୁଡ଼ା ମାନେ କୋଡ଼ି ବୁଲୁଥିସ, ତମେ କାଣା କରବ ନା, ଗୁଡ଼ ପାଣି ଟିକେ ପକେଇଦେବ, ଗୋଟେ ଦିନ ଛାଡ଼ିଦେବ, ହେନେ ମାଛି ବସବା, ମାଛି ମାନେ ହଗବା, ସେନେ ଅଣ୍ଡା ହେବା, ତାକେ ଢାବି ଦେବ, ଢାବି ଦେଇ ସାରିଲା ପରେ ଦେଖବ 7 ପରେ କାଢ଼ିଲା ପରେ କେନ୍ତା ହୁଡ଼ୁମିଲିଆ ଆଡ଼ିକି ମୀରା ମାନେ ହେଇଯାଇଥିବେ, ହେଟା ମାନେ ଖାଇଲେ ତମେ କାଣା ଦେଖବ କୁକୁଡ଼ା ମାନେ ଝୋପ ଝୋପ ପଡ଼ସନ୍। ସେଟା କାଣା 2 ଜାଗାରେ କରିଥିବ, 7 ଗଲା ପରେ ଆର୍ ଗୋଟେ ଜାଗାକେ ବଦଳେଇ ଦେବ, ଆର୍ କାନେ କରିଦେଇଥିବ, ନାଇଁ ତ ତମେ କାଣା କରବ, ଇ ଯେନ୍ ଢେକୁନ୍ ଜାଣିଥିବ ତମେ, ଢେକୁନ୍ ଢେକୁନ୍ ମାନେ କାଣା କରବ, ଢେକୁନ୍ ମାଟି ଟିକେ ଆଣିବ, 8-10 ହାଣ୍ଡି ହଉ ସେ ଟିଣ ହଉ କାଁ କାଁଟା ମନେକରି ପାଣି ଟିକେ ଛିଟିକରି ଢେକୁନ୍ ମାଟି ଟିକେ ପକେଇ ଦେଇଥିବ, ଆର୍ 8-10 କରିଦେଇଥିବ, ଢାବି ଦେଇଥିବ, ଦେଖବ 7-8 ପରେ ଗୋଟେ ଗୋଟେ ଖୋଲିଲା ବେଳକୁ ଭିତରେ ଢେକୁନ୍ ମାନେ ଭର୍ତ୍ତି ହେଇଯାଇଥିବେ, ସେଟା ମାନେ ଗୋଟେ ଗୋଟେ ବାହାର କରୁଥିବ ଆର୍ ଟିକେ ଢେକୁନ୍ ଦେଉଥିବ, ଏମିତି 8-10 ହାଣ୍ଡି

0: କରିଦେଇଥିବ ବୋଲେ ଗୋଟେ ସରୁ ସରୁ ଆର୍ ଗୋଟେ ଆର୍ ଗୋଟେ ସରୁ ସାତ ଦିନ ପରେ ଆର୍ ପ୍ରଥମକେ ପଳେଇ ଆସିବ ଆର୍ ଥରେ ସେ ନେଟକୁନ୍ ହେଇଯାଇଥିବା ଖାଇବାକେ ମାନେ ଅଭାବ ନାହିଁ ରେ କୁକୁଡ଼ା ମାନକେ ଏଇଟା ଗୋଟେ ସୁବିଧା ହେବା ଖାଦ୍ୟ କାଜେ ଆର୍ କାଣା ତମେ ଗାଧି ଯାଉଛ ବନ୍ଦକେ ବନ୍ଦକେ ଗାଧି ଗଲାବେଳେ ସେଠି ଜଗଲ ମିଳିଛି ଜଗଲ ଜଗଲ ବୋଲି ଜାଣିଛ ସେ ଜଗଲ ମାନକେ ତମେ କାଣା କରିବ ଆଣିକିରି କାଟି କାଟିକିରି ଟିକେ ଟିକେ ଦେଇଦେବ ଦେଖବ କେନ୍ତା ସୁନ୍ଦର କରି ଖାସନ୍ ହେମାନେ ହେଟା ମାନକେ ନାଇଁ ବୁଝିପାର ଆର୍ ତମର ଘରେ ମଣ୍ଡିଆ ହଉ ଧାନ ହଉ ଯାହାଟା ଅଛି ବୁଣି ଦେବ ବୁଣି ଦେଇକିରି କାଣା କରବ ନା ସେନେ କୁକୁଡ଼ା ମାନକେ ଗୋଟେ ଶବତ କରବ ଠାଣ ଠାଣ କରିକି ଫୁରୀ ହଉ ଗିନା ହଉ ବଜେଇ ଦେଲେ ସେମାନେ ଚାଉଳ ଦିଟା ଫିଙ୍ଗି ଦେଲେ ସେମାନେ ଆସିବେ ପାଖେ ପାଖେ ତମେ ଦେଖିଥିବ ଚାଉଳ ଯେତେବେଳେ ଲିଚୁଛନ୍ କୁଲାତି କୁକୁଡ଼ା ମାନେ ପାଖେ ପାଖେ ଆସନ୍ କାହିଁକି ସେ ଶବତକେ ଭାଗି ଆସନ୍ ସେଟା ଆର୍ ଗୋଟେ ସୁବିଧା କାଣା ତାନା ଭୟଙ୍କା ଖାଇବା ଠାନୁ ତମେ ମୁକ୍ତି ପାଇଯିବ ବର୍ଷା ଦିନେ କାଣା ହେଇଛି ଭୟଙ୍କା ବେଶୀ ବେଟି ନେଇଛ ଭୟଙ୍କା ବୋଲେ ବୁଝ ବିଲେଇ ମାନେ ତିସନ୍ ନା ଆଉ କୁଲିଆ ତ ସେଥିଲାଗି ଶବତ କରିଦେଉଥିବ ମଝି ମଝି ବେଲେ କୁକୁଡ଼ା ମାନେ ଭାଗି ଆସୁଥିବେ ତମେ ଧାନ ଦିଅ କି ନାଇଁ ଦିଅ ଭାଗି ଆସୁଛି
1: ତ ଆଜ୍ଞା ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଦେଲେ ଯେ କେନ୍ତା କରି ଦେଶୀ କୁକୁଡ଼ା ପାଳନ କରବ କେନ୍ତା କରି ଘର ବନେଇବ କେନ୍ତା କରି ତାର ଖାଇବାକେ ଦେବ ଆଉ କେତେ ଅଣ୍ଡା ଦେଶୀ ସେ ବିଷୟରେ ବହୁତ ସୁନ୍ଦର କରି ଆପଣ ବୁଝେଇ ଦେଲେ ଆଜ୍ଞା ହେଲେ ଗୋଟେ କଥା କହନ୍ ଆମର ଯେନ୍ ମାନେ ଦେଶୀ କୁକୁଡ଼ା ପାଳନ କରୁଛନ୍ ସେମାନେ ଭାବୁଛନ୍ ଯେ ତାଙ୍କର କୁକୁଡ଼ାର ଓଜନ ନେଇ ବଢେ ବୋଲି ଆର୍ ଓଜନ ନେଇ ବଢିଲେ ଆଜିର ଦିନେ କୁକୁଡ଼ା ବିକ୍ରି ବି ନେଇ ଯାଏ ଆଜ୍ଞା ତ ଇନେ ଗୋଟେ କଥା କହନ୍ ଆଜ୍ଞା ଯେ ଆମର ଯେନ୍ ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଯେନ୍ ମାନେ ଦେଶୀ କୁକୁଡ଼ା ପାଳନ କରୁଛନ୍ ଆଉ ବ୍ୟବସାୟିକ ଭିତ୍ତିରେ ଦେଶୀ କୁକୁଡ଼ା ପାଳନ କରିବା ଲାଗି ସେମାନେ ଚାହୁଁଛନ୍ ସେମାନେ କାଣା କଲେ ତାଙ୍କର କୁକୁଡ଼ାର ଓଜନ ବଢି ପାରବା ଆଜ୍ଞା
0: ଆମର ଦେଶୀ କୁକୁଡ଼ା ମାନେ ଛୋଟ ଛୋଟ ଅଛନ୍ ସେଥିଲାଗି ଅସଲ କଥା ହେଲା ବିକ୍ରି କଲା ବେଳକୁ କମ୍ ପଇସା ପାଏସନ୍ ଗୋଟେ କାମ କରବ ବଜାରରେ ଆଜିକାଲି ବନରାଜ ମିଳୁଛେ ଗିରିରାଜ ମିଳୁଛେ
1: ଆଜ୍ଞା
0: ଏନ୍ତା କୁକୁଡ଼ା ମାନେ ମିଳୁଛେ ଗୋଟେ ଗୋଟେକର ଦାମ 30 ଟଙ୍କା କି 25 ଟଙ୍କା ଏମିତି ହେସି ଛୋଟଟା ମାନେ ଆରୁ ବଡ଼ଟା ମାନେ ଆସିଲେ 50 ଟଙ୍କା ଆସି ଗଞ୍ଜା ଗୋଟେ ଗୋଟେ ଆଣବ ଗଞ୍ଜା ଆଣିଲେ କାଣା ତାର ସଙ୍ଗେ ମିଶିକରି ଯେନ୍ ଅଣ୍ଡାଟା ବାହାରବା ସେ ଛୁଆଟା ବାହାରବା ସେଟା ବଢିଯିବା ସେଟା ବଢିଗଲେ ତମେ କାଁ କରବ ନା ମାଈ ମନକେ ରଖିଦେବ ଗଞ୍ଜା ମନକେ ବିକିଦେବ 20ଟା ମାଈ କାଜେ ଗୋଟେ ଗଞ୍ଜା ବି ଯଥେଷ୍ଟ ତେଣୁ ଚଳିଯିବା ତମେ ଗୋଟେ ଦୁଇଟା ଗଞ୍ଜା ରଖିଦେଲେ ତମେ ଦେଖବ ଗୋଟେ ଦୁଇଟା ମାଈ ଠାନୁ ଯେନ୍ ଅଣ୍ଡା ବାହାରବା ଦେଖବ ଗୋଲ ଗୋଲ ହେଇକି ଲାଲ ଲାଲ ହେଇକି ଅଣ୍ଡା ମାନେ ବାହାରୁଛି ଆର୍ ସେଟା ଓଜନ ବେଶୀ ଆରୁ ସେ ଅଣ୍ଡା ମାନେ ଦାମ ବି ବେଶୀ ଆର୍ ସେଦିନ ଯେନ୍ ଛୁଆଟା ବାହାରବା ସେଟା ବଢିଯିବା ଆର୍ ଯେନ୍ ଖାଦ୍ୟ କହିଲି ସେଟା ଦେଇଦେଲେ ତ ଧପ ଧପ ବଢିଯିବା ତେଣୁକରି ଗଞ୍ଜା ବଦଳେଇବ ଗଞ୍ଜା ବଦଳେଇଲେ କୁକୁଡ଼ାର ଓଜନ ବଢିଯିବା
1: ଆଉ କିଛି କରିବାକୁ ପଡ଼ବା କି ଆଜ୍ଞା
0: ଆଉ କିଛି ବେଲେ ଗୋଟେ ଗୋଟେ ଅଛନ୍ ଆଜିକାଲି ଲୋକ ଆଗ୍ରହ ହଉଛନ୍ ସେ ଲଢେଇ ଗଞ୍ଜା ମାନେ ଲମ୍ବା ଲମ୍ବା ଗୋଡ଼ ହେଇକିରି ବଡ଼ ବଡ଼ ଚୁଳି ହେଇକିରି ଲଢେଇ ଗଞ୍ଜା ମାନେ ବିକ୍ସନ୍ ହେ ଗୋଟେ ଗୋଟେ ଗଞ୍ଜାର ଦାମ 2,500-3,000 ପର୍ଯ୍ୟନ୍ତ ବି ବିକି ଦେସନ୍ ସେ ଲଢେଇ ଗଞ୍ଜାର ଗଞ୍ଜା ଗୋଟେ ଯଦି ଆଣିପାରିବ ସେଟା ମାନେ ମିଳିଛି କେନେ ନା ରାୟଗଡ଼ା ପାର୍ବତପୁର ତେଲୁଗୁ ଏରିଆ ମାନଙ୍କର ମିଳିଛି ଭବାନୀପାଟଣାରେ ବିକ୍ରି ହଉଛେ ମୁଇଁ ଦେଖିଲି ତ ସେମିତି ଗଞ୍ଜା ଗୋଟେ ନେଲେ ତମେ ଦେଖ ତମେ ଲମ୍ବା ଲମ୍ବା ଗୋଡ଼ ହେଇକି ତମେ ଦେଖିଥିବ ତାକୁ ଅସିଲି ବୋଲି କହସନ୍ ତେଣୁ ସେ ଗଞ୍ଜାକେ ନେଇକିରି ତମେ ଲଢେଇ ପାଇଁ ବ୍ୟବହାର କରିବ ନବରଙ୍ଗପୁରରେ ପ୍ରତି ହାଟରେ ଲଢେଇ ହେସି ଜୁଆ ଖେଳିଲା ବାଗି ଲଢେଇ କରସନ୍ ସେ ଗଞ୍ଜାର ଦାମ ମାନେ ବେଶୀ ସେ ଗଞ୍ଜା ଗୋଟେ ଆଣିକି ରଖିଦେଲେ ତ ବଢିଗଲା ନା ଜୋରଦାର
1: ତ ଆଜ୍ଞା ଇନେ ତ ସୁନ୍ଦର ଭାବରେ ବୁଝେଇ ଦେଲେ ଯେ କୁକୁଡ଼ାର ଓଜନ କେନ୍ତା ବଢବା ବୋଲିକିରି ତ ଆଜ୍ଞା ଇନେ ଗୋଟେ କଥା କହନ୍ ଆମର ତ ଦେଶୀ କୁକୁଡ଼ା ଗୋଟେ ମୁଖ୍ୟ ସମସ୍ୟା ହେଲା ଯେ ଭିନ୍ନ ଭିନ୍ନ ପ୍ରକାର ରୋଗ ହେସି ଆଉ ଏ ରୋଗ ହେବା ଦ୍ୱାରା ଆମର କୁକୁଡ଼ା ମାନେ ମରିଯାଏସନ୍ ଆଉ ମଡ୍ଡି ବି ଆଇସି ଆପଣ ତ ଜାଣିଥିବେ ତ ଏଇ ସବୁ ରୋଗରୁ ଆମେ ରକ୍ଷା କରିବା ଲାଗି ତାର ପ୍ରତିକାର କାଣା କରମା ଆଜ୍ଞା
0: ଏଇଟା ସବୁଠାରୁ ଅସଲ କଥା କାହିଁକି କୁକୁଡ଼ା ପୋଷ ମାତ୍ର ଝୁମେଇକିରି ମଡ୍ଡି ଲାଗିଲେ ସବୁ ପର୍ଛା 20ଟା ଥିଲେ ପୁଣି ଗୋଟେ ଦିନ ଦୁଇ ଦିନ ମରିଯାଏସନ୍
1: ଆଜ୍ଞା
0: ସେଥିଲାଗି ବଡ଼ା ଗୁଲଗୁଲା ଆସନ୍ ଲୋକମାନେ ତ ସେଥିଲାଗି କାଣା କରବ କୁକୁଡ଼ା ମାନଙ୍କର ବେଶୀ ହଉଛି ଗୋଟେ ମର୍ଦି ଗୋଟେ ଉକୁଣି ଆର ଗୋଟେ ବସନ୍ତ ଆର ଗୋଟେ କୁର୍ମି ହେସି ଏଇ 4ଟା ବେମାର ବେଶୀ କରି କୁକୁଡ଼ା ମାନକେ ହେସି ଆର ଏଇ ଶୀତ ଦିନ ମନ ତ ଘୁମା ରୋଗ ଯେନ୍ ହେସି ସେଟା ଥଣ୍ଡାକେ ମରିଯାଏସନ୍ ତ ଇ ଯେନ୍ ଜିନିଷଟା ମର୍ଦି କାଜେ କାଣା କରବ ମର୍ଦି କାଜେ ସତ କଥା କହିବାକୁ ଗଲେ ମର୍ଦି ହେଲା ଚୁନ ବାଗିରି ଝାଡା ହେଲା ବେଲେ ସେ କୁକୁଡ଼ା ନାଇଁ ବଞ୍ଚେ ଆର ସେଟାକେ ନେଇକି ଜଲ୍ଦି ଜଲ୍ଦି ବଜାରରେ ବିକି ଦେବ ଆର ଯଦି ମର୍ଦିକେ ବଞ୍ଚାଇବାକୁ ଅଛି 2 ମାସ ପରେ ଭଲ ଥିବା 2 ମାସ ହେଇଗଲା କୁକୁଡ଼ା ଛୁଆକେ ବେଲେ ଗୋଟେ ଇଞ୍ଜେକ୍ସନ୍ ମିଳିଛି R2B ବୋଲି ମର୍ଦି ଇଞ୍ଜେକ୍ସନ୍ ବୋଲିକିରି ସେ ଇଞ୍ଜେକ୍ସନ୍ ମାନେ ବଜାରରେ ମିଳିଛି ସେ 140 ଟଙ୍କା ଦେଇକିରି ତମେ ଯଦି ଇଞ୍ଜେକ୍ସନ୍ ପୋଡ଼ି ଦେବ ସେ ଗାଁ ଗହଳିରେ LIV ମାନେ ଜାଣିଛନ୍ ଲୋକମାନେ ବି ଆଜିକାଲି ବହୁତ ଜାଣିଲେନ ସେଟାକେ ନେଇକରି ଆପଣ ଇଞ୍ଜେକ୍ସନ୍ ଯଦି ଦେଇ ପାରିବେ ଆରୁ ମୋର ପାଖେ ଆସିଲେ ପୁଣି ମୁଁ ବତେଇ ଦେବି କେନ୍ତା କରି ଇଞ୍ଜେକ୍ସନ୍ ଦେସନ୍ ଆର୍ ସେଟାକେ ନେଇକରି ଇଞ୍ଜେକ୍ସନ୍ ଦେଇଦେଲେ ସେମାନେ ନାଇଁ ମରନ୍ ନା ବରଷକେ ଗୋଟେ ଥର ଦେବାକୁ ପଡ଼ିଛି ନହେଲେ 2-3 ବର୍ଷ ବି ବଞ୍ଚି ଯାଇସନ୍ ଗୋଟେ ଥର ଦେଲେ ସେଟା ନାଇଁ ମରନ୍ ନା ମର୍ଡି ଆର୍ ମର୍ଡି ହେଲେ ଆର୍ କିଛି ଉପାୟ ନାଇଁ ନା ଆର୍ ଗୋଟେ ଅସଲ କଥାଟା ହେଲା କୁକୁଡ଼ା ଆଉ କେନ୍ ମୁଇଁ ଯାଉଥିଲି ଯେ ଗାଁ ଗହଳିକି ଯାହାର ଘରେ ହାତ ମୁଣ୍ଡ କାନ ପାଖେ ହାତ ଦେଇଥିବା ତାର ଘରେ କୁକୁଡ଼ା ଅଛି ବୋଲି ମୁଇଁ ଜାଣି ଦେଉଥାଏ ରାତି ଯଦି ପଡ଼ିଶା ଘରେ ହେଇଥିବା ମାଡ଼ ଧରଲା ବୋଲି ଭାବୁଥିବ ଦେଖିଲା ବେଳକୁ କୁକୁଡ଼ା ଉକୁଣିକା ସେ ଶୋଇ ନେଇ ପାରନ୍ ତ ସେ କୁକୁଡ଼ା ଉକୁଣିକା ଯେ କାଣା ଅଛେ ଗୋଟେ 10 ଟଙ୍କା ଦେଲେ ଗୋଟେ ପକେଟ ଅଛେ ତା ଛାର ଖଣ୍ଡେ ମିଶେଇକି ଲଗେଇ ଦେଲେ ଆର ସେ କୁକୁଡ଼ା ଉକୁନି ମାନେ ପର୍ଚା କିଛି ଆର ନାଇଁ ରହ ନା। ଆର ଗୋଟେ ହେଲା ବସନ୍ତ, ବସନ୍ତ ହେଲେ ଦେଖ ନାକ ପାଖେ କାନ ପାଖେ ଆଖି ପାଖେ ଠକ ଠକ ହେଇଯାଇସି, କୁକୁଡ଼ା ଖାଇ ନେଇ ପାରେ, କିନ୍ତୁ ନାକ ପାଖେ ହେଇଗଲା ବେଲେ ନିଶା ନାଇଁ ବି ଛଟ ପଡ଼ସନ୍। ହେଟା କାଁ କରିବ ତମେ ନା, ସେଟା ମିର୍ଚା ମଲମ ମିଳିସିନା।

0: ଆଖି ଟି ଆମେ ଯେନ୍ ପକେଇସୁଁ ସେ ମିର୍ଚା ମଲମ କେ ନେଇକିରି ତମେ ଯେନ୍ ଠାନେ ଅଛେ ତା ଉପରେ ଉପରେ ଲଗେଇଦବ, ନାକ ପାଖେ ବେଶୀ ଟିକେ ଲଗେଇଦବ, ଯେନ୍ତା ନିଶ୍ୱାସ ନେଇ ପାର୍ବା। ଆର୍ ଗୋଟେ ଔଷଧ ଅଛି, ଏ 10 ଟଙ୍କା ଦେଲେ ମିଳିଛି ବଜାରରେ, ସେ ଔଷଧ କେ ପିଇ ଦେଲେ ଆ କୁକୁଡ଼ା ବସନ୍ତ ନାଇଁ ହେନା, ହାଇରେ ରହିଲ।
1: ଆଉ
0: ବସନ୍ତ ଭ୍ୟାକ୍ସିନ୍ ବି ମିଳିଛି, ଇଞ୍ଜେକ୍ସନ୍ ମିଳିଛି ତାଙ୍କର, ଯଦି ଡିପାର୍ଟମେଣ୍ଟ ଦେଶି ଏଟା ଏଟା ଯଦି ମିଳିବା ବୋଲେ ଯାଇକି ଦେଲେ ହେଇଯାଏ। ଆର ଗୋଟେ ହେଲା କୁର୍ମି, ଗୋଟେ କୁର୍ମି 2 ମାସ ହେଇଗଲା କୁକୁଡ଼ା ଛୁଆକେ, ବେଲେ ସେ ଔଷଧ ନେଇକିରି 10 ବୁନ୍ଦା କି 20 ବୁନ୍ଦା ଯଦି ଖୁଆଇ ଦବ କିର୍ମି କାଜେ, ବେଲେ କିର୍ମିରେ ନାଇଁ ମର ନା ଝୋପ ଝୋପ ପଡ଼ସନ୍, ଏମିତି ରକମର କଥା ଅଛି। ଆର କୁର୍ମି ବରଷକେ 3 ଥର କି 2 ଥର ଦେଇଦବ ଗଲା।
1: ତ ଆଜ୍ଞା, ବହୁତ ସୁନ୍ଦର ଭାବରେ ଆପଣ କେନ୍ତା କରି କୁକୁଡ଼ାକେ ରୋଗ ହେଲେ ତାର କେନ୍ତା କରି ତାକେ ଯତ୍ନେଇ ପାରିବେ ସେ ବିଷୟରେ କହିଲେ। ଆଜ୍ଞା, ଆପଣଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ଅଛି, ଆପଣ ସରକାରୀ ଚାକିରି କରୁଥିଲେ। ଆଜ୍ଞା, ଆପଣ ହେଉଛନ୍ତି ଜଣେ ଅବସରପ୍ରାପ୍ତ ପ୍ରାଣୀ ଅଧିକାରୀ, ଆଉ ବର୍ତ୍ତମାନ ବି ଆପଣ ପ୍ରାଣୀ ସେବାରେ ଅଛନ୍, ଚିକିତ୍ସାରେ ଅଛନ୍। ତ ଆଜ୍ଞା, ଗୋଟେ କଥା କହନ୍, ଯେ ଯେତେବେଳେ ଜଣେ କୁକୁଡ଼ା ଯିଏ ପାଳନ କରିଛେ କିମ୍ବା ଅନ୍ୟାନ୍ୟ ପ୍ରାଣୀ ପାଳନ କରିଛି, ଯଦି ତାର କିଛି ଅସୁବିଧା ହେଲା, ଯଦି ଆପଣ ସହିତ ଯୋଗାଯୋଗ କରିବା ଲାଗି ଚାହିଁଲେ କେନ୍ତା ଯୋଗାଯୋଗ କରିପାରିବ?
0: କହିଲେ ଏଇଟା ହେଉଛି ପ୍ରକୃତ କଥା, ଲୋକମାନେ ବେଶୀ ଫୋନ୍ରେ ପଚାରେସନ୍ ମୋତେ, ଆରୁ ଆସନ୍ ମୋର ପାଖେ। ମୋର ଘର ହେଉଛି ଭବାନୀପାଟଣା ପୁର୍ଣ୍ଣାପଡ଼ା ପୋଷ୍ଟ ଅଫିସ ସାମ୍ନା, ସେନେ ମୁଇଁ କ୍ଲିନିଂ ଗୋଟେ କରିଛେ। ସେନେ ଯିଏ ଆସିଲେ ବି ତାଙ୍କେ ସାହାଯ୍ୟ କରିଛେ, ପଇସା ପତ୍ର ନେବାର ନାହିଁ, କେନ୍ କେନ୍ ଔଷଧ ଦରକାର ସେଟା ବି ବତେଇ ଦେସି, ଆର ଔଷଧ ବି ହେନେ ମିଳିଛି ନା, ଶସ୍ତାରେ ବି ଔଷଧ ମାନେ ଦେଇଦେସି, ଆର ସେମାନଙ୍କୁ ବୁଝେଇ ଦେସି କେନ୍ତା କରି ପାଳବେ। ଆପଣ ମାନେ ଜାଣିବେ ବୋଲେ ଫୋନ୍ ନମ୍ବର ବି ରଖିପାରନ୍, 9437400066, 3:02:06।
1: ଆଜ୍ଞା,
0: ଏଇଟା ମନେ ରଖିଥିବ ବୋଲେ ମୋତେ ବି ଫୋନ୍ କରିକି ପଚାରିଲେ ମୁଇଁ କହିଦେସି।
1: ତ ଆଜ୍ଞା, ବହୁତ ସୁନ୍ଦର କଥା କହିଲେ, ଯେ ଆପଣ ଦୀର୍ଘ ବର୍ଷ ହେଲା ଆପଣ ଜଣେ ପ୍ରାଣୀ ଚିକିତ୍ସକ ହେଇକିରି ଅଛନ୍, ଆଉ ସରକାରୀ ଚାକିରିରେ ବି ଥିଲା ବେଳକୁ ଆପଣ ପ୍ରାଣୀ ଚିକିତ୍ସା କରୁଥିଲେ, ବର୍ତ୍ତମାନ ଅବସର ନେଲା ପରେ ବି ଆପଣ ପ୍ରାଣୀ ଚିକିତ୍ସା କରୁଛନ୍। ଆଜ୍ଞା, ତ କାର୍ଯ୍ୟକ୍ରମ ଶେଷ କରିବା ଆଗରୁ ଆଜ୍ଞା, ଆପଣ ଯେନ୍ ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି ତାଙ୍କୁ କିଛି ଗୋଟେ ଆପଣ ବାର୍ତ୍ତା ଦିଅ ନାହିଁ?
0: ଗୀତ ଆକାରରେ ମୋତେ ଗୋଟେ ମନେ ପଡ଼ୁଛେ, ମୁଇଁ କହିଦେଉଛେ, କୁକୁଡ଼ା ବିଷୟରେ ହଉ, ଘରେ ବସି କରି କୁକୁଡ଼ା ଚାଷ, ଗଣିବୁ ପଇସା ମାସକୁ ମାସ, ବିକିବୁ କୁକୁଡ଼ା ଦିନକେ ଗୋଟେ, ବାନ୍ଧିବୁ ମେଲଛା ମାସକେ ପଟେ, ଘରେ ବସି କରି କରିବୁ ମଜା, ଖାଉଥିବୁ ନୀତି କୁକୁଡ଼ା ଭଜା।
1: କେଡ଼େ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା, ଆଉ ନିଶ୍ଚିତ ଭାବରେ ଆପଣଙ୍କ କଥା ଆମର ଶ୍ରୋତା ବନ୍ଧୁମାନେ ଶୁଣୁଛନ୍, ଆପଣ ଜଣେ କବି ବି ଏକାଧାରରେ ଜଣେ ସାହିତ୍ୟିକ ବି, ତ ବହୁତ ଖୁସି ଲାଗିଲା ଆଜ୍ଞା ଆପଣ ସହିତ ଆମେ ସାକ୍ଷାତ କରିକରି। ଆଶା କରୁଛୁ ଆପଣ ଯେନ୍ ଦେଶୀ କୁକୁଡ଼ା ପାଳନ ବିଷୟରେ କହିଲେ, ଆମର ଶ୍ରୋତା ବନ୍ଧୁମାନେ ଆପଣଙ୍କର କଥା ଶୁଣିଲେ, ଆମେ ନିଶ୍ଚିତ ଭାବରେ ଆଶା କର୍ମା ଆପଣଙ୍କ ହିସାବରେ ଯଦି ସେମାନେ ତାଙ୍କର କୁକୁଡ଼ାକେ ପାଳନ କରିବେ, ଆପଣ ଯେନ୍ତା କହିଲେ ସେନ୍ତା ହିସାବରେ ଘର କରିବେ, ସେନ୍ତା ହିସାବରେ ଖାଦ୍ୟ ଦେବେ, ଆଉ ସେନ୍ତା ହିସାବରେ ଯଦି ତାଙ୍କ ରୋଗକେ ନିରାକରଣ କରିବେ, ନିଶ୍ଚିତ ଭାବରେ ତାଙ୍କର ଦେଶୀ କୁକୁଡ଼ା ଠିକ ହିସାବରେ ବଞ୍ଚବା, ଆଉ ସେମାନେ ଆର୍ଥିକ ଲାଭବାନ ହେଇପାରିବେ। ଆଜ୍ଞା, ତ ଯାହା ହଉ ପ୍ରଧାନ ଆଜ୍ଞା, ଆଜି ଆମର ବୈଠକକେ ଆସିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ, ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର। ଆଜ୍ଞା,
0: ଜୁହାର
2: ଶୁଣିଲି
3: ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଦେଶ ବନ୍ଦନା ସମବେତ କଣ୍ଠରେ।

ପ୍ରଚାର କଲୁ ସମବେତ କଣ୍ଠରେ କେତୋଟି ଦେଶ ବନ୍ଦନା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ବିଜନ ଘୋଷ ଦସ୍ତିଦାର, ପୁରାତନ ରଚନାରୁ।

0: ସଶକ୍ତ ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
1: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
0: ବିକାଶର ଧାରା ଓଡ଼ିଶା ସାରା।
2: କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ପଣ୍ଡିତ ଓଙ୍କାରନାଥ ଠାକୁର।

ಮಗ ಗದಮ ಮರಿದ ದಾರಿ ನಿಗದ ತಮಗೆ ರಾಜ್ಯವ

0: ଜଳବନ୍ତୀ ଜୀବନ। ଶ୍ରୋତାବନ୍ଧୁ, କେମିତି ଲାଗୁଛି ଏ ଦୁଇଟି ଶବ୍ଦ? ମନରେ ଆଶଙ୍କା ଏବଂ ଭୟ ଆସୁଛି ମହାବାତ୍ୟାର, ବନ୍ୟାର, ଯେଉଁଠି ଚତୁର୍ଦ୍ଦିଗ କେବଳ ପାଣି ପାଣି ଆଉ ପାଣି। ତାରି ଭିତରେ ଉଦ୍ଧାର ପାଇବା ପାଇଁ ବ୍ୟାକୁଳ ଭାବରେ ଅପେକ୍ଷା କରିଥିବା କେତେ ମଣିଷ! ହୁଏତ ବନ୍ୟାର ବିଭୀଷିକା ବେଳେ ଆମେ ଏକଥା ଶୁଣିଛୁ କିମ୍ବା ଦେଖିଛୁ, କିନ୍ତୁ ନିଜେ ଜଳବନ୍ତୀ ଜୀବନକୁ ବାଛି ନେଇଥିବା ଏବଂ ତାରି ଭିତରେ ଆନନ୍ଦରେ ବଞ୍ଚୁଥିବା କେତେ ମଣିଷଙ୍କ କଥା କହିବ ଆଜିର ଏହି କାର୍ଯ୍ୟକ୍ରମ।
1: ହଁ ଶ୍ରୋତା ବନ୍ଧୁ, ଆମେ ଆପଣଙ୍କୁ କହୁଛୁ ଇନ୍ଦ୍ରାବତୀ ଜଳଭଣ୍ଡାର ଭିତରେ ଥିବା 45 ଗାଁର କଥା, ଏବଂ ନେଇଯାଉଛୁ ମହୁଲ ପାଟଣାଠାରୁ ମଟର ଲଞ୍ଚରେ ଜଳବନ୍ଦୀ ଗାଁ ଘୁଟ୍ରୁ ଖାଲକୁ।

0: କଳାହାଣ୍ଡିର ଭବିଷ୍ୟତ ହେଉଛି ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା। 1944 ମସିହାରେ ଏହାର ପ୍ରଥମ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ 1978 ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପିତ ହେଲା ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଏଠାରୁ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇସାରିଛି ଏବଂ ଜଳସେଚନ କାର୍ଯ୍ୟ ମଧ୍ୟ ଚାଲିଛି। ଜିଲ୍ଲା ପାଇଁ ସବୁଜ ବିପ୍ଳବର ସ୍ୱପ୍ନ ନେଇ ଆସିଛି ଏହି ଯୋଜନା।
1: ଜଳଭଣ୍ଡାର ନିର୍ମାଣ ହେଲାବେଳେ ଏହା ଭିତରେ ଥିଲା ଆଦିବାସୀ ଅଧ୍ୟୁଷିତ ଅନେକ ଗାଁ। ଅନେକ ଗାଁ ଜଳଭଣ୍ଡାରରେ ବୁଡ଼ିଗଲେ। ସେହି ଗାଁର ଅଧିବାସୀମାନେ ବାଧ୍ୟ ହୋଇ ସ୍ଥାନ ଛାଡ଼ିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନ୍ୟ ସ୍ଥାନରେ ଯାଇ ରହିଲେ। ପୁରୁଷ ପୁରୁଷ ଧରି ଭିଟାମାଟି ସହ ଥିବା ସମ୍ପର୍କକୁ କାଟିବାକୁ ହେଲା। ଯେଉଁଦିନ ସେମାନେ ଗାଁ ଛାଡ଼ିଥିବେ, ଗାଁ ବାହାରକୁ ଯିବା ପରେ ଯେତେବେଳେ ପଛକୁ ଫେରି ଚାହିଁଥିବେ, କ'ଣ ହେଇଥିବ ସେମାନଙ୍କ ମନ ଆଉ ହୃଦୟ?
0: ପ୍ରକୃତି କୋଳରେ ବଞ୍ଚୁଥିବା ସରଳ ଆଦିବାସୀର ମାଟି ପ୍ରତି ମୋହ ସବୁଠୁ ବେଶୀ। ସେ କେବେ ବି ଚାହିଁବ ନାହିଁ ତା ଭିଟାମାଟି ଛାଡ଼ିବାକୁ। ଯେଉଁମାନଙ୍କ ଗାଁ ବୁଡ଼ିଗଲା ସେମାନେ ତ ବାଧ୍ୟ ହୋଇ ଗାଁ ଛାଡ଼ିଲେ, କିନ୍ତୁ ଏଭଳି କେତେ ଗାଁ ରହିଗଲେ ଯେଉଁମାନେ ବୁଡ଼ିଲେ ନାହିଁ କିନ୍ତୁ ଚାରିପଟେ ପାଣି ଘେରରେ ବନ୍ଦୀ ହୋଇ ରହିଗଲେ। ଜଳଭଣ୍ଡାର ଭିତରେ ଦ୍ୱୀପ ଭଳି ରହିଲେ ସେମାନେ। ଏଭଳି 45 ଖଣ୍ଡ ଗାଁ ରହିଛନ୍ତି 110 ବର୍ଗ କିଲୋମିଟର ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳଭଣ୍ଡାର ଭିତରେ, ଯେଉଁମାନଙ୍କର ସ୍ଥଳଭାଗ ସହ ଯୋଗାଯୋଗର ମାଧ୍ୟମ କେବଳ ଦେଶୀ ଡଙ୍ଗା।
1: ଏଇଭଳି ଗୋଟିଏ ଗାଁ ଘୁଟୁରୁଖାଲ, ମହୁଲ ପାଟଣାରୁ ମଟର ଲଞ୍ଚରେ ପ୍ରାୟ 2 ଘଣ୍ଟାର ଜଳଯାତ୍ରା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଁମାନଙ୍କରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା

0: ବ୍ୟବସ୍ଥା ହୋଇଥିବା ଗୋଟିଏ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଲଞ୍ଚରେ ଆମେ ଯାଇଥାଉ। ସାଙ୍ଗରେ ଥାନ୍ତି ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କଳାହାଣ୍ଡି ପ୍ରକଳ୍ପ ସଂଯୋଜକ ଦୀପକ ସାହୁ, ଡାକ୍ତର ବିଜୟ କୁମାର ପଣ୍ଡା ଏବଂ ମନତୋଷ ପାତ୍ର। ଏଇ 2009 ମାର୍ଚ୍ଚ 8 ରବିବାର।
1: 2009 ଆରମ୍ଭରୁ ବ୍ୟବସ୍ଥା ହୋଇଛି ଏ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା। ଗୋଟିଏ ଲଞ୍ଚରେ ଡାକ୍ତର ଔଷଧ ନେଇ ଜଳବନ୍ଦୀ ଗାଁମାନଙ୍କୁ ବୁଲି ବୁଲି ଯଥାସମ୍ଭବ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ଲଞ୍ଚରେ ଗଲାବେଳେ ହିଁ ଏକଥା ଆମକୁ କହିଥିଲେ ଦାୟିତ୍ୱରେ ଥିବା ଡାକ୍ତର ବିଜୟ କୁମାର ପଣ୍ଡା।
2: ଆପଣ ହେଉଛନ୍ତି ଡକ୍ଟର ବିଜୟ କୁମାର ପଣ୍ଡା, ମେଡିକାଲ ଅଫିସର, ମୋବାଇଲ ହେଲ୍ଥ ୟୁନିଟ୍ ମହୁଲ ପାଟନାରେ ଆପଣ କାର୍ଯ୍ୟ କରୁଛନ୍ତି। ଆଚ୍ଛା, ଏଇଠି ଯେଉଁ ମହୁଲ ପାଟନାରୁ ଆପଣ ଇନ୍ଦ୍ରାବତୀ ରିଜର୍ଭୟର ଭିତରେ ଯେତେ ଗାଁ ଅଛି, ଯେଉଁ ଗାଁମାନଙ୍କରେ ଲୋକମାନେ ସବୁ ଅଛନ୍ତି, ସେମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଏଇ ୟୁନିଟ୍ଟା କାମ କରୁଛି। କେତେ ଖଣ୍ଡେ ଗାଁ ଅଛି ତା ଭିତରେ?
3: ସମୁଦାୟ 81 ଗାଁ ଅଛି ଆଜ୍ଞା। ଆଉ ଆମେ ମାସକୁ 20 ବିଭିନ୍ନ ଗାଁ ଆମର ଫିକ୍ସଡ୍ ରହୁଛି, ଟୁର୍ ରହୁଛି, କେଉଁ ସପ୍ତାହର କେଉଁ ବାରରେ କେଉଁ ଗାଁ ଯିବୁ ଫିକ୍ସଡ୍ ରହୁଛି। ଆଗରୁ ଲୋକେ ଜାଣିଥାନ୍ତି ସେଇଦିନ ପର୍ଟିକୁଲାର ସେଇ ଡେଟ୍ରେ ସେଇ ଗାଁ ପ୍ଲସ୍ ପାଖଆଖର 2-3 ଖଣ୍ଡ ଗାଁର ଲୋକ ଆସିକି ଜଗିଥାନ୍ତି। ଆମେ ସେମାନଙ୍କୁ ତାର ଔଷଧ ବି ଯୋଗାଇଥାଉ, କିମ୍ବା ଯେଉଁଟା ଇମ୍ୟୁନାଇଜେସନ୍ ହେଇପାରୁନି ଅନରିଚେବୁଲ ଏରିଆ ଗୁଡ଼ା, ସେଠି ଇମ୍ୟୁନାଇଜେସନ୍ ବି କରାହେଉଛି।
2: ଆଚ୍ଛା, ଆମେ ତ ବର୍ତ୍ତମାନ ମହୁଲ ପାଟନାରୁ ବୋଟ୍ରେ ଚଢ଼ିଲେ, ବର୍ତ୍ତମାନ ରିଜର୍ଭୟର ଭିତରେ ବୋଟ୍ ଚାଲିଛି, ଆଉ ବୋଟ୍ ଚାଲିବା ଭିତରେ ଆପଣଙ୍କ ସହିତ ଆମେ କଥା ହେଉଛୁ। ଏଇ ଯେଉଁ ପ୍ରତିଦିନ ଆପଣ ବୋଟ୍ରେ ଯାଉଛନ୍ତି, ମାସରେ 20 ମାନେ ପ୍ରାୟ ପ୍ରତିଦିନ ଭଳିଆ ହେଇଗଲା କଥା, ତେବେ ଆପଣ କେତେ ଦିନରେ ସବୁ ଏରିଆଟାକୁ କଭର କରିପାରୁଛନ୍ତି?
3: ସେ ମାସକୁ 20 ଭିତରେ ଟୋଟାଲ ସମୁଦାୟ 81 ଗାଁ, 81 ଗାଁ ମାନେ ଲଞ୍ଚରେ ଆମେ ଯାଉଛୁ 10 ଆଉ 5 ଆଉଟସାଇଡ୍ ରିଜର୍ଭର, ତାମାନେ ରାଇଟ୍ ସାଇଡ୍ ଅଫ୍ ଦ ରିଜର୍ଭର
2: ରିଜର୍ଭରକୁ ଲାଗିକିରି ରାସ୍ତା ଉପରେ
3: ରାସ୍ତାରେ ଯେଉଁ ଗାଁ ଗୁଡ଼ା ଅଛି ସେ ଗାଁ ଗୁଡ଼ା ମୋଟର ଭାଇକିଲରେ ଯାଉଛୁ। ଆଉ ଲେଫ୍ଟ ସାଇଡ୍ ଅଫ୍ ଦ ରିଜର୍ଭର ଯେଉଁଟା ଅର୍ଡ଼ରି ଏରିଆ ଅଛି ସେଟା 5 ଯାଇକି ସେଠି ରହୁଛୁ, ଆଉ ରହିକି ଆମେ ଚିକିତ୍ସା କରୁଛୁ।
2: ଏଇ ଯେଉଁ ମୋବାଇଲ ୟୁନିଟ୍ ଭିତରେ କ'ଣ ସବୁ ସୁବିଧା ଅଛି?
3: ମୋବାଇଲ ୟୁନିଟ୍ରେ ଆଜ୍ଞା ଗୋଟେ ଡାକ୍ତର ରହନ୍ତି, ଗୋଟେ ଫାର୍ମାସିଷ୍ଟ ରହନ୍ତି, ଆଉ ଗୋଟେ ANM ରହନ୍ତି, ତାପରେ ଆଟେଣ୍ଡାଣ୍ଟ ରହି ଗୋଟେ ଥାଏ, ଆଉ ଡ୍ରାଇଭର ଥାଏ। ମୋଟର ଲଞ୍ଚରେ ଗୋଟେ ଅଲଗା ଡ୍ରାଇଭର ରହୁଛି, ଆଉ ମୋଟର ଭେହିକଲରେ ଅଲଗା ଡ୍ରାଇଭର ରହୁଛି।
2: ଏଥିରେ କ'ଣ ସବୁ ସୁବିଧା ଆପଣ ନେଇକି ଯାଉଛନ୍ତି ଲୋକମାନଙ୍କ ପାଇଁ?
3: ମୁଖ୍ୟତଃ ଆମେ ପଞ୍ଚବ୍ୟାଧି ଉପରେ ଚିକିତ୍ସା କରାଯାଉଛି, ତାପରେ ଆମେ ଯାଇକି ଫେରିଲା ପରେ ବାଇଚାନ୍ସ କାହାକୁ ଜ୍ୱର ହେବ କ'ଣ ହେବ ସେଥିପାଇଁ ପ୍ରତି ଗାଁରେ ଗୋଟେ DDC ଖୋଲିଦେଇଛୁ। DDC ପାଖରେ ମେଡ଼ିସିନ ସବୁବେଳେ ମହଜୁଦ ରହୁଛି, କିମ୍ବା କ'ଣ କିଛି ଅସୁବିଧା ହେଲେ ତାଙ୍କୁ ରେଫର କରିବା ପାଇଁ ଆମେ ତାଙ୍କୁ ପରାମର୍ଶ ଦେଇଥାଉ। ମେଡ଼ିସିନ DDC ସେମାନଙ୍କୁ ଟ୍ରିଟମେଣ୍ଟ କରି ନ ପାରିଲେ ରେଫର କରିଦିଅନ୍ତି, କିମ୍ବା ନିହାତି ଦରକାର ପଡ଼ିଲେ ସେ ଆମକୁ କୌଣସି ଫୋନ୍ ମାଧ୍ୟମରେ ଜଣାଇଲେ ଆମେ ବି ଯାଉ।
2: ଆପଣ ଏଇ ଯେଉଁ ନେଇକିରି ଯାଉଛନ୍ତି ଜିନିଷପତ୍ର, ଆପଣ ମନେ କରନ୍ତୁ ଗାଁରେ ଗୋଟେ ରୋଗୀ ଦେଖିଲେ, କି କି ପ୍ରକାର ଚିକିତ୍ସା ଆପଣ କରିପାରିବେ? ପଞ୍ଚବ୍ୟାଧି କଥା ଛାଡ଼ନ୍ତୁ, ମନେ କରନ୍ତୁ ଲୋକ ଜ୍ୱର ହେଇଛି, କାହାକୁ ଝାଡ଼ା ହେଇଛି, କାହାର ଗୋଟେ କ୍ଷତ ହେଇଯାଇଛି, କିଏ ଗୋଟେ ପଡ଼ିଯାଇଛି, ମୁଣ୍ଡ ଫାଟିଯାଇଛି, ଛୋଟ ମୋଟିଆ ଇଞ୍ଜୁରୀ ହେଇଛି, ତ ତା ପାଇଁ କ'ଣ ଆପଣ ବ୍ୟବସ୍ଥା କରିବେ?
3: ଇଞ୍ଜୁରୀ ଫିଞ୍ଜୁରୀ ହେଲେ ବି ଷ୍ଟିଚ୍ ଫିଚ୍ ବି କରିବାର ବ୍ୟବସ୍ଥା ଅଛି। ଜ୍ୱର ହେଲେ ତ ସେଟା ପଞ୍ଚବ୍ୟାଧି ହେଇପାରିବ, ଜ୍ୱର ଝାଡ଼ା ସବୁ ପଞ୍ଚବ୍ୟାଧିରେ ଆଗେ ଯାଉଛି, ତା ପାଇଁ ତ ପୁରା ଟ୍ରିଟମେଣ୍ଟ ସେ ପାଇପାରୁଛି। ଅନ୍ୟାନ୍ୟ କୌଣସି ବଡ଼ ଧରଣର ଯଦି ଯେଉଁଟା ଆମର କ୍ଷମତା ବାହାରେ ତାକୁ ଆମେ ଆମ ଆମ୍ବୁଲାନ୍ସରେ ସିଫ୍ଟ ବି କରୁଛୁ, ଆଉ ହେଡ଼କ୍ୱାର୍ଟର ହସ୍ପିଟାଲକୁ ପଠାଉଛୁ।
2: ଆଚ୍ଛା, ଆମ୍ବୁଲାନ୍ସ ମାନେ ଆମେ ଯେଉଁ ବୋଟ୍ଟା ଯାଉଛେ ଏଇଟା ଆମ୍ବୁଲାନ୍ସ ବୋଲି କହୁଛନ୍ତି?
3: ଆଜ୍ଞା।
2: ଆମେ ଯେଉଁ ଗାଁ ଗୁଡ଼ାକ କଥା ଆପଣ କହିଲେ, ଏଇ ଯେଉଁ 81 ଖଣ୍ଡ ଗାଁ ଅଛି ବୋଲି କହିଲେ, ଏଇ ଅଞ୍ଚଳରେ ମୁଖ୍ୟତଃ କ'ଣ କ'ଣ ରୋଗ ହେଉଛି ଲୋକଙ୍କୁ?
3: ବିଶେଷ କରି ଆଜ୍ଞା ଏଠି ରକ୍ତହୀନତାର ଶିକାରରେ ବହୁତ ଲୋକ ପୀଡ଼ିତ ଅଛନ୍ତି, ତାପରେ କ୍ରିମିଜନିତ ଇନଫେକ୍ସନ୍, ୱାର୍ମ ଇନଫେକ୍ସନ୍ ରହୁଛି ପିଲାମାନଙ୍କର, ଆଉ ଜ୍ୱର ତ ବିଶେଷ କରି ହେଉନି, ଝାଡ଼ା ବି କେମିତି କେମିତି।
2: ମ୍ୟାଲେରିଆର ପ୍ରାଦୁର୍ଭାବ କେମିତି ଅଛି?
3: ମ୍ୟାଲେରିଆଟା ସେମିତି କିଛି ନାହିଁ, କାହିଁକି ମାନେ ଦେଖନ୍ତୁ ଏଠି ପାଣି ସବୁ ଯେଉଁ ପାହାଡ଼ ଅଞ୍ଚଳରେ ଯେଉଁମାନେ ରହୁଛନ୍ତି ପାଣି ଗଡ଼ିକି ଯାଉଛି, କେଉଁଠି ହେଲେ ପାଣି ଜମିକି ରହୁନାହିଁ। ମ୍ୟାଲେରିଆଟା ସେମିତି ଖାସ୍ ଖାସ୍ ନାହିଁ, କାଛୁ କୁଣ୍ଡିଆ ଟିକେ ବେଶୀ ରହୁଛି, ଆଉ କ୍ରିମିଜନିତ ରୋଗ ରହୁଛି ବେଶୀ, ତାପରେ ରକ୍ତହୀନତା ରହୁଛି।
2: ଆପଣଙ୍କୁ ଧରନ୍ତୁ ମୋବାଇଲ ୟୁନିଟ୍ର ନମ୍ବର ସବୁ ଲୋକମାନଙ୍କ ପାଖରେ ଦିଆହେଇଛି?
3: ହଁ, ମୋ ନମ୍ବରଟା ପ୍ରତି ଗାଁର ଯେଉଁମାନେ ଆମର DDC ଅଛନ୍ତି, କିମ୍ବା ଅଙ୍ଗନବାଡ଼ି ଅଛନ୍ତି, କିମ୍ବା ସେ ଗାଁର ଭଦ୍ର ଲୋକ ଅଛନ୍ତି, କିମ୍ବା ୱାର୍ଡ଼ ମେମ୍ବର ଅଛନ୍ତି, ସରପଞ୍ଚ ଅଛନ୍ତି, ସେମାନଙ୍କ ପାଖରେ ମୋ

0: ନମ୍ବରଟା ସବୁ ରହୁଛି, ଆଉ ସେମାନେ ଦରକାର ପଡ଼ିଲେ ସାଙ୍ଗେ ସାଙ୍ଗେ ଫୋନ ମାଧ୍ୟମରେ ମୋତେ ଖବର ଦେଉଛନ୍ତି।
1: ଆଚ୍ଛା, ଏଠି ତ ମୋବାଇଲର ସୁବିଧା ବୋଧେ ନାହିଁ, ଲାଗୁନି ଟାୱାର?
0: ନାଇଁ ନାଇଁ, କେତେ ଜାଗାରେ ତାମାନେ ପାହାଡ଼ ଫାହାଡ଼ ଚଢ଼ିଲେ ମୋବାଇଲ ଲାଗୁଛି, ଆଉ ଲୋକେ ବି ମୋବାଇଲ ରଖିଛନ୍ତି। ଆଉ ମୋବାଇଲ ଚାର୍ଜ କରିବା ପାଇଁ ପ୍ରାୟ ଦେଖିବେ ଆପଣ ସୋଲାର ପଏଣ୍ଟ ଗୁଡ଼ା ରଖିଛନ୍ତି, ସୋଲାର ପଏଣ୍ଟରେ ବି ଚାର୍ଜ ହେଉଛି। ଆଉ ସରକାରଙ୍କ ତରଫରୁ WLL ଫୋନ ଗୁଡ଼ା ବି ସପ୍ଲାଏ କରାଯାଇଛି।
1: ତାମାନେ ଲୋକଙ୍କ ପାଖରେ ମନେ କରନ୍ତୁ ସ୍ଥଳ ଭାଗରେ ରହିଲେ ଯେମିତି ସ୍ୱାସ୍ଥ୍ୟ ସେବା ମିଳିପାରିବ, ଜୟପାଟନା ହେଲା, ମୁଖିଗୁଡ଼ା ହେଲା, ହସ୍ପିଟାଲ ଅଛି, ଡାକ୍ତରମାନେ ଅଛନ୍ତି, ଅପରେସନ୍ ଥିଏଟର ଅଛି, ବେଡ୍ ଅଛି, ଏସବୁ ସୁବିଧା ଯେମିତି ସ୍ଥଳ ଭାଗରେ ରହିଲେ ମିଳିପାରନ୍ତା, ଏଇଠି ସେମିତି ସୁବିଧା ଦେଇହବ କି?
0: ନାଇଁ ସାର୍, ସେମିତି ଦେଇହବନି। କାହିଁକି ଦେଖନ୍ତୁ, ଆମେ ମାସକୁ ଗୋଟେ ଗାଁକୁ ଥରେ ଏକା ଯିବୁ, ଆଉ ଅନ୍ୟ ସମୟରେ ଯିବାଟା ସେମିତି ସମ୍ଭବ ହେଇପାରୁନି। କାହିଁକି ମାନେ ଯଦି ଗୋଟେ ଗାଁ କ୍ୟାନସେଲ୍ କଲେ ହିଁ ଆଉ ଗୋଟେ ଗାଁକୁ ଯାଇହେବ।
1: ନାଇଁ, ମନେ କରନ୍ତୁ ଖବର ଆସିଲା ଯେ ଗୋଟେ ଗାଁରେ ହଇଜା ଲାଗିଗଲା, ଏକବାରେ 10-15 ଲୋକ ଝାଡ଼ା ବାନ୍ତିରେ ପଡ଼ିଛନ୍ତି, ତ ସେଇ ସେମିତି ଖବର ପାଇଲେ କ'ଣ କରୁଛନ୍ତି ଆପଣ?
0: ସେମିତି ଏପିଡେମିକ୍ ପରିସ୍ଥିତିରେ ଆମେ ଅନ୍ୟ ଗାଁର ଟୁର୍କୁ କ୍ୟାନସେଲ୍ କରିକି ଯିବା ଲାଗି ପଡ଼ିବ, ଆଉ ନହେଲେ ଡିଷ୍ଟ୍ରିକ୍ଟ ଅଥରିଟିକୁ ଇନଫର୍ମ କରୁଛୁ, ସେମାନେ ବି ଆମକୁ ହେଲ୍ପ କରୁଛନ୍ତି, ସେମାନେ ବି ଆସୁଛନ୍ତି।
1: ଆଉ କ'ଣ କ'ଣ ସୁବିଧା ଆପଣଙ୍କ ମୋବାଇଲ ୟୁନିଟ୍ ମାଧ୍ୟମରେ ଦେଉଛନ୍ତି ଲୋକଙ୍କୁ? ଔଷଧଟା, ଔଷଧ ଆପଣ ବିତରଣ କରୁଛନ୍ତି ନା ଲୋକଙ୍କ ପାଇଁ ଲେଖି ଦେଉଛନ୍ତି?
0: ନା, ଔଷଧ ବିତରଣ କରାଯାଉଛି ସରକାରଙ୍କ ତରଫରୁ, ସମ୍ପୂର୍ଣ୍ଣ ମାଗଣାରେ ଔଷଧ ଦିଆହେଉଛି। ଗର୍ଭବତୀ ମହିଳାମାନଙ୍କୁ ଆମେ ଆଇରନ୍ ବଟିକା ଦିଆହେଉଛି, କ୍ୟାଲସିୟମ୍ ଦିଆହେଉଛି, ତାପରେ ଜ୍ୱର ନ ହେବା ପାଇଁ ସେମାନଙ୍କୁ ପ୍ରୋଫାଲେକ୍ସିସ୍ କ୍ଲୋରୋକ୍ୱିନ୍ ବଟିକା ଦେଉଛୁ। ଆଉ ସେମାନେ କେମିତି ଡାକ୍ତରଖାନା ଯାଇକିରି ଡାକ୍ତରଖାନାରେ ତାଙ୍କର ପ୍ରସବ କରାଇବେ ସେ ବିଷୟରେ ଜଣାଉଛୁ।
1: ଆଚ୍ଛା, ଡାକ୍ତରଖାନା କେମିତି ଯାଇପାରିବେ?
0: ଡାକ୍ତରଖାନା ସେମାନେ
1: ତ ଜଳବନ୍ଦୀ ଭାବରେ ସେମାନେ ରହିଲେ, ତେଣୁ ଡାକ୍ତରଖାନାକୁ ସେମାନେ କେମିତି ଯିବେ? ଆପଣ ମନେ କରନ୍ତୁ ଜନନୀ ସୁରକ୍ଷା ଯୋଜନା ସେମାନଙ୍କୁ କହିବେ, ସେମାନେ କେମିତି ଧରିକି ଯିବେ ହସ୍ପିଟାଲକୁ ପ୍ରସବ କରିବା ପାଇଁ?
0: ଆମେ ଥମରାମପୁର ଫୋନ୍ କଲା ପରେ ଗାଡ଼ି ଆସିକି ରହୁଛି, ତାପରେ ସେମାନେ ନିୟରେଷ୍ଟ ଷ୍ଟେସନକୁ ସେମାନେ ଡଙ୍ଗା ସାହାଯ୍ୟରେ ଯାଉଛନ୍ତି, ତାପରେ ଆମ୍ବୁଲାନ୍ସରେ ସବୁ ଲଦେଇକି ନେଉଛୁ।
1: ସେମାନେ ଆପଣଙ୍କର ଏଇ ଯେଉଁ ଗାଁ ଗୁଡ଼ାକ ଅଛି, ଏଇ ଗାଁ ଭିତରେ ଜନନୀ ସୁରକ୍ଷା ଯୋଜନାରେ ଲୋକମାନେ ଆସିକି ପ୍ରସବ କରୁଛନ୍ତି କି ନା ନାହିଁ? କିଏ ଡଙ୍ଗାରେ ନେଇକି ଯିବ, ଆମେ ଏଠି ପ୍ରସବ କରିଦେବା ବୋଲି କରିଦେଉଛନ୍ତି?
0: କେତେ ଜଣ ଯାଉଛନ୍ତି, କେତେ ଯାଉ ବି ନାହାନ୍ତି।
1: ନାଇଁ କ'ଣ, ତାର ଆପଣଙ୍କର ମୋବାଇଲ ୟୁନିଟ୍ ହେବା ପରେ ବା ଏ ଯୋଗାଯୋଗର ସୁବିଧା ହେବା ପରେ ବି ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକ୍ରମ ଲାଗୁ ହେଲା ପରେ ଟିକେ ବଢ଼ିଛି କି ଏ ଯେଉଁ ପ୍ରସବ କରିବା ହସ୍ପିଟାଲକୁ ନେଇକିରି?
0: ହଁ, ଆଗରୁ ସେମାନେ ଜାଣୁନଥିଲେ, ବାହାରକୁ ନେବା ପାଇଁ ମଙ୍ଗୁନଥିଲେ, ଏବେ ଆମେ ଆମେ ବୁଝାଉଛୁ, ଆମ ଦିଦିମାନେ ଯାଇକି ମାଆ ଭଉଣୀମାନଙ୍କୁ ବୁଝାଉଛନ୍ତି, ତାପରେ ଅଙ୍ଗନବାଡ଼ିମାନେ ବି ସେଠି ରହିଲେଣି, ଆଶାକର୍ମୀମାନେ ରହିଲେଣି, ତାପରେ ଲୋକାଲି ଢାଇ ଟ୍ରେନିଂ ମାନେ ଦିଆହେଉଛି, ସେମାନେ ବି ଜଣେ ପ୍ରସବ କରାଇବାରେ ସାହାଯ୍ୟ କରୁଛନ୍ତି।
1: ତ ମୋଟାମୋଟି ଭାବରେ ଆପଣ ତ ଜଣେ ଡାକ୍ତର, ଲୋକମାନଙ୍କର ଯାହା ସ୍ୱାସ୍ଥ୍ୟ ଆବଶ୍ୟକତା ସେ ଆବଶ୍ୟକତାଟା ମୋବାଇଲ ୟୁନିଟ୍ ପୂରଣ କରିପାରୁଛି କି ମୋଟାମୋଟି କହିଲେ ଟିକେ?
0: ନିଶ୍ଚୟ କରୁଛି।
2: ଘୁଟୁଖାଲି ପହଞ୍ଚିଲା ବେଳକୁ ଦିନ 2ଟା। ଖରାଦିନ ହେତୁ ପାଣି ଶୁଖି ଆସିଛି ଜଳଭଣ୍ଡାରରେ। ପାଣି ପାଖରୁ ଗୋଟାଏ କିଲୋମିଟର ଗଲେ ପାହାଡ଼ ତଳେ ଏଇ ଗାଁ ଘୁଟୁଖାଲ। ଖୁବ୍ ସୁନ୍ଦର ଗାଁଟିଏ, ପଞ୍ଚାୟତ ହେଉଛି ନାଗି, ବେଶୀ ଦୂର ନୁହେଁ, ତଥାପି ଡଙ୍ଗାରେ ହିଁ ଯିବାକୁ ହୁଏ। ନାଗିରେ ପହଞ୍ଚିଲେ ସ୍ଥଳପଥରେ ଯିବା ପାଇଁ ଗାଡ଼ି ମିଳିବ। ଚାଉଳ, ତେଲ, ଲୁଣ ସବୁ ପାଇଁ ନିର୍ଭର ଏଇ ନାଗି ଉପରେ।
3: ଗାଁରେ ଅଛି ଗୋଟିଏ ସୌରଶକ୍ତି ଟାୱାର, ଯେଉଁଥିରୁ ବାହାରୁଥିବା ଶକ୍ତିରେ ଗୋଟିଏ ଦୁଇଟି ଆଲୁଅ ଚଳେ। ଗାଁରେ ଅଛି ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର, କର୍ମୀ ରହନ୍ତି ନାଗିରେ। କେବେ କେମିତି ଆସନ୍ତି କେନ୍ଦ୍ରକୁ, ସେଦିନ କିନ୍ତୁ ଥିଲେ ସେ। ଡାକ୍ତର ଆସୁଛନ୍ତି ଶୁଣି ଦୂରରୁ ଲଞ୍ଚକୁ ଦେଖି ଏକାଠି ହୋଇଥିଲେ ଗାଁ ଲୋକ ଔଷଧ ନେବା ପାଇଁ।
2: ଡାକ୍ତର ତାଙ୍କର ଔଷଧ ବାଣ୍ଟିଲା ବେଳକୁ ଆମେ ଭେଟୁଥିଲୁ ଗ୍ରାମବାସୀଙ୍କୁ, ପଚାରୁଥିଲୁ ଗାଁର କଥା। ଗାଁର ଅଧିବାସୀ ଆଦିବାସୀ ପରଜା ସମ୍ପ୍ରଦାୟର। ଭେଟିଲୁ ଜଣେ ଗାଁ ଭାଇ ସୀତାରାମ ଝୋଡ଼ିଆଙ୍କୁ।
1: ତମର ନାଁ ଟିକେ କହିଲ?
4: ମୋ ନାଁ ସୀତାରାମ ଝୋଡ଼ିଆ।
1: ଝୋଡ଼ିଆ କହିଲେ କ'ଣ, ପର୍ଜା ଆଦିବାସୀ?
4: ପର୍ଜା ଆଦିବାସୀ।
1: ଏଇ ଗାଁରେ ତମେ ସବୁ କେମିତି ଚଳୁଛ ଟିକେ କହିଲ?
4: ଏଇ ଗାଁରେ ଆମେ ଡଙ୍ଗର ଇଏ ପଡ଼ୁ ତାସ କରିକି ଆମେ ବଞ୍ଚୁଛୁ ବୋଲବା କଥା।
1: ନାଇଁ, ଏବେ ତ ସରକାର ତମକୁ ଦେଲେଣି ଚାଉଳ, ଦେଲେଣି ମାସକୁ 25 KG, ଏ ଯେଉଁ 2 ଟଙ୍କା ଚାଉଳ ଦେଉଛନ୍ତି, ସେ ଚାଉଳ କ'ଣ ପାଉନ ତମେ?
4: ପାଉଛୁ ଆଜ୍ଞା।
1: କେଉଁଠିକି ଯାଇକିରି?
4: ଆମେ ନାଗି ପଞ୍ଚାୟତକୁ ଯାଇକିରି ପାଉଛୁ।
1: ନାଗି ପଞ୍ଚାୟତକୁ ତମେ ଏମିତି ରାସ୍ତାରେ ଯାଇପାରୁଛ ନା ପାଣି ଭିତରେ ଯିବାକୁ?
4: ନାଇଁ ସାର୍, ଆମେ ଡଙ୍ଗାରେ ଯାଉଛୁ।
1: ଡଙ୍ଗାରେ ଡଙ୍ଗାରେ? ଆଚ୍ଛା, ଆଉ ଆଗରୁ ଏବେ ଯେଉଁ ଡାକ୍ତରମାନେ ଆସିକିରି ତମକୁ ଦେଖୁଛନ୍ତି ଏବଂ ଔଷଧ ଦେଉଛନ୍ତି,

0: ଆଗରୁ ତମର ଦେହ ପା ଖରାପ ହେଲେ କେମିତି କରୁଥିଲ?
1: ଆଗରୁ ଆର କିସ କରୁଥିଲୁ ଆଜ୍ଞା, ଆମେ ଜାଲିଆ ଗୁଡ଼ା ଏକା ଯାଉଥିଲୁ, ଡଙ୍ଗାରେ ଏକା ତାକୁ ନେଇକରି ସେ ପାରି ତାକୁ କାଟିଆରେ ବୋଇ କରି ଏକା ନେବାରେ
0: ଖଟିଆରେ ବୋଇ ହଇ। ଆଚ୍ଛା, ଏବେ କ'ଣ ସୁବିଧା ହେଉଛି? ଏ ଯେଉଁ ଡାକ୍ତରମାନେ ଆସିକିରି ତମ ଗାଁରେ ସପ୍ତାହରେ କି କେତେ ଦିନରେ ଥରେ ଆସିକିରି ଔଷଧ ପତ୍ର ଦେଉଛନ୍ତି, ତମର କିଛି ସୁବିଧା ହେଉଛି?
1: ଏବେ ଯେଉଁ ଦିନ ଟାଣୁ ଆମ ଡାକ୍ତର ମାନେ ଆଜ୍ଞା ମାନେ ଆସିଲେ ନାଇକି ଆଜ୍ଞା, ସେଦିନ ଟାଣୁ ଟିକେ ଜ୍ୱର ସେତିକି ବେମାର ମଧ୍ୟ ହେଇନାହିଁ। ସେମାନେ ଆସିଲେ କୁଣ୍ଡା ଯଦି ମା ମଧ୍ୟ ଡେଲିଭରି ମା ଅଛି ବୋଲେ ସେ ଆଜ୍ଞା ମାନେ ଔଷଧ ପତ୍ର ସବୁ ଦେଉଛନ୍ତି।
0: ତମେ କ'ଣ କ'ଣ ଚାଷ କରୁଛ ଏଠି?

0: କରୁଛୁ। ଏଇ ଖରା ଫସଲ ବାଇଗଣ ଇଏ ଆଳୁ ଇଏ ଫସଲ ଯାହା କରୁଛୁ, ଏଇଟା ଆମେ ନିଜେ ଖାଉଛୁ ସାର୍। ଆହୁରି ବିକ୍ରି ମଧ୍ୟ କରୁଛୁ।
1: କୁଆଡ଼େ ନେଉଛ ବିକ୍ରି କରି?
0: ଆମ ଗାଁ ପାଖରେ ଏକା ଉଠୁ ନାହିଁ ସାର୍।
1: କେମିତି କରି ଚାଷ?
0: ଆମେ କଡ଼କି କିଏ ସାଙ୍ଗରେ ଖାଇକି ଏମିତି କରୁଛୁ, ମାଟି ଖୋଳି କରି ଏକା କଡ଼କି ସାଙ୍ଗରେ ମରାମତି କରୁଛୁ। ଆହୁରି
1: ଦେଖ, ତମର ପିଲାମାନେ ତ କାଇଁ ସ୍କୁଲ ଦେଖୁନୁ, ଆମେ ପାଠ କୋଉଠି ପଢୁଛନ୍ତି? ଆଉ
0: ସ୍କୁଲ ଆମର ପଞ୍ଚାୟତରେ ତ ନାହିଁ ସାର୍। ଆମେ ଦୂରିଆ ଜାଗାକୁ ଯିବୁ ବୋଲି ତ ପଇସା ଖର୍ଚ୍ଚ କରିବାର ଅଛି, ପଇସା ତ ଆମକୁ ନିହଟ ହେଉଛି, ସେ ପାଇଁ ଆମେ ପୁଅ ପୁତ୍ରକୁ ପଠାଇ ନାହିଁ।
1: ତାହେଲେ ଏମିତି କ'ଣ ଆଗକୁ ବର୍ଷ ବର୍ଷ ଧରିକିରି ଏମିତି ସବୁ ମାଟି କୋଡ଼ିକିରି ଏକା ସବୁ ପୁଅ ପିଲାମାନେ ତମର ପୁଅ ଝିଅମାନେ ଚଳିବେ?
0: ହଇ ସାର୍, ସେମିତି ଏକା ଆମେ ତ ମାଟି ସେବା କରିବା ଲୋକ, ମାଟି ଏକା ସେବା କରିବାର ଅଛି। ପାଠ ତ ହେଲା ନାହିଁ ବୋଲେ ଏବେ ମାଟି ଏକା ସେବା କରିବାର ଅଛି।
1: ଏତେ ଅସୁବିଧା ସତ୍ତ୍ୱେ ଏଠି କାହିଁକି ଅଛ? ପଳଉନ ସିଆଡ଼େ କୁଆଡ଼େ ଭଲ ଜାଗାକୁ।
0: ଭଲ ଜାଗା ସେ ଗାଁ ଆଡ଼େ ଗଲେ ତ ସାର୍ ଆମେ ତ ଏବେ ଜମି ଘେନି ପାରିବୁ ନାହିଁ। ସେ ଜାଗାକୁ ଆମେ ସରକାର ଦେଇଛି ଗୋଟେ ଏକରା ଜମି ଘେନିଲୁ ଆଜ୍ଞା, ଆମେ ଦଶଟା ପୁଅ ଅଛି ବୋଲେ ଦଶଟା ପୁଅକୁ ଗୋଟେ ଏକର ଜମି ଆମେ ଫସଲ କରିବୁ ନା କି ଆମେ ଗୋରବାଡ଼ି ସେ କରିବୁ, ସେ ଅନୁଯାୟୀ ଡଙ୍ଗର ପାହାଡ଼ ମଧ୍ୟ ମାରି ଗାଇ କରି ପାଖରେ ଆମେ ଥିବା ବୋଲିକରି ଏକା ଅଛୁ। ଆରି
1: ଏ ଯେଉଁ ଡଙ୍ଗାମାନଙ୍କରେ ଯାଉଛ ଧରିକିରି ଲୋକ ବାଗ ଧରିକିରି, ଡଙ୍ଗା ଫଙ୍ଗା କେବେ ବୁଡ଼ିପାରେ ଭୟ ନାହିଁ?
0: ନାହିଁ ସାର୍, ସେଠି ଆମେ ଡଙ୍ଗାରେ ଯଦି ଆମେ ଯିବୁ ବୋଲେ ଜୀବନ ଟିକେ ବଞ୍ଚାଇବା ପାଇଁ ଟିକେ ଆମେ 50 ଲକ୍ଷ ଡଙ୍ଗା ନେଉଛି ବୋଲେ 30 ଲକ୍ଷ ଧରିକିରି ଯାଉଛୁ।
1: ତମର ପିଲାମାନେ କେବେ କହୁନାହାନ୍ତି ଯେ ଆମେ ପାଠ ପଢ଼ିବୁ, ଆମେ ଟିକେ ଭଲ ମଣିଷ ହେବୁ?
0: ସେଟା ତ ସାର୍ ଆମେ ଗୋଟେ ପୁଅ ଗୋଟକୁ ଏବେ ଇଏ 3 ବର୍ଷ ଚାଲିଲି, 3 ବର୍ଷ ଠାରୁ ଆଜ୍ଞା ଗୋଟେ ଓ ଗୋଟେ ଶିଖି ନାହିଁ ବୋଲେ କେମିତି କରବାର ଅଛି, ସେଇପାଇଁ ରେଗିନା ପୁଅ ପୁତ୍ରକୁ ଛାଡ଼ବାର ନାହିଁ।
1: ଆଚ୍ଛା, ଆଦିବାସୀ ଲୋକମାନେ ଟିକେ ମଦ ମୁଦା ଟିକେ ବେଶୀ ପିଉଛନ୍, ତମର ଏଠି?
0: ଆମର ଏଠି ତ ପିଉଛ ସାର୍, କନ୍ୟା ଯା ଯାହାର ଝିଅ ଯଦି ବିବାହ ହେଇଗଲା ସେଇ ଟାଇମ୍ରେ ଏକା ମଦ ପିଉଛ।
1: ନାଇଁ ଏଠି ମଦ କୁହେନୁ ପାଉଛ ତମେ?
0: ଏଠି ତ କେଉଁଠି ସାର୍ ମିଳିବ, ସେ ଜାଲିଆଗୁଡ଼ା ଗଲେ ଏକା ମଦ ଆଣିକରି ଘରେ ଖାଇବା ଖାଉଛି, ଆର ଏତେ କେଉଁଠି ମିଳୁଛି?
2: ବଣ ପାହାଡ଼କୁ ପାହାଡ଼ ଢାଲୁକୁ ଭରସା କରି ବଞ୍ଚି ରହିଛନ୍ତି ଏଇ ଘୋଟୁରୁଖାଲ ଗାଁର ଲୋକ। ବିଦ୍ୟାଳୟ ନାହିଁ, ପିଲାମାନେ ମୂର୍ଖ ହୋଇ ରହିବେ, ସେଥିକୁ ବି ଚିନ୍ତା ନାହିଁ। କାହାର ଦେହ ପା ହଠାତ୍ ଖରାପ ହେଲେ କିଛି କରିବାର ଉପାୟ ନାହିଁ। ଜଳଭଣ୍ଡାର ଭିତରେ ଡଙ୍ଗାରେ ପକାଇ ଦିନକ ପରେ ଡାକ୍ତରଖାନାକୁ ରୋଗୀକୁ ନେଲା ପରେ ରୋଗୀ ଆଉ ଜୀବନରେ ନଥାଇପାରେ, ସେଥିକୁ ମଧ୍ୟ ଚିନ୍ତା ନାହିଁ। ସେମାନଙ୍କ ପାଖରେ ବିଜୁଳି ଆଲୁଅ ପହଞ୍ଚିପାରିବାର ଆଶା ମଧ୍ୟ ନାହିଁ, ସେଇଥିପାଇଁ ମଧ୍ୟ ବ୍ୟସ୍ତତା ନାହିଁ। ତଥାପି ମନ ଖୋଲା ହସ, ମୁହଁରେ ପ୍ରସନ୍ନ ଭାବ। ଗାଁର ଜଣେ ଭଉଣୀଙ୍କୁ ଶୁଣନ୍ତୁ।
1: ତମର ନାଁ ଟିକେ କହିଲ ମା?
3: କଲାବତୀ ଜଡ଼ିଆ।
1: ତମେ ଗୋଟେ ଯୋଉ ଘୁଟୁରୁଖାଲ ଗାଁରେ ଯୋଉ ମହିଳା ଗ୍ରୁପ
3: କରିଛ? କରିଛୁ।
1: କଣ କଣ କରୁଛ ସେଥିରେ କାମ?
3: ସେଥିରେ କାମ କଣ, ଏମିତି ପଇସା ଋଣ ଆଣିଲୁ, ଋଣ ଆଣିକରି
1: କୋଉଠୁ ଆଣିଲ ଋଣ?
3: ବ୍ୟାଙ୍କ।
1: କୋଉ ବ୍ୟାଙ୍କ?
3: ମୁକିଗୁଡ଼ା, ମୁକିଗୁଡ଼ାରେ ଆଣିଲୁ। କଦଳୀ ନାଇକି ତାସ କରିଥିଲୁ, ସେ କଦଳୀ ତାସକୁ ନାଇକି ହତୀ ଆସିକରି ସବୁ ଖାଇଦେଲା, 2 ବର୍ଷ ଖାଇଲା। 2 ବର୍ଷ ଖାଇଲାକୁ ଏବେ ନାଇକି ସେ ଚେୟାର ନାଇକି, ସେ ଚେୟାରକୁ 2 ବର୍ଷ, ସେ ଗୋଟେ ବର୍ଷ ଖାଇଲାକୁ ଆର୍ ଲଗାଇଲୁ, ଲଗାଇଲାକୁ ଆର୍ ଗୋଟେ ବର୍ଷ ଆସିକରି ସେ ଚେୟାର କୁଆର ଖାଇଦେଲା। ତେବେ ନାଇକି ସବୁ ଚେୟାର ଖାଇଦେଲାକେ କୁ ବେପାର ଏବେ କେମିତି କରବା, ମାଛ ଚାଷ କରବା ବୋଲି ଏବେ ମାଛ ଚାଷ କରୁଛୁ।
1: କୋଉଠି କରୁଛ ମାଛ ଚାଷ?
3: ସମୁଦ୍ରରେ, ସମୁଦ୍ରରେ ନାଇକି ମାଛ ମାରୁଛୁ, ମାଛ ମାରିକରି ଡଙ୍ଗାରେ ପାର କରି ସେ ପାରି ନାଇକି ଆମେ ବିକି ଯାଉଛୁ।
1: କୋଉ ବଜାରରେ ବିକ୍ରି କରୁଛ?
3: ଜଲିଆଗୁଡ଼ା।
1: ଏବେ ଯୋଉ କେତେ ପଇସା ଋଣ ଆଣିଛ ମୁଖିଗୁଡ଼ାରୁ?
3: ଆମେ 1 ଲକ୍ଷ ଆଣିଛୁ।
1: କେତେ ଟଙ୍କା ବାନ୍ଧିଲଣି?
3: ଆମେ 1000 ବାନ୍ଧିଲୁ।
1: ଆଉ ତମ ଗ୍ରୁପରେ କେତେ ପଇସା ଅଛି?
3: ଆମର ଗ୍ରୁପରେ ନାଇକି କେତେ 3 ଲକ୍ଷ ଟଙ୍କା ଅଛି।
1: କଣ କରିବ ସେ ଟଙ୍କା?
3: କି ଋଣ ତ ଅଛି, ସେ ଋଣ ତ ଆମକୁ ନାଇକି 4 ଲକ୍ଷ ଟଙ୍କା ଆମକୁ ଦିଆଣି କରିଥିଲା ସରକାର, ସେଇଟା ନାଇକି 1 ଲକ୍ଷ ଟଙ୍କା ଆଣିଲୁ, 3 ଲକ୍ଷ ଟଙ୍କା ରଖିଛୁ,
1: ପଢ଼ାଇବୁ
3: କି ନଇଲା କରିବି ଲୋକ ନାଇକି ଆମେ କେତେ ସେ ଅନ୍ୟ ଦେଶ ଛାଡ଼ି ଦେବାକୁ ନାଇକି ଆମେ ନଇଲା କରିବି ଲୋକ ତାକର ନାଇକି କିଛି ଆମେ।
1: ଏ ଯୋଉ ଶାଢ଼ୀ ପିନ୍ଧିଛ, କେତେ ସୁନ୍ଦର ଶାଢ଼ୀଟା, ହଳଦିଆ ରଙ୍ଗର, ଏଇଟା କୋଉଠୁ ଆଣିଛ ଯାଇକରି?
3: ଏଇଟା ଲମତାଗୁଡ଼ା ବଜାର, ଗୁରୁବାର ହାଟ ବଜାର ଯାଇକରି ଏଇଟା ଆଣିଲୁ।
1: ଆଣୁଛ? ହାଟକୁ ଯାଉଛ ସବୁ ସପ୍ତାହରେ?
3: ହଁ ଯାଉଛୁ। ଯାଇକରି ନାଇକି ଡଙ୍ଗାର ପାର ହେଇକରି ଆମେ ବଜାର ଯାଉଛୁ, ବଜାର ନାଇକି ନୁଣ କିଣିଛୁ, ଚାଉଳ କିଣୁ

0: ନାଇଁ ଚାଉଳ ସରକାର ଦଉଛି ନା?
1: ସରକାର ଚାଉଳ କେଟୁଛି ଆଜ୍ଞା,
0: କେଟୁନି
1: କେଟବ ମନ କି ଏବେ ଗୋଟେ ଗୋଟେ ଘରେ ନାଇଁ କି ଏବେ ସାତ ଜଣ ଆଠ ଜଣ ଗୋଟେ ଗୋଟେ କୁଟୁମ୍ବ କରେ ମାନେ କେଟବ କି ପଚିଶ କେଜି ଚାଉଳ ତ କେଟୁ ନାଇଁ, ସେଟା ନାଇକି ବଜାର ଯାଉ କରି ଆମେ ଚାଉଳ ଖାଉ ନଣ ମିଳୁ ସବୁ ନାଇକି ଆଣିକରି ଆମେ ଖାଉଛୁ।
0: ଏ ଗାଁଟା ଭଲ ଲାଗୁଛି?
1: ହଇ ଭଲ ଲାଗୁଛି ଆଜ୍ଞା, ଇତି ନାଇକି ପାଣି ମିଳୁଛି, ଖାଟ ମିଳୁଛି, ସେ ଡଙ୍ଗର ନାଇକି ଖନ୍ଦା ନାଇକି ଖନ୍ଦା ମିଳୁଛି, ଚରେନ୍ଦା ମିଳୁଛି, ଚେରେଙ୍ଗ ମିଳୁଛି, ସବୁ ମିଳୁଛି ଆମକେ ସୁବିଧା। ଇତି ସୁବିଧା କିନେ ଆମେ ନାଇକି ଅନ୍ୟ ଗାଁରେ ଆମେ ମିଶା ନାଇକି ଜମି କିଣିଛୁ, ଆମକୁ ଟିକେ ଅସୁବିଧା ହେଲା, ଅସୁବିଧା ହେଲା କେ ଜମି ବାଡ଼ି ସେତି ଇତି ଥାଉ ପୁରୁଣା ପଦରେ ଯାଇକରି ଆମେ ନାଇକି ସେତି ଥିବା ବୋଲିକରି ଆମେ ଅଛୁ।
0: ବର୍ଷା ଦିନ ହେଲେ ଟିକେ ଅସୁବିଧା ହଉଛି,
1: ଅସୁବିଧା ହେଉଛି ଆଜ୍ଞା, ବୋଲେ ଡଙ୍ଗା ବନ୍ଦ ହେବ ଲଉଡ଼ି ପୌଡ଼ି ସବୁ ନାଇକି ଲଉଡ଼ି ପୌଡ଼ି ଆସିଲେ ଆମେ ବନ୍ଦ ହେଇ ଯାଉଛୁ, ବର୍ଷା ଖଣ୍ଡେ କମି ଆସିଲେ ନାଇକି ଡଙ୍ଗାରେ ଯାଉଛୁ।
0: ତମର କେତେ ଜଣ ଅଛ ଗ୍ରୁପରେ?
1: ଗ୍ରୁପରେ ଆମେ ଏଗାର ଜଣ ଅଛୁ ଆଜ୍ଞା,
0: ସମସ୍ତେ ସହଯୋଗ କରୁଛନ୍ତି।
1: ହଁ କରୁଛୁ।
2: ପ୍ରକୃତି କୋଳରେ ଯିଏ ଜୀବନକୁ ବଞ୍ଚି ଜାଣେ ତାର କୋଉଠିକି ଖାତିର, ସୁଖରେ ତ ସେ ହସେ ଦୁଃଖରେ ବି ଗୀତ ଗାଏ, ସେଥିପାଇଁ ପିଲାଟିଏ ଜନ୍ମ ବେଳେ ଆଦିବାସୀ ଗୀତ ଗାଏ, କେହି ଜଣେ ମରିଗଲେ ମଧ୍ୟ ଗୀତ ଗାଏ, ଗୀତ ଗାଇ ନାଚି ଜୀବନର ଦୁଃଖକୁ ଫୁଟକି ମାରି ଉଡ଼େଇ ଦେବାର କଳା ବେଶ ଜଣା ଆଦିବାସୀଙ୍କୁ। ସେଦିନ ଘୁଟ୍ରୁଖାଲ ଗାଁରେ ବି ଆମେ ଶୁଣିଥିଲୁ ଏଇ ଗୀତ, ସେ ଗୀତରେ ଆମକୁ ଲକ୍ଷ୍ୟ କରି ପଦେ ଅଧି ଥିଲା।

ସକାଳ ବେଳା ବଣରୁ କାଠ କନ୍ଦା ଫଳମୂଳ ସଂଗ୍ରହ, ପାହାଡ଼ ତଳେ ଚାଷବାସ, ମକା ସୁଆଁ କାଙ୍କୁ ଚାଷ, ଏହି ତ ସେମାନଙ୍କର ଖାଦ୍ୟ। ଅପରାହ୍ନରେ ଜଳଭଣ୍ଡାର ଆଡ଼ି ଚାହିଁ ତା ଉପରୁ ଭାସି ଆସୁଥିବା ସୁଲୁ ସୁଲିଆ ପବନରେ ଗାଁ ଦାଣ୍ଡରେ ବସି ଅଳସ ଭାଙ୍ଗ, ଏମିତି ଭାବରେ ନୀତିଦିନିଆ ଜୀବନ। ତାରି ଭିତରେ ହସ ଖୁସି, ନାଚ ଗୀତ, ମଲା ଗଲାର ଶୋକ କାନ୍ଦ। ସେଦିନ ସେମିତି ଅଳସ ଅପରାହ୍ନ।

0: ସାମ୍ନାରେ ଗଛ ତଳେ ଆମ ଆଡ଼କୁ କୌତୁହଳି ହୋଇ ଚାହି ରହିଥିବା ତ୍ରିନାଥ ଝୋଡ଼ିଆଙ୍କ ସହ ଆମେ କଥା ହେଇଥିଲୁ।
1: ଆଚ୍ଛା ଭାଇ, ତମ ପରିଚୟ ଟିକେ ଦେଲ।
2: ମୋ ନାଁ ତ୍ରିନାଥ ଝୋଡ଼ିଆ, ଗ୍ରାମଗୁଟରୁ କଲ।
1: ଆମେ ଦେଖୁଛୁ ଏଇଟା ତୁମେ ପୁରା ଇନ୍ଦ୍ରାବତୀ ଜଳଭଣ୍ଡାର ପାଣି ଘେରରେ ଏଠି ରହିଛ, ଏଠି କେତେ ପରିବାର ଅଛ ସର୍ବମୋଟ?
2: ଆମେ ତ 30 ଘର ଖଣ୍ଡେ ହେବ।
1: ଆଚ୍ଛା, ସମସ୍ତେ ମିଳିମିଶିକି ଅଛ?
2: ହଁ, ସମସ୍ତେ ମିଳିମିଶିକି ଅଛୁ।
1: ଗାଁରେ ଯେତେବେଳେ ସମସ୍ତେ ମିଳିମିଶିକି ଅଛ, ଏଇଠି କ'ଣ କ'ଣ ସବୁ ପର୍ବପର୍ବାଣି ତୁମେ ମାନୁଛ ବର୍ଷକରେ ଟିକେ ବୁଝେ କହିଲ।
2: ଆମେ ବର୍ଷକରେ ଆମର ପୁଷ ପର୍ବ ହୁଏ, ଚୈତ୍ର ପର୍ବ ହୁଏ, ରାଣୀ ପର୍ବ ହୁଏ, ମାଘ ପର୍ବ ବି ହୁଏ।
1: ପୁଷ ପର୍ବରେ କ'ଣ କ'ଣ ସବୁ କର ଟିକେ ବୁଝେଇକି କହ ଆମକୁ।
2: ଆମର ନାଇଁକି ପୁଷ ପର୍ବରେ ନାଚ ଗୀତ କରୁ, ହାଣ୍ଡିଆ ବି କରୁ, ଆହୁରି ଆମର ଯେଉଁ ଦେବୀ ଦେବତା ଅଛନ୍ତି, ଯେଉଁ ଦେବୀ ଜାନୀ ଦେବୀ, ସେଠି ବି ପୂଜା କରୁ।
1: ଏଇ ଯେଉଁ କହିଲ ତୁମେ ହାଣ୍ଡିଆ ପିଇବା କଥା, ପରିବାରର ସମସ୍ତେ ମିଶିକି ପିଅ?
2: ହଁ, ସମସ୍ତେ ମିଶିକରି।
1: ଯେଉଁ ଜାନୀ ବୋଲି କହୁଛ, ଏଇ ଜାନୀ କିଏ କିଏ ମୁଖ୍ୟ ଭାବରେ କିଏ ପୂଜା କରେ ଦେବୀଙ୍କୁ?
2: ଜାନୀକୁ ପୂଜା କରେ। ଚୈତ୍ର ପର୍ବରେ ଆମେ ପ୍ରଥମ ଧାନ ବୁଣା, ସେଇଟା ପୂଜା କରି ଆମେ ଧାନ ବୁଣା ଆରମ୍ଭ କରୁ। ସେଇଟା ହେଲା ଆମର ମୁଖ୍ୟ ପର୍ବ। ଆର
1: କେମିତି ତୋର ପୂଜା ପଦ୍ଧତି କେମିତି, କ'ଣ କ'ଣ ଦେଇକି ପୂଜା କର, କାହାକୁ ପୂଜା କର ଟିକେ ବୁଝେଇ କହିଲ।
2: ଆମେ ସେ ଯେଉଁ ଜାକରରେ ପୂଜା କରୁ, ସେଠୁ ଗୋଟେ କୁକୁଡ଼ା ଗୋଟେ ରଙ୍ଗାଟା ପୂଜା କରୁ, ଆହୁରି ବାରିଆ ବି ପୂଜା କରୁ, ଘୁଷୁରୀ ଯେଉଁ ଘୁଷୁରୀ କହୁଛୁ ସେ ଘୁଷୁରୀକୁ ପୂଜା କରୁ, ପୂଜା ଦେଇକିରି ନଡ଼ିଆ ବି ପୂଜା କରୁ, ପାରା ବି ପୂଜା କରୁ, ପୂଜା କରି ସେଠି ବିହନ ପତୁ, ତାପରେ ଆମର ନିଜ କ୍ଷେତରେ ବିହନ ବୁଣୁ।
1: ପୂଜା କରିସାରିଲା ପରେ ଘୁଷୁରୀକୁ ଆଣିକି କ'ଣ କର?
2: ଘୁଷୁରୀକୁ ଆଣିକରି ତ ଖାଟିକିରି ଖାଉଛନ୍ତି ଆଜ୍ଞା।
3: ଆଚ୍ଛା, ଆଉ ତମ ଗାଁର କଥା ଟିକେ କହିଲ। ତମ ଗାଁଟା ତ ଏତେ ପାଣି ଭିତରେ ସବୁ ଅଛି, ଗଣ୍ଡଗୋଳ ଫଣ୍ଡଗୋଳ ହେଲେ କେମିତି କ'ଣ କରୁଛ? ନା ଗଣ୍ଡଗୋଳ ହଉନି?
2: ଗଣ୍ଡଗୋଳ ଫଣ୍ଡଗୋଳ ହେଲେ କିଛି ଗାଁରେ ବି ସମାଧାନ କରାହଉଛି, ଯଦି ସମାଧାନ ନହେଲା ଆମେ ପୋଲିସକୁ ଜଣାଉଛୁ। ଆର
4: ଆଇନ ପ୍ରଶାସନ ଠାରୁ ଦୂରରେ ରହି ଘୁଟୁରୁଖାଲ ଗ୍ରାମବାସୀ ଆପଣେଇ ନେଇଛନ୍ତି ସ୍ୱୟଂ ଶାସନ ପଦ୍ଧତି। ଗଣ୍ଡଗୋଳ ମନାନ୍ତରର ସବୁ ନ୍ୟାୟ ନିଶାପ ନିଜ ନିଜ ଭିତରେ, ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଭିତରେ ବିତିଯାଉଛି ଦିନ। ତା ଭିତରେ ପର୍ବପର୍ବାଣି, ହସ କାନ୍ଦ, ସୁଖ ଦୁଃଖର ଜୀବନ।
1: ଆଚ୍ଛା, ଆମ ପାଖରେ ଆଉ ଜଣେ ଭାଇ ଅଛନ୍ତି, ତାଙ୍କଠୁ ଜାଣିବା ତାଙ୍କ ଏଇ ଗାଁ ବିଷୟରେ। ଭାଇ, ତମ ନାଁ ଟିକେ କହିଲ।
5: ସୀତାରାମ ଜଳିଆ।
1: ଗାଁରେ ଯଦି କେବେ ଗଣ୍ଡଗୋଳ ହେଉଛି, ଏହାକୁ ତମେ କେମିତି ଗାଁରେ ସମାଧାନ କରୁଛ ଟିକେ ବୁଝି କହିଲ।
5: ଗାଁରେ ଆମେ ଗଣ୍ଡଗୋଳ ସୃଷ୍ଟି ଯଦି ହେଲା ଆଜ୍ଞା, ବୋଲେ ଆମେ ତାକୁ ଗାଁ ବାଲା ମିଶି ତାକୁ ଟିକେ ଶାନ୍ତି ଭାବରେ ତାକେ କୁହାବଲା କରୁଛୁ। ଯଦି ତ ଶାନ୍ତି ନହେଲା ବୋଲେ ପୋଲିସକୁ ଆମେ ଜଣେଇ ଦେଉଛୁ, ଯେ ଯଦି ଗଣ୍ଡଗୋଳ କଲା, ବେଶୀ ଅନୀତି କଲା ବୋଲେ ତାକୁ ଜବରଦସ୍ତି ଗାଁବାଲା ମିଶିକି ତାକୁ ମାଡ଼ ମାରିକରି ତାକୁ ରସି ସାଙ୍ଗେ ବାନ୍ଧିକରି ରଖୁଛୁ ଆଜି। ହଇ ହଇ,
1: ପର୍ବପର୍ବାଣି କଥା ଆମେ ଆଗ୍ରହ ହେଉଥିଲେ, ଆଉ କ'ଣ କ'ଣ ସବୁ ପର୍ବପର୍ବାଣି ତମେ କରୁଛ ଟିକେ କହିଲ।
5: ଆଜ୍ଞା, ସେଇଟା ଚୈତ ପର୍ବ ବୋଲି କୁହାଯାଏ। ସେ ଚୈତ ପର୍ବ ଦିନ ଆଜ୍ଞା ସେ ଆମେ କାନ୍ଦୁଲ ବା ଛେମି, ଏ ଜଠା ଛେମି, ଏଇଟାକୁ ନେଇକି ଆମେ ନ ବାଜିଲା ପୂର୍ବରୁ ତାକୁ ଡାଡ଼ି କରି ଖାଇଦେଲୁ ବୋଲେ ବାଘ ଆସିକରି ଆମ ବଳଦକୁ ଖାଇବ, କି ନ ଛେଳିକୁ ଖାଇବ, କି ନ ଘର ଆସିକରି ଆକ୍ରମଣ ଟିକେ କରିବ।
1: ଆଚ୍ଛା, ତମ ଜାଣିବା ଭିତରେ କେବେ ଏମିତି କିଛି ଘଟଣା ହେଇଛି, ତମେ ନ ଭାଜିକି ଖାଇଦେଇଛ, ବାଘ ଆସିଛି ଗାଁକୁ, ଏମିତି କିଛି ହେଇଛି?
5: ହଁ, ହେଇଛି ଆଜ୍ଞା। ବାଘ ଆସିକରି ଇଏ ଆମର ସାମ୍ନାରେ ଏଇଠି ଶାଳ ଥିଲା, ଶାଳରେ ସେ ଭିତରେ ବରି ହେଇକରି ଗୋଟେ ଗାଈ ଗୋଟେ ଜିକି ଖାଇଦେଲା।
1: ଏଇ ଯେଉଁ ପର୍ବପର୍ବାଣି ହୁଏ, ତମେ କିଛି ପିଠାପଣା କରିକି ସମସ୍ତଙ୍କ ଘରକୁ, ବନ୍ଧୁବାନ୍ଧବ ଘରକୁ ଯାଅ, ନା କେବଳ ଏମିତି ପୂଜାପୂଜି କରିଦେଇକି ନିଜେ ନିଜେ ପରିବାରରେ ମିଶିକି ଖାଇଦେଇକି ଚୁପଚାପ ରହିଯା?
5: ନାଇଁ ଆଜ୍ଞା, ଆମେ ଯଦି ପିଠାପାଣି ଯଦି କରିଦେଲୁ ବୋଲେ ଆମ ଭାଇ ଥିବ କି ନା ଆମ ବନ୍ଧୁ ସମ୍ଭି ଥିବ ବୋଲେ ତାକୁ ତାଙ୍କରଟା ମଧ୍ୟ ଆମ ଘରକୁ ଆସିବ, ଆମରଟା ମଧ୍ୟ ତାଙ୍କ ଘରକୁ ନେଇକରି।
3: ଗାଁରେ ଏ ଯେଉଁ ପୁଣ୍ୟ ପର୍ବ ସମୟରେ ପୁରୁଷ ସ୍ତ୍ରୀ ଏସବୁ ମିଶିକିରି ନାଚ ଗୀତ ଏମିତି କେବେ କରୁଛ?
5: ହଁ, ହଉଛି ଆଜ୍ଞା, ହଉଛି। ଏଇଟା ଆମ ଚୈତ ପର୍ବ ହେଉଛି, ଆରି ପୁଷ ପର୍ବରେ, ଏଇ ଦୁଇଟା ପର୍ବରେ।
0: ହୁଏତ ଆମ ବିଚାରରେ ଅସୁବିଧାରେ ଦୁଃଖରେ ଅଛନ୍ତି ଘୁଟୁରୁଖାଲ ଗାଁର ଲୋକେ, କେବଳ ଘୁଟୁରୁଖାଲ ନୁହେଁ, ଏଭଳି 45 ଗାଁର ଲୋକେ। ତେବେ ତାଙ୍କ ଗାଁକୁ ଦେଖିଲା ପରେ, ସେମାନଙ୍କୁ ଭେଟିଲା ପରେ ବଦଳିଯିବ ଆମ ଧାରଣା। ବର୍ତ୍ତମାନ ଜୀବନର ସବୁ ଅଭାବ, ଭବିଷ୍ୟତର ସବୁ ଶୂନ୍ୟତାକୁ ଅସ୍ୱୀକାର କରି ମଧ୍ୟ ଜୀବନକୁ କିଭଳି ସ୍ୱାଦିଆ ଭାବରେ ବଞ୍ଚାଯାଇପାରେ ତାହା ବୁଝିପାରିବା ନାହିଁ ଆମେ ଆଧୁନିକ ମଣିଷମାନେ।
4: ସେମାନେ ଯୁଗ ଯୁଗର ଭିଟାମାଟିର ଆକର୍ଷଣକୁ ଏଡ଼ି ନପାରି ଜଳବନ୍ଦୀ ହେଲେ ବି ତାରି ଭିତରେ ଆନନ୍ଦରେ ଅଛନ୍ତି। ତା ବୋଲି ସଭ୍ୟତାର ଏ ଅଗ୍ରଗତି ସମୟରେ ବି ଏଭଳି ବଞ୍ଚିତ ହୋଇ ରହିଥିବେ କି? ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ପରି ଅତ୍ୟାବଶ୍ୟକ ସୁବିଧା ସେମାନେ କେବେ ପାଇବେ, କିଭଳି ପାଇବେ?
0: ସେଦିନ ଅପରାହ୍ନରେ ଘୁଟୁରୁଖାଲ ଗାଁରୁ ବିଦାୟ ନେଇ ଆସିଲା ବେଳେ ଏହିସବୁ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଥିଲା। ହୁଏତ ଆଗାମୀ ଦିନରେ କେବେ ଜଳବନ୍ଦୀ ଗ୍ରାମମାନେ ଏସବୁ ସୁବିଧା ପାଇବେ। ଗ୍ରାମବାସୀ କୂଳରେ ଠିଆ ହୋଇଥିଲେ, ଦୂରରୁ ଦିଶୁଥିଲା ସେମାନଙ୍କର ନିଷ୍ପ୍ରଭ ଚେହେରା। ଅସ୍ତଗାମୀ ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲୁ, ହେ ଈଶ୍ୱର,

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଷ୍ଟୁଡ଼ିଓ ଘଡ଼ିର ସମୟ ରାତି 11:45। ଆଜିର ତୃତୀୟ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ, ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରମାରାଣୀ ବାରିକ, ଉପେନ୍ଦ୍ର କୁମାର ମିଶ୍ର, ଗୋପାଳକୃଷ୍ଣ ବେହେରା, ବିଶ୍ୱକଲ୍ୟାଣୀ ମହାନ୍ତି ଓ ଶଶାଙ୍କ ଶେଖର ମହାପାତ୍ର। ଚେତନ ଚିନ୍ତନ 6:30 ଶ୍ରୀମଦ୍ ଭାଗବତ 6:35 ସ୍ୱଚ୍ଛ ଜୀବନ ଶୁଣିବେ 7:25। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:30। ଚାଷର କଥା ଶୁଣିବେ 7:40। ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ ପ୍ରଚାର କରିବୁ 7:45। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣନିଧି ଛଟରାଏ। 8:30 ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ ଶୁଣିବେ ଶିଳ୍ପୀ ତପ ମିଶ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ସେନ୍ତନ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ 9:00, ଓଡ଼ିଆ କଥାଚିତ୍ର ଗୀତ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଶ୍ରୋତାବନ୍ଧୁ, ଏଥିଲା ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରଥମ ଅଧିବେଶନ ଆସନ୍ତାକାଲି ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।